ଆକାଶବାଣୀ କେନ୍ଦୁଝର ସୁପ୍ରଭାତ ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣଙ୍କୁ ଆଜିର ଏହି ପ୍ରଥମ ଅଧିବେଶନକୁ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ପ୍ରାୟ 5:58:29। ଆଜି ଶୁକ୍ରବାର 1948 ଶତାବ୍ଦ ଆଷାଢ଼ ମାସର 12 ଦିନ, ଇଂରାଜୀ 2026 ମସିହା ଜୁଲାଇ ମାସର 3 ତାରିଖ। ଆମର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେବ୍ 199.3 meter ତଥା 1584 kHz ଏବଂ ଏଫ୍ଏମ୍ ବ୍ୟାଣ୍ଡରେ 100.1 MHz ଯୋଗେ। ଆପଣ ମଧ୍ୟ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ। ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ହେଉ ଏହି କାମନା କରେ ମା' ତାରିଣୀଙ୍କ ନିକଟରେ।

ମଣିଷ ସୁନ୍ଦର ଭାବନ ପାଇଁ ନୁହେଁ, ସୁନ୍ଦର ଭାବନା ପାଇଁ ଶ୍ରେଷ୍ଠ ହୋଇଥାଏ। ଆକାଶବାଣୀ କେନ୍ଦୁଝର, ସମୟ ପ୍ରାୟତଃ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ନୈବେଦ୍ୟର ପ୍ରଥମ ଭକ୍ତିଅର୍ଘ୍ୟ ଅର୍ପଣ କରୁଛନ୍ତି ତୃପ୍ତି ଦାସ ଗୋକୁଳାନନ୍ଦ ଧଳଙ୍କ ରଚନାରୁ। ଜୟ ମା ଦେବୀ ଭବାନୀ, ଜୟ ମା ଶିବାନୀ, ଜୟ ମା ଶାରଦେ ଦୁର୍ଗେ ଦୁଃଖ ବିନାଶିନୀ। ତୁମରି ଚରଣ ତଳେ କୋଟି କୋଟି ପ୍ରଣାମ ମା।

ନୈବେଦ୍ୟର ପରବର୍ତ୍ତୀ ଭକ୍ତ ଅର୍ପଣ କରିଛନ୍ତି ଗୋବିନ୍ଦ ଚନ୍ଦ୍ର ସେନାପତି ନନ୍ଦକିଶୋର ବଳଙ୍କ ରଚନାରୁ। ଡାକୁଛି ଡାକିବି ପ୍ରଭୁ ତୁମ ନାମ ଧରି, ଶୁଣ କି ନ ଶୁଣ ପଛେ ଏ ଦିନ ଗୁହାରୀ।

ନୈବେଦ୍ୟର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ଅର୍ପଣ କରୁଛନ୍ତି ମହାପାତ୍ର ମିନତୀ ଭଞ୍ଜ ନିରଞ୍ଜନ ରାଉତଙ୍କ ରଚନାରୁ। କାଳିଆ ଠାକୁର ଚରଣେ ତୁମର ଏତିକି ମାତର ଅଳି, ବାକି ଜୀବନ ମ ବିତିଯାଉ ହୋଇ ତ ତୁଳସୀ ବଗିଚା ମାଳି।

ଶ୍ରୀକ୍ଷେତ୍ରରେ ଏକଦା ସମୁଦ୍ର କୂଳ ଲଙ୍ଘନ କରି ସିଂହଦ୍ୱାର ଯାଏ ମାଡ଼ି ଆସୁଥିଲା। ପ୍ରତିକାର ନିମନ୍ତେ ସମସ୍ତେ ଚିନ୍ତା କଲେ, ହେଲେ ସମୁଦ୍ରକୁ ପୁଣି କିଏ ଆୟତ କରିବ? ତତ୍କାଳୀନ ପୁରୀ ଶାସକ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ସେବକ ରାଜାଙ୍କୁ ସ୍ୱପ୍ନାଦେଶ ହେଲା, ହେ ରାଜନ, ସମୁଦ୍ରକୁ ସଂଯତ କରିବାକୁ ଚାହୁଁଥିଲେ ପରମ ଭକ୍ତ କବୀର ଦାସଙ୍କୁ ନିମନ୍ତ୍ରଣ କରିଆଣ, ସେ ସମୁଦ୍ରକୁ ସିଂହଦ୍ୱାର ଠାରୁ ଘୁଞ୍ଚାଇ ନେବେ। ରାଜା ଦୂତ ପ୍ରେରଣ କରି କାଶୀ ବାରଣାସୀରୁ ସନ୍ତ କବୀରଙ୍କୁ ନିମନ୍ତ୍ରଣ କଲେ। ଶ୍ରୀଜଗନ୍ନାଥଙ୍କ ଡୋରି ଲାଗିଲା। ଭକ୍ତ କବୀର ଆସି ପହଞ୍ଚିଲେ ଶ୍ରୀଜଗନ୍ନାଥଙ୍କ ପୁରୀ ଧାମରେ। କବୀର ଥିଲେ ରାମାନନ୍ଦଙ୍କ ଶିଷ୍ୟ, ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଭକ୍ତ। ଜଗନ୍ନାଥଙ୍କୁ ସେ ପ୍ରାଣ ଭରି ଭଲ ପାଉଥିଲେ। ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ମନ୍ଦିରକୁ ଯାଉଛନ୍ତି ସନ୍ଥ କବୀର। ମୁଣ୍ଡରେ ଗୋଲ ଟୋପି ପିନ୍ଧିଛନ୍ତି। ମନ୍ଦିର ବେଢ଼ାରେ ପଣ୍ଡା ପଡ଼ିଆରୀ ତାଙ୍କୁ ଘେରିଗଲେ। ମୁସଲମାନ ଟୋପି ପିନ୍ଧି ମନ୍ଦିର ଭିତରକୁ ଯାଇପାରିବ ନାହିଁ ବୋଲି ନାନା କଟୁକ୍ତି ଅଶାଳୀନ ମନ୍ତବ୍ୟ ଦେଲେ, ନାନା ପ୍ରଶ୍ନ କଲେ, କବୀର ବୁଝାଇବାକୁ ଚେଷ୍ଟା କଲେ। ମାତ୍ର ପୁରୀର ଇଏ ପଣ୍ଡା ଏସବୁ ବୁଝିଲେ ତ? ଏ ଭିତରେ ଏକ ଅଦ୍ଭୁତ ଘଟଣା ଘଟିଲା। ଇଏ କ'ଣ? ମନ୍ଦିର ବେଢ଼ା ଭିତରେ ଥିବା ସମସ୍ତ ଭକ୍ତମାନଙ୍କ ମୁଣ୍ଡ ଉପରେ ଗୋଲ ଟୋପି। ପଣ୍ଡାଏ କବୀରଙ୍କୁ ଏକ ଯାଦୁକର ବୋଲି ବିଚାରିଲେ ମଧ୍ୟ ଛାଡ଼ିଲେ ନାହିଁ। ବଡ଼ ପଣ୍ଡାଙ୍କୁ ପ୍ରଭୁଙ୍କର ନିର୍ଦ୍ଦେଶ ହେଲା ଯେ କବୀର ମୋର ପରମ ଭକ୍ତ, ତାଙ୍କୁ ମନ୍ଦିର ପ୍ରବେଶ ବାରଣ କର ନାହିଁ। ଶସନମାନେ କବୀରଙ୍କୁ ପାଛୋଟି ନିଆଗଲା ଶ୍ରୀମନ୍ଦିରକୁ। ପ୍ରଚଳିତ ପରମ୍ପରା ଅନୁଯାୟୀ ମୁଣ୍ଡରୁ ଟୋପି ଓହ୍ଲାଇ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ନିକଟରେ କବୀର ଧ୍ୟାନସ୍ଥ ହେଲେ। ସମୁଦ୍ର ସିଂହଦ୍ୱାର ଠାରୁ ଦୂରକୁ ଦୂରକୁ ଘୁଞ୍ଚିଗଲା। କବୀର ଗଲେ ସମୁଦ୍ର କୂଳକୁ। ସ୍ୱର୍ଗଦ୍ୱାର ନିକଟରେ ଧର୍ମଦଣ୍ଡ ଆଶାବାଡ଼ି ପୋତି ଆନ୍ତରିକ ନିବେଦନ କଲେ ତୀର୍ଥରାଜ ମହୋଦଧି ସମୁଦ୍ରଙ୍କୁ। ସମୁଦ୍ର ସ୍ୱସ୍ଥାନକୁ ଫେରିଗଲେ। ଅଶାନ୍ତ ସମୁଦ୍ର ଶାନ୍ତ ହେଲା। ପୁରୀବାସୀ ଆଶ୍ୱସ୍ତ ହେଲେ। ଇଏ ହେଉଛି 1512 ଖ୍ରୀଷ୍ଟାବ୍ଦର କଥା। ନିର୍ଗୁଣ ଉପାସକ କବୀର ଶ୍ରୀକ୍ଷେତ୍ରରେ ବହୁ ସମୟ ବିତାଇଥିଲେ। ଏବେ ମଧ୍ୟ ସ୍ୱର୍ଗଦ୍ୱାର ଅଞ୍ଚଳରେ ଅଛି କବୀର ଗାଦି ମଠ। ମଠ ମଧ୍ୟରେ ଅଛି ସନ୍ଥ କବୀରଙ୍କ ବ୍ୟବହୃତ ହଳେ କଠଉ ଓ ଆଶାବାଡ଼ି। ଶ୍ରୀଜଗନ୍ନାଥଙ୍କ ଅନ୍ନ ମହାପ୍ରସାଦରୁ ଏଠାରେ ଟଙ୍କ ତୋରାଣି ପ୍ରସ୍ତୁତ କରାଯାଏ। ଏହି ମଠକୁ ଯାଉଥିବା ଭକ୍ତ ଓ ଦର୍ଶନାର୍ଥୀମାନେ ଟଙ୍କ ତୋରାଣି ସେବା କରନ୍ତି। ଏଠାର ପରମ୍ପରା ଅନୁସାରେ ଭକ୍ତମାନଙ୍କୁ ଝାଡ଼ୁରେ ଆଶୀର୍ବାଦ ପ୍ରଦାନ କରାଯାଏ। ଭାରତୀୟ ଆଧ୍ୟାତ୍ମିକ ଜଗତରେ ସନ୍ଥ କବୀର ଏକ ବିସ୍ମୟ ବିଭୂତି। ତାଙ୍କର ଜନ୍ମ, କର୍ମ, ସାଧନ ଓ ସିଦ୍ଧି ସମ୍ପୂର୍ଣ୍ଣ ରହସ୍ୟମୟ। ଶୁଣାଯାଏ, ଜଣେ ବିଧବା ବ୍ରାହ୍ମଣୀ ସନ୍ଥ ରାମାନନ୍ଦଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ରାମାନନ୍ଦ ଆଶୀର୍ବାଦ ଦେଲେ ପୁତ୍ରବତୀ ଭବ। ସନ୍ଥଙ୍କ ବାଣୀ ଅକାଟ୍ୟ, ଫଳତଃ ବିଧବା ବ୍ରାହ୍ମଣୀ ପୁତ୍ରବତୀ ହେଲେ। ଲୋକ ଅପବାଦରୁ ରକ୍ଷା ପାଇବା ପାଇଁ ଜନ୍ମିତ ଶିଶୁକୁ କାଶୀର ଲହର ତଲାଓ ପୋଖରୀ କୂଳରେ ଛାଡ଼ି ଆସିଲେ। 1456 ଖ୍ରୀଷ୍ଟାବ୍ଦରେ ଏହି ଶିଶୁକୁ ନିସନ୍ତାନ ମୁସଲମାନ ଦମ୍ପତି ନିମା ଓ ନିରୁ ପାଇବା ପରେ ଲାଳନ ପାଳନ କଲେ। କବୀର ଦାସ ଜଣେ ପ୍ରସିଦ୍ଧ ଭକ୍ତ ଓ ଗୁରୁ ଭାବରେ ଯେପରି ପ୍ରସିଦ୍ଧ, ସେପରି ଆଧ୍ୟାତ୍ମିକ କବି ଭାବରେ ତାଙ୍କର ପ୍ରତିଷ୍ଠା ଅନନ୍ୟ। ତାଙ୍କର ଭାଷା, ଭାବନା, ଚିନ୍ତା ଓ ଚେତନା ଅତି ସରଳ ଓ ଗୁରୁଗମ୍ଭୀର। ତାଙ୍କ ମହାନତାରେ ଆକୃଷ୍ଟ ହୋଇ ଉଭୟ ହିନ୍ଦୁ ଓ ମୁସଲମାନ ଭକ୍ତମାନେ ତାଙ୍କୁ ଗୁରୁ ରୂପେ ମାନୁଥିଲେ। ଶ୍ରୀକ୍ଷେତ୍ରରେ ଅବସ୍ଥାନ କାଳରେ ସନ୍ଥ କବୀର ଓଡ଼ିଶାର ସାଧୁସନ୍ଥଙ୍କ ସହ ଆତ୍ମୀୟତା ରଖିଥିଲେ। ଶ୍ରୀଜଗନ୍ନାଥଙ୍କ ସମ୍ବନ୍ଧରେ ସନ୍ଥ କବୀର ଲେଖିଥିଲେ, ଠାକୁର

ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ଦିଲୀପ ଶ୍ରୀଚନ୍ଦନ ଆକାଶବାଣୀ କଟକ ପ୍ରଚାର କରୁଛି ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 84ତମ ଭାଗ ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି ବର୍ଣ୍ଣନାରେ ସଞ୍ଜୟ କୁମାର ଶତପଥୀ ପ୍ରଯୋଜନା ସୁହାସ ମହାନ୍ତି।

ଅପ୍ସରା ମାନେ ମଧ୍ୟ ସୃଷ୍ଟି ହେଲେ, କିନ୍ନର ମାନେ ଜାତ ହେଲେ, ଋଷିମାନେ ସୃଷ୍ଟି ହେଲେ। ସ୍ୱୟମ୍ଭୁବ ମନୁଙ୍କର ପ୍ରିୟବ୍ରତ ଓ ଉତ୍ତାନପାଦ ନାମରେ ଦୁଇଟି ପୁଅ ହେଲେ, ଦେବହୂତି ତାଙ୍କର କନ୍ୟା। କର୍ଦ୍ଦମ ଋଷି ବିବାହ କଲେ ଦେବହୂତିଙ୍କୁ। ସ୍ୱୟମ୍ଭୁବ ମନୁ ଓ ସତରୂପା ଉଭୟ କର୍ଦ୍ଦମ ଋଷିଙ୍କ ଆଶ୍ରମରେ ପହଞ୍ଚି ତାଙ୍କୁ ନିଜ କନ୍ୟାଙ୍କୁ ପ୍ରଦାନ କଲେ।

0: ଆପଣ ମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 84ତମ ଭାଗ। କଣ୍ଠଶିଳ୍ପୀ ମାନେ ଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣମ ଚରଣ ସାମଲ। ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ। ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701, ସିଆର୍ ଧାନ 702, ସିଆର୍ ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍ 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସନୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।
0: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ବିପର୍ଯ୍ୟୟ ପରିଚାଳନାକୁ ଆହୁରି ସୁଦୃଢ଼ ଓ ପ୍ରଭାବଶାଳୀ କରିବା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି ସମ୍ବଲପୁରରେ ଖୁବ୍ ଶୀଘ୍ର ଡପ୍ଲର ରାଡାରର ଉଦ୍ଘାଟନ ହେବ। ସେହିଭଳି ବାଲେଶ୍ୱର, ଭୁବନେଶ୍ୱର ଏବଂ ପୁରୀଠାରେ ମଧ୍ୟ ପ୍ରସ୍ତାବିତ ଡପ୍ଲର ରାଡାର ସ୍ଥାପନ କାର୍ଯ୍ୟକୁ ଚଳିତ ବର୍ଷ ସୁଦ୍ଧା ଶେଷ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଲୋକସଭା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖରିଫ 2026 ଋତୁ ପାଇଁ ଯୋଜନାରେ ନିରବଚ୍ଛିନ୍ନ ଓ ଫଳପ୍ରଦ କାର୍ଯ୍ୟକାରିତା ସହ ବିଭିନ୍ନ ନୀତିଗତ ପ୍ରସଙ୍ଗ ଉପରେ ସମୀକ୍ଷା କରାଯାଇଥିଲା। ଯୋଜନାରେ ଅଧିକ ସ୍ୱଚ୍ଛ ଓ ଦକ୍ଷ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ରାଜ୍ୟ ପ୍ରକଳ୍ପ ନିରୀକ୍ଷଣ କେନ୍ଦ୍ର ଗଠନ କରାଯାଇଥିବା ବୈଠକରୁ ଜଣାପଡ଼ିଛି। ଏହି ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରିବା, ଡିଜିଟାଲ କ୍ରପ୍ ସର୍ବେକ୍ଷଣର ବ୍ୟବହାର ଏବଂ ପ୍ରଯୁକ୍ତି ଭିତ୍ତି ନିରୀକ୍ଷଣ ଉପରେ ଶ୍ରୀମତୀ ଗର୍ଗ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଆଜିଠାରୁ 5 ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କଟକ

0: ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଥିଲା। ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀବିଗ୍ରହମାନେ ସ୍ନାନ କରି ଅସୁସ୍ଥ ହେବା ପରେ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି। ଅଣବସରର ଆଜି ପଞ୍ଚମ ଦିନରେ ଶ୍ରୀଜୀଉମାନଙ୍କର ଚନ୍ଦନ ଓ କରାଳ ଖୋଲାଯାଇ ଶ୍ରୀଅଙ୍ଗ ଫିଟାଯିବ। ଆସନ୍ତାକାଲିଠାରୁ ଠାକୁରମାନଙ୍କୁ ଫୁଲୁରୀ ତେଲ ଲାଗି ସହ ଓଷୁଅ ଲାଗିନୀତି ଆରମ୍ଭ ହେବ। ଏହି ସମୟରେ ଶ୍ରଦ୍ଧାଳୁମାନେ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କ ଦର୍ଶନ କରୁଛନ୍ତି। ବହୁ ବର୍ଷର ବ୍ୟବଧାନ ପରେ ଗତକାଲି ଶ୍ରୀ ଅଲାରନାଥଙ୍କର ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଥିଲା। ଅପରପକ୍ଷରେ ରଥ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ଗତକାଲି ତିନି ରଥ ପାଇଁ ରଥକନା କାର୍ଯ୍ୟ ଅନୁକୂଳ ହୋଇଛି। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରରେ ଭିବିଜି ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିକଶିତ ଭାରତ ଗଠନ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ବକ୍ତାମାନେ କହିଛନ୍ତି। କନ୍ଧମାଳ ଜିଲ୍ଲାରେ ଭିବିଜି ରାମଜୀ ଯୋଜନାର ଶୁଭାରମ୍ଭ ହେବା ସହ ଏହାର ଉଦ୍ଦେଶ୍ୟ ବୈଶିଷ୍ଟ୍ୟ ଓ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାରେ ଭିବିଜି ରାମଜୀ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜୌଗଡ଼ ସମ୍ମିଳନୀ କକ୍ଷରେ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାଷନ ଜନଗଣନା କାର୍ଯ୍ୟରେ ନିର୍ଭୁଲ ତଥ୍ୟ ସଂଗ୍ରହ, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ଏବଂ ସମନ୍ୱିତ ପ୍ରୟାସ ଉପରେ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବନାଞ୍ଚଳ ପକ୍ଷରୁ ଗୁରୁସିଙ୍ଗା ଗ୍ରାମରେ 77ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଝରିଗାଁର ଭାରପ୍ରାପ୍ତ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଙ୍ଗଲ ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି। ବନ ମହୋତ୍ସବ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର କରାପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ତିହିଡ଼ି ବ୍ଲକସ୍ଥିତ ଦହପାଣିଆ ଉଚ୍ଚ ବିଦ୍ୟାଳୟଠାରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୌନ ଉତ୍ପୀଡ଼ନରୁ ସୁରକ୍ଷା, ଅନୁସୂଚିତ ଜାତି ଓ ଜନଜାତିଙ୍କ ନିମନ୍ତେ ଥିବା ଯୋଜନା ଏବଂ ପୋକ୍ସୋ ଆଇନ ଉପରେ ଛାତ୍ରଛାତ୍ରୀମାନଙ୍କୁ ପ୍ରାଧିକରଣର ସଚିବ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସଚେତନ କରାଇଥିଲେ। ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକସ୍ଥିତ ନାମରୁଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ଶକ୍ତି ସଂରକ୍ଷଣ, ବିଦ୍ୟୁତ୍ ବ୍ୟବହାର ଉପରେ ଜନସଚେତନତା ନେଇ ଏକ ଭିଡ଼ିଓ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଓଜନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଜନ ଉତ୍ସବ ଚଳିତ ମାସ 1ରୁ 26 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଏଥିରେ 6 ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପୋଷଣ ସ୍ଥିତିର ଯାଞ୍ଚ ସହ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଏକକ ବ୍ୟବହାର ଯୁକ୍ତ ପ୍ଲାଷ୍ଟିକ୍ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଏକ ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି। ଚଳିତ ବର୍ଷ ବିଶ୍ୱକୁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତ କରିବାର ଆହ୍ୱାନ ନେଇ ଏହି ଦିବସ ପାଳନ କରାଯାଉଛି। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଅସ୍ଥିର ସୁରକ୍ଷା ଓ ଯତ୍ନ। ଆଲୋଚକ ଡାକ୍ତର ଅଜିତ କୁମାର କର।
2: ହାଡ଼ ଯୋଗୁଁ ଶରୀରର ଆକାର ଠିକ୍ ରହେ, ଶରୀର ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ସୁରକ୍ଷିତ ରହେ। ମାଂସପେଶୀର ଆଶ୍ରୟସ୍ଥଳ ମଧ୍ୟ ଏହି ହାଡ଼। କ୍ୟାଲସିୟମ, ଫସ୍ଫରସ୍ ଇତ୍ୟାଦି ଅନେକ ଧାତବ ପଦାର୍ଥର ଧାରକ ମଧ୍ୟ ଏହି ହାଡ଼ ହୋଇଥାଏ। ତେଣୁ ହାଡ଼ର ସୁରକ୍ଷା ଅତ୍ୟନ୍ତ ଜରୁରୀ। ହାଡ଼ର ଯତ୍ନ ଲାଗି ଆମର ଆହାର, ଶାରୀରିକ ପରିଶ୍ରମ ତଥା ଜୀବନଶୈଳୀ ପ୍ରତି ଧ୍ୟାନ ଦେବା ଉଚିତ। ତେଣୁ ହାଡ଼ର ମୌଳିକ ଆବଶ୍ୟକତା ଦୃଷ୍ଟିରୁ ଆମେ ମୁଖ୍ୟତଃ 2ଟି ଅବସ୍ଥା କଥା ଚିନ୍ତା କରିବା ଆବଶ୍ୟକ। ପ୍ରଥମଟି ହେଲା ପିଲାଦିନୁ କିଶୋର ଅବସ୍ଥା ପର୍ଯ୍ୟନ୍ତ ହାଡ଼ କିପରି ମଜବୁତ ରହିବ ସେ ବିଷୟରେ ଯତ୍ନବାନ ହେବା, ଆଉ ପରବର୍ତ୍ତୀ ଅବସ୍ଥାରେ ମାନେ ବୟସ ବଢ଼ିବା ପରେ ହାଡ଼ର ଅବକ୍ଷୟ ବା ହାଡ଼ ଭାଙ୍ଗିବା ପ୍ରତି ସତର୍କତା ଅବଲମ୍ବନ କରିବା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଅସ୍ଥି ବା ହାଡ଼ ପ୍ରତିଦିନ ଏକ ନିୟମିତ ଶୃଙ୍ଖଳାରେ ତିଆରି ବା କ୍ଷୟ ହେଉଥାଏ। ପ୍ରାୟ 30-35 ବର୍ଷ ପର୍ଯ୍ୟନ୍ତ ଏକ ନିୟମିତ ଭାବେ ତିଆରି ହେଉଥାଏ ଓ ପରବର୍ତ୍ତୀ ଅବସ୍ଥାରେ ବୟସ ବଢ଼ିଲେ ଏହି ପ୍ରକ୍ରିୟା ହ୍ରାସ ପାଏ ଏବଂ ହାଡ଼ କ୍ଷୟ ଆଡ଼କୁ ଅଗ୍ରସର ହୁଏ। ହାଡ଼ର ଏହି କ୍ଷୟ ହେବା ପ୍ରକ୍ରିୟାକୁ ଅଷ୍ଟିଓପୋରୋସିସ୍ ବା ହାଡ଼ପୋରିଆ ରୋଗ ବୋଲି କୁହାଯାଏ। ଫଳସ୍ୱରୂପ ହାଡ଼ କ୍ରମଶଃ ଦୁର୍ବଳ ହୋଇ ପତଳା ଓ ନରମ ହୋଇଯାଏ ଓ ସହଜରେ ଭାଙ୍ଗିଯାଏ। ହାଡ଼ର ଉତ୍ତମ ରକ୍ଷଣାବେକ୍ଷଣ ବା ପୋଷଣ ଲାଗି କ୍ୟାଲସିୟମ ବହୁତ ଜରୁରୀ। ଯଦି କ୍ୟାଲସିୟମର ଅଭାବ ହୋଇଥାଏ ତେବେ ଖୁବ୍ ଶୀଘ୍ର ହାଡ଼ ଭଙ୍ଗୁରତା ପ୍ରାପ୍ତ ହୁଏ, ଫଳରେ ଅପ୍ରାପ୍ତ ବୟସରେ ମଧ୍ୟ ଅଷ୍ଟିଓପୋରୋସିସ୍ର ଶିକାର ହେବାକୁ ପଡ଼େ। ଯେଉଁମାନେ ଶାରୀରିକ ପରିଶ୍ରମ କମ୍ କରନ୍ତି ସେମାନଙ୍କ କ୍ଷେତ୍ରରେ ଅସ୍ଥିର ଦୁର୍ବଳତା ବିଶେଷ ପରିମାଣରେ ଦେଖାଯାଏ। ଗବେଷଣାରୁ ଏହା ଜଣାପଡ଼ିଛି ଯେ ଧୂମପାନ ଓ ମଦ୍ୟପାନ ମହିଳା ଓ ପୁରୁଷ ଉଭୟଙ୍କୁ ଶୀଘ୍ର ଅଷ୍ଟିଓପୋରୋସିସ୍ ବା ହାଡ଼ପୋରିଆ ରୋଗରେ ଆକ୍ରାନ୍ତ କରାଏ। ମହିଳାମାନେ ଅଧିକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି କାରଣ ସେମାନଙ୍କର ପୁରୁଷଙ୍କ ତୁଳନାରେ କମ୍ ପରିମାଣରେ ବୋନ୍ ମାସ୍ ବା ଅସ୍ଥିକୋଷ ଥାଏ। ବୟସ ଅଧିକ ହେଲେ ମଧ୍ୟ ହାଡ଼ ଦୁର୍ବଳ ହୁଏ। ଯଦି ଆପଣ ଏସିଆ ମହାଦେଶର ଅଧିବାସୀ ବା ଅତ୍ୟନ୍ତ ଗୋରା ବା ଆପଣଙ୍କ ବଂଶରେ ଥିବା ପୂର୍ବପୁରୁଷମାନେ ହାଡ଼ ଭଙ୍ଗାର ଶିକାର ହୋଇଥାନ୍ତି ତେବେ ଆପଣ ମଧ୍ୟ ଅଷ୍ଟିଓପୋରୋସିସ୍ରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ଥାଏ। ସୁସ୍ଥ ଅସ୍ଥିକୋଷ ଲାଗି ଗଳଗ୍ରନ୍ଥି ରସ ବା ଥାଇରଏଡ୍ ହରମୋନ୍ ଅନେକାଂଶରେ ଦାୟୀ। ଯଦି ଗଳଗ୍ରନ୍ଥିରୁ କମ୍ ଜୀବରସ ବା ଥାଇରକ୍ସିନ୍ ନିର୍ଗତ ହୁଏ ତାହା ମଧ୍ୟ ଅସ୍ଥିଭଙ୍ଗୁରତା ପାଇଁ ଦାୟୀ। ମହିଳାମାନଙ୍କ କ୍ଷେତ୍ରରେ ଋତୁସ୍ରାବ ପ୍ରକ୍ରିୟା ବନ୍ଦ ହୋଇଗଲା ପରେ ଏଷ୍ଟ୍ରୋଜେନ୍ ନିଃସୃତ ହୁଏ ନାହିଁ, ଫଳରେ ଅଷ୍ଟିଓପୋରୋସିସ୍ର ଶିକାର ହୋଇଥାନ୍ତି। ସେହିପରି ପୁରୁଷମାନଙ୍କ ମଧ୍ୟରେ ଟେଷ୍ଟୋଷ୍ଟେରନ୍ ହରମୋନ୍ କ୍ଷରଣ କମିଗଲେ ହାଡ଼ କ୍ଷୟର ସମ୍ଭାବନା ଥାଏ। ଯଦି ଆମେ ସୁଷମ ଓ ସନ୍ତୁଳିତ ଖାଦ୍ୟ ନ ଖାଇବା ତେବେ ଏହାର ପ୍ରଭାବରେ ଉଭୟ ନାରୀ ଓ ପୁରୁଷ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଯଦି ସେଭଳି କୌଣସି କାରଣରୁ ବହୁତ ଥର ଅସ୍ତ୍ରୋପଚାର ହୋଇଥାଏ ତେବେ ହାଡ଼ ଦୁର୍ବଳ ହୋଇଯାଏ, ଫଳତଃ ଏହି ରୋଗ ଆକ୍ରାନ୍ତ କରେ। ଯେପରି ସିଲିଆକ୍ ବା ହୃଦୟର ରୋଗ ପୀଡ଼ିତ ବ୍ୟକ୍ତିଙ୍କର ପେଟରେ ଜୀବସାରର ପାଚନ କ୍ରିୟା ସମ୍ଭବ ହୁଏ ନାହିଁ, ଫଳରେ କ୍ୟାଲସିୟମ ଯାହା ଅସ୍ଥିରେ 65% ରହିଥାଏ ତାହା କମ୍ ହୋଇଯାଏ, ତେଣୁ ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା ଥାଏ। ଯଦି କୌଣସି ବ୍ୟକ୍ତି ଅଧିକ ପରିମାଣରେ ବା ଅଧିକ ଦିନ ଧରି ଷ୍ଟେରଏଡ୍ସ ଯଥା ପ୍ରେଡନିଜୋଲନ୍, କର୍ଟିସୋନ୍ କିମ୍ବା ଡେକ୍ସାମିଥାଜୋନ୍ ଇତ୍ୟାଦି ସେବନ କରୁଥାନ୍ତି ତେବେ ଏହା ହାଡ଼କୁ ଦୁର୍ବଳ ଓ ନରମ କରିଥାଏ। ଏହାଛଡ଼ା ଗ୍ୟାସ୍ ଔଷଧ ଯେମିତିକି ଓମେପ୍ରାଜଲ୍ କିମ୍ବା ରାବେପ୍ରାଜଲ୍ କିମ୍ବା କିଛି ଅଲଗା ଔଷଧ ଯେମିତିକି ଫେନିଟଏନ୍, ଫିନୋବାର୍ବିଟନ୍ ଜାତୀୟ ଔଷଧ ମଧ୍ୟ ହାଡ଼କୁ ଦୁର୍ବଳ କରିଥାନ୍ତି। ହାଡ଼କୁ ମଜବୁତ କରିବା ପାଇଁ ପ୍ରଚୁର ପରିମାଣରେ କ୍ୟାଲସିୟମ ସେବନ କରିବା, ଯେମିତି ପ୍ରତ୍ୟେକ ପ୍ରାପ୍ତ ବୟସ୍କ ଲୋକ 19-70 ବର୍ଷ ବୟସ୍କ ବ୍ୟକ୍ତିମାନେ ପ୍ରତିଦିନ 1000 ମିଲିଗ୍ରାମ କ୍ୟାଲସିୟମ ଖାଇବା ଦରକାର। ସେପରି ମହିଳାମାନଙ୍କ କ୍ଷେତ୍ରରେ ପ୍ରତିଦିନ 1200 ମିଲିଗ୍ରାମ ପର୍ଯ୍ୟନ୍ତ କ୍ୟାଲସିୟମ ସେବନ ଅତ୍ୟନ୍ତ ଜରୁରୀ। କ୍ୟାଲସିୟମ ମୁଖ୍ୟତଃ ଆଲମଣ୍ଡ, ବ୍ରୋକୋଲି, ଶାଲଗମ୍, ବାସା, ଇଲିସି, ଦୁଗ୍ଧ, ଦୁଗ୍ଧଜାତ ଦ୍ରବ୍ୟରେ ପ୍ରଚୁର ପରିମାଣରେ ମିଳେ, ତେଣୁ ପ୍ରତିଦିନ ଖାଦ୍ୟରେ ଏଗୁଡ଼ିକ ସାମିଲ କଲେ ଏହା ଫଳପ୍ରଦ ହୁଏ। ଯଥାସମ୍ଭବ ଭିଟାମିନ୍ ଡିର ସେବନ ମଧ୍ୟ ଆବଶ୍ୟକ। ମୁଖ୍ୟତଃ ଭିଟାମିନ୍ ଡି ଛତୁ, ଅଣ୍ଡା, କ୍ଷୀର, ତେଲିଆ ମାଛରେ ଓ ବିଭିନ୍ନ ଶସ୍ୟରେ ମଧ୍ୟ ଅଧିକ ପରିମାଣରେ ଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଅସ୍ଥିର ସୁରକ୍ଷା ଓ ଯତ୍ନ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଅଜିତ କୁମାର କର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
3: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ହିଂସାତ୍ମକ ଉଗ୍ରବାଦକୁ ଭାରତ ଓ ଜାପାନର ନିନ୍ଦା। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ ସ୍ତରୀୟ କର୍ମଶାଳା। ରୁଷ ଆକ୍ରମଣରେ ୟୁକ୍ରେନ୍ର କିଭ୍ ଅଞ୍ଚଳରେ 27 ଜଣ ମୃତ, 90 ଆହତ। ଜମ୍ମୁ କାଶ୍ମୀରର ପହଲଗାମ ଓ ବାଲତାଲ ମାର୍ଗରୁ ଆଜିଠାରୁ ଆରମ୍ଭ ହେଉଛି ବାର୍ଷିକ ଅମରନାଥ ଯାତ୍ରା ଏବଂ ଶ୍ରୀଲଙ୍କା ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଜାପାନ ପ୍ରତିପକ୍ଷ ସାନାଏ ତାକାଇଚି ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ଆତଙ୍କବାଦ ଓ ହିଂସାତ୍ମକ ଉଗ୍ରବାଦକୁ ସ୍ପଷ୍ଟ ଭାବେ ନିନ୍ଦା କରିଛନ୍ତି। ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଏକ ମିଳିତ ବିବୃତ୍ତିରେ ଉଭୟ ନେତା ଗତବର୍ଷ ପହଲଗାମ ଏବଂ ଦିଲ୍ଲୀରେ ହୋଇଥିବା ଆତଙ୍କବାଦୀ ଘଟଣାକୁ ନିନ୍ଦା କରିଛନ୍ତି। ଏଭଳି କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା ଏବଂ ଆର୍ଥିକ ସହାୟତା ପ୍ରଦାନକାରୀଙ୍କୁ ବିଳମ୍ବ ନ କରି ଦଣ୍ଡବିଧାନ କରିବାକୁ ଉଭୟ ନେତା କହିଛନ୍ତି। ଶ୍ରୀ ମୋଦି ଓ ଶ୍ରୀମତୀ ତାକାଇଚି ଅଲ୍ କାଏଦା, ଆଇଏସ୍ଆଇଏସ୍, ଲସ୍କର ଏ ତୟବା, ଜୈସ୍ ଏ ମହମ୍ମଦ ଏବଂ ସେମାନଙ୍କର ଅନ୍ୟାନ୍ୟ ସଂଗଠନଗୁଡ଼ିକ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ସେଗୁଡ଼ିକର ମୂଳୋତ୍ପାଟନ ପାଇଁ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ବିକାଶ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସମ ମନୋଭାବ ସମ୍ପନ୍ନ ଦେଶମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଉଭୟ ନେତା ଗୁରୁତ୍ୱ

ପ୍ରଦାନ କରିଛନ୍ତି। କ୍ୱାଡ୍ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଶୀଘ୍ର ସମ୍ମିଳନୀ ଆୟୋଜନ ପାଇଁ ଉଭୟ ନେତା ମତ ପ୍ରକାଶ କରିଛନ୍ତି। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣକୁ ଦୃଷ୍ଟିରେ ରଖି ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ 16 ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଭାରତ ଏବଂ ଜାପାନ ମଧ୍ୟରେ ଥିବା ଆର୍ଥିକ ସୁରକ୍ଷା ଉଭୟ ଦେଶର ସ୍ୱତନ୍ତ୍ର ରଣନୈତିକ ଓ ବିଶ୍ୱ ଭାଗିଦାରିତାର ମୂଳଦୁଆ ବୋଲି କୁହାଯାଇଛି। ଅର୍ଥନୈତିକ ସୁରକ୍ଷା ସହଯୋଗ ସମ୍ପର୍କରେ ଭାରତ ଜାପାନ ମିଳିତ ଘୋଷଣାନାମାରେ ଏହି ବିଷୟ ସ୍ପଷ୍ଟ କରାଯାଇଛି। ଉଭୟ ଦେଶ ମଧ୍ୟରେ ଆର୍ଥିକ ସୁରକ୍ଷା ସହଭାଗିତା, ପାରସ୍ପରିକ ବିଶ୍ୱାସ, ସମାନ ମୂଲ୍ୟବୋଧ ଏବଂ ସମନ୍ୱିତ ସ୍ୱାର୍ଥ ଉପରେ ଏହା ପର୍ଯ୍ୟବସିତ। ଆଗାମୀ ଦିନରେ ଏହି ଘୋଷଣାନାମା ମୁକ୍ତ ଏବଂ ଅବାଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମନ୍ୱିତ ଉନ୍ନତି ଓ ଆର୍ଥିକ ସୁରକ୍ଷାର ବିକାଶ କରିବ ବୋଲି ଜଣାପଡ଼ିଛି। ଏହି ଘୋଷଣାନାମା ଉଭୟ ଦେଶ ମଧ୍ୟରେ 5 ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବୃଦ୍ଧି କରିବ। ସେହି ପ୍ରମୁଖ କ୍ଷେତ୍ରଗୁଡ଼ିକ ହେଉଛି ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟ, ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି ଏବଂ ଔଷଧୀୟ କ୍ଷେତ୍ର। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣରେ 27 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 90 ଜଣ ଆହତ ହୋଇଛନ୍ତି। କିଭ୍ର 30 ସ୍ଥାନରେ ବିଶେଷକରି ଆବାସିକ ଅଞ୍ଚଳ ଏବଂ ନାଗରିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ୟୁକ୍ରେନ୍ର ମସ୍କୋ ଉପରେ ଆକ୍ରମଣର ଜବାବରେ ଏହି ବୋମାମାଡ଼ କରାଯାଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି ରୁଷ ଉପରେ ହୋଇଥିବା କ୍ରମାଗତ ଆକ୍ରମଣକୁ 40-ଦିନିଆ ବ୍ଲିଚ୍ ବୋଲି କହିଛନ୍ତି। ରୁଷର ମୁଖ୍ୟତଃ ତୈଳ ବିଶୋଧନାଗାରଗୁଡ଼ିକୁ ଲକ୍ଷ୍ୟ କରି ୟୁକ୍ରେନ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାର୍ଷିକ ଅମରନାଥ ଯାତ୍ରା ଆଜିଠାରୁ ଜମ୍ମୁ କାଶ୍ମୀରର ପହଲଗାମ୍ ଏବଂ ବାଲତାଲ ମାର୍ଗରୁ ଆରମ୍ଭ ହେଉଛି। 57 ଦିନ ଧରି ଚାଲିବାକୁ ଥିବା ଏହି ତୀର୍ଥଯାତ୍ରାରେ ଭାରତରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଗୁମ୍ଫା ମନ୍ଦିରକୁ ଯାତ୍ରା କରିବେ। 3,888 ଉଚ୍ଚରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବେ ଗଠିତ ବରଫ ଶିବଲିଙ୍ଗ ଦେଖିବା ପାଇଁ ପ୍ରତ୍ୟେକ ବର୍ଷ ଶ୍ରଦ୍ଧାଳୁମାନେ ଅମରନାଥ ଗୁମ୍ଫା ଯାତ୍ରା କରିଥାନ୍ତି। ଆସନ୍ତା ମାସ 28 ତାରିଖ ରକ୍ଷାବନ୍ଧନ ପର୍ବରେ ଏହି ଯାତ୍ରା ଶେଷ ହେବ। ଗତକାଲି ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଅନନ୍ତନାଗ ଜିଲ୍ଲାର ନନୱାନ୍ ଏବଂ ଗନ୍ଦରବଲ ଜିଲ୍ଲାର ବାଲତାଲସ୍ଥିତ ଶିବିରରେ ପହଞ୍ଚିଥିଲେ। ଜମ୍ମୁର ଭଗବତୀ ନଗର ଯାତ୍ରୀ ନିବାସରୁ ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରଥମ ତୀର୍ଥଯାତ୍ରୀ ଦଳକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ପ୍ରଥମ ଦଳରେ ପହଲଗାମ୍ ମାର୍ଗ ଦେଇ 2,510 ଜଣ ଏବଂ ବାଲତାଲ ମାର୍ଗ ଦେଇ 2,312 ଜଣ ଯାତ୍ରା କରିବେ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି କୋଲକାତାରେ ପଶ୍ଚିମବଙ୍ଗ ବିଧାନସଭାର ନବନିର୍ବାଚିତ ସଦସ୍ୟମାନଙ୍କ ଲାଗି 2-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବେ। ନବନିର୍ବାଚିତ ସଦସ୍ୟମାନଙ୍କୁ ସଂସଦୀୟ ଓ ବିଧାନସଭା ପରିଚାଳନା ସମ୍ବନ୍ଧରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅବଗତ କରାଯିବ। ବିଶେଷ ଭାବେ କମିଟି ବ୍ୟବସ୍ଥା, ଆର୍ଥିକ ତଦାରଖ, ସଂସଦୀୟ ସୁବିଧା ଏବଂ ବିଧାନସଭାରେ ଡିଜିଟାଲ ବ୍ୟବସ୍ଥା ଭଳି ପଦକ୍ଷେପ ସମ୍ପର୍କରେ ସଦସ୍ୟମାନଙ୍କୁ ପରିଚିତ କରାଇବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଲୋକସଭା ସଚିବାଳୟର ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଧାୟକ, ପୀଠାସୀନ ଅଧିକାରୀ ଏବଂ ସଂସଦୀୟ ବିଶେଷଜ୍ଞମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ପାରସ୍ପରିକ ଆଲୋଚନା ହୋଇପାରିବ। କାର୍ଯ୍ୟକ୍ରମର ଉଦ୍ଘାଟନ ଅବସରରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପ୍ରମୁଖ ଯୋଗଦେବେ। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟଦ ଅଲ୍ଲୀ ଖାମନେଇଙ୍କ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଆଜି ବିହାର ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଇରାନ୍ ଗସ୍ତ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

ସମ୍ବାଦର ସୂଚନା ଅନୁଯାୟୀ ଅନ୍ତିମ ସଂସ୍କାରରେ ଏହି ଦୁଇ ନେତାଙ୍କ ଯୋଗଦାନ ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ଏବଂ ଐତିହ୍ୟ ଆଧାରିତ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରୁଛି। ନିର୍ବାଚନ କମିଶନ ଅଖିଳ ଭାରତ ତୃଣମୂଳ କଂଗ୍ରେସର ବିଭିନ୍ନ ଗୋଷ୍ଠୀଙ୍କଠାରୁ ଦଳର ସାଂଗଠନିକ ନିର୍ବାଚନ ଏବଂ ପ୍ରାଧିକୃତ ସ୍ୱାକ୍ଷରକାରୀଙ୍କ ବିଷୟରେ ତଥ୍ୟ ଲୋଡ଼ିଛନ୍ତି। କମିଶନ ମମତା ବାନାର୍ଜୀ ଏବଂ ଦଳର ଅନ୍ୟତମ ନେତା ରୀତାବ୍ରତ ବାନାର୍ଜୀଙ୍କଠାରୁ ଏ ସମ୍ପର୍କରେ ତଥ୍ୟ ଦେବା ଲାଗି ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଆସନ୍ତା ସୋମବାର ସନ୍ଧ୍ୟା ସୁଦ୍ଧା ଉଭୟ ପକ୍ଷଙ୍କୁ ସେମାନଙ୍କ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ତୃଣମୂଳ କଂଗ୍ରେସର ଅନେକ ନେତା ଦଳ ପରିତ୍ୟାଗ କରି ଅନ୍ୟ ଦଳରେ ସାମିଲ ହେବା ପାଇଁ ଦାବି କରିଥିବାବେଳେ କେଉଁ ଗୋଷ୍ଠୀ ପାଖରେ ଦଳୀୟ ଚିହ୍ନ ରହିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ନିର୍ବାଚନ କମିଶନ ଉଭୟ ଗୋଷ୍ଠୀଙ୍କଠାରୁ ସେମାନଙ୍କ ଲିଖିତ ପ୍ରତିକ୍ରିୟା ଜାଣିବାକୁ ଚାହିଁଛନ୍ତି। ସିରିଆରେ ଏକ କାଫେରେ ବିସ୍ଫୋରଣ ଘଟି 9 ଜଣଙ୍କ ମୃତ୍ୟୁ ଘଟିଛି। ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ କାଫେ ମଧ୍ୟରେ ବିସ୍ଫୋରକ ରଖାଯାଇଥିଲା। ସିରିଆର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏହି ବିସ୍ଫୋରଣରେ 20 ଜଣ ଆହତ ହୋଇଛନ୍ତି। ଏହି ଘଟଣା ପାଇଁ କୌଣସି ଗୋଷ୍ଠୀ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାନ୍ତି। ସୁରକ୍ଷା ବଳ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରାଧା ଖଡ୍ସେ ସାଇକେଲ ଫେଡେରେସନ୍ ଅଫ୍ ଇଣ୍ଡିଆ ସହିତ ଏକ ସମୀକ୍ଷା ବୈଠକରେ ଦେଶରେ ସାଇକେଲ ଚାଳନା ଇକୋସିଷ୍ଟମକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ତୃଣମୂଳ ସ୍ତରରେ ପ୍ରତିଭା ଚିହ୍ନଟ, ପ୍ରଶିକ୍ଷଣ ଏବଂ ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ ସାଇକେଲ ଚାଳକମାନଙ୍କୁ

0: ଏକ ସମୀକ୍ଷା ବୈଠକରେ ଦେଶରେ ସାଇକେଲ ଚାଳନା ଇକୋସିଷ୍ଟମକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ତୃଣମୂଳ ସ୍ତରରେ ପ୍ରତିଭା ଚିହ୍ନଟ, ପ୍ରଶିକ୍ଷଣ ଏବଂ ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ ସାଇକେଲ ଚାଳକମାନଙ୍କୁ ପ୍ରସ୍ତୁତ କରିବା ଲାଗି ରୋଡ୍ ମ୍ୟାପ୍ ପ୍ରସ୍ତୁତି ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି କ୍ରୀଡ଼ା ଓ ଜଞ୍ଚୁ ୱିକେଟ୍ ବିନିମୟରେ 169 ରନ୍ କରିଥିବା ଠୁ ୱିକେଟ୍ ବିନିମୟରେ 129 ରନ୍ କରିବାକୁ ସକ୍ଷମ ହୋଇଥିଲା। ଆସନ୍ତା ରବିବାର ଦିନ ଲର୍ଡ଼ସ କ୍ରିକେଟ୍ ପଡ଼ିଆରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। କାନାଡ଼ା ଓପନ୍ ସୁପର 300 ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଛି। ମହିଳା ଏକକ ଦ୍ୱିତୀୟ ପର୍ଯ୍ୟାୟରେ ତାନିଆ ହେମନାଥ ଜାପାନର ରିଙ୍କୋ ଗୁଜିଙ୍କଠାରୁ ପରାସ୍ତ ହୋଇଛନ୍ତି। ପୂର୍ବରୁ ହେମନାଥ ଆମେରିକାର ଦିଶା ଗୁପ୍ତାଙ୍କୁ ପରାସ୍ତ କରିଥିଲେ। ସେହିପରି ଆକର୍ଷି କଶ୍ୟପ ଦ୍ୱିତୀୟ ରାଉଣ୍ଡରେ ଆମେରିକାର ଖେଳାଳିଙ୍କଠାରୁ ପରାସ୍ତ ହୋଇଛନ୍ତି। ପୁରୁଷ ବର୍ଗରେ ସନିତ ଦୟାନନ୍ଦ ଏବଂ ଶଙ୍କର ସୁବ୍ରମଣ୍ୟମ ମଧ୍ୟ ପ୍ରଥମ ରାଉଣ୍ଡରେ ପରାସ୍ତ ହେବା ପରେ ଭାରତର ଅଭିଯାନ ଶେଷ ହୋଇଛି। ଫିଫା ବିଶ୍ୱକପ୍ରେ ରାଉଣ୍ଡ 32ରେ ସ୍ପେନ୍ 3-0 ଗୋଲ୍ରେ ଅଷ୍ଟ୍ରିଆକୁ ପରାସ୍ତ କରିଛି। ବିସିସିଆଇ ଆସନ୍ତା ମାସ 15-27 ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କରିଛି। 15 ଅଗଷ୍ଟରେ ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମରେ ଉଦ୍ଘାଟନୀ ଟେଷ୍ଟ ମ୍ୟାଚ୍ ଓ 23 ତାରିଖରେ କଲମ୍ବୋର ସିଂହଳି ସ୍ପୋର୍ଟସ୍ କ୍ଲବ୍ରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ବିଭିନ୍ନ ଅଞ୍ଚଳକୁ ଅଗ୍ରସର ହେଉଛି। ଏହାର ପ୍ରଭାବରେ ଆସନ୍ତା 2-3 ଦିନ ପର୍ଯ୍ୟନ୍ତ ଦେଶର ପଶ୍ଚିମ ଏବଂ କେନ୍ଦ୍ରୀୟ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଏହି ସମୟ ମଧ୍ୟରେ ଓଡ଼ିଶା ସମେତ ଗୁଜରାଟ, ଗୋଆ, ମହାରାଷ୍ଟ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ହିଂସାତ୍ମକ ଉଗ୍ରବାଦକୁ ଭାରତ ଓ ଜାପାନର ନିନ୍ଦା। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟସ୍ତରୀୟ କର୍ମଶାଳା। ରୁଷ ଆକ୍ରମଣରେ ୟୁକ୍ରେନ୍ର କିଭ୍ ଅଞ୍ଚଳରେ 27 ଜଣ ମୃତ, 90 ଆହତ। ଜାମ୍ମୁ କାଶ୍ମୀରର ପହଲଗାମ୍ ଓ ବାଲତାଲ ମାର୍ଗରୁ ଆଜିଠାରୁ ଆରମ୍ଭ ହେଉଛି ବାର୍ଷିକ ଅମରନାଥ ଯାତ୍ରା। ଏବଂ ଶ୍ରୀଲଙ୍କା ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନ୍ଦୁଝର ସମୟ 7:25 ବର୍ତ୍ତମାନ ପ୍ରଚାର କରୁଛି ଭକ୍ତି ସଙ୍ଗୀତ, ପରିବେଷଣ କରୁଛନ୍ତି ଅରବିନ୍ଦ ମୁଦୁଲି। ପରିବେଷଣ କରୁଛନ୍ତି ଅରବିନ୍ଦ ମୁଦୁଲି ଏବଂ ପ୍ରୀତିନନ୍ଦା ରାଉତରାୟ।

0: ଶୁଣିଲେ ଭକ୍ତି ସଙ୍ଗୀତ ପରିବେଷଣ କଲେ ଯୁଗଳ କଣ୍ଠରେ ଅରବିନ୍ଦ ମୁଦୁଲି ଏବଂ ପ୍ରୀତିନନ୍ଦ ରାଉତରାୟ, ଗୀତ ରଚନା କରିଥିଲେ ବିନୋଦିନୀ ଦେବୀ। ଆକାଶବାଣୀ କେନ୍ଦୁଝର ସବାଜି 30:30 ବର୍ତ୍ତମାନ ପ୍ରଚାର କରୁଛୁ ଆଦିବାସୀ ଗୀତ। ଆଜି ଏଥିରେ ଶୁଣନ୍ତୁ ହୋ ଗୀତ, ପରିବେଷଣ କରୁଛନ୍ତି ଜାନୁଆରୀ ଶୁଣ୍ଢି ଏବଂ ତାଙ୍କ ସାଥୀ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଇ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ରଥଯାତ୍ରା ହେଉଛି ଶ୍ରୀଜଗନ୍ନାଥଙ୍କ ସବୁ ଯାତ୍ରା ସବୁ ଉତ୍ସବ ମଧ୍ୟରେ ସର୍ବପ୍ରଧାନ ଯାତ୍ରା ବା ଏକ ଗଣ ଉତ୍ସବ। ଏହାର ଅନ୍ୟ ନାମ ନବଦିନ ଯାତ୍ରା, ଗୁଣ୍ଡିଚା ଯାତ୍ରା, ନନ୍ଦିଘୋଷ ଯାତ୍ରା, ପତିତପାବନ ଯାତ୍ରା ବା ମହାବେଦୀ ଯାତ୍ରା। ପୁରାଣରେ ବର୍ଣ୍ଣିତ ଅଛି, ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ, ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ତିଥିରେ ବଡ଼ ଭାଇ ବଳରାମ, ଭଉଣୀ ସୁଭଦ୍ରାଙ୍କ ସହିତ ମୋତେ ରଥ ଆରୋହଣ କରାଇ ନବଯାତ୍ରା ଉତ୍ସବ ସମ୍ପନ୍ନ କରିବ। ଯେଉଁ ସ୍ଥାନରେ ମୁଁ ଆବିର୍ଭୂତ ହୋଇଥିଲି, ଯେଉଁ ସ୍ଥାନରେ ତୁମର ସହସ୍ର ଅଶ୍ୱମେଧ ଯଜ୍ଞର ମହାବେଦୀ ଅବସ୍ଥିତ, ସେହି ସ୍ଥାନକୁ ମୋତେ ବିଜେ କରାଇବ। ଜଗତନାଥଙ୍କ ସେଇ କଥାକୁ ରକ୍ଷା କରି ଆରମ୍ଭ ହୋଇଛି ଏହି ରଥଯାତ୍ରା ମହୋତ୍ସବ। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ପୃଥକ୍ ପୃଥକ୍ ଭାବରେ ତିନି ଗୋଟି ରଥ ଆରୋହଣ କରି ଗୁଣ୍ଡିଚା ମନ୍ଦିରକୁ ଗମନ କରନ୍ତି। ତେଣୁ ସ୍ୱାଭାବିକ ଭାବରେ ରଥଯାତ୍ରାର ଅନେକ ଦିନ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ମାଘ ମାସର ବସନ୍ତ ପଞ୍ଚମୀ ତିଥିରୁ ରଥକାଠ ସଂଗ୍ରହର ପ୍ରକ୍ରିୟା ଆରମ୍ଭ ହୁଏ ଏବଂ ଅକ୍ଷୟ ତୃତୀୟ ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଶ୍ରୀଜୀଉଙ୍କ ତିନି ବାଡ଼ରୁ ନୂତନ ରଥ ନିର୍ମାଣ ନିମିତ୍ତ ଆଜ୍ଞାମାଳ ମିଳିଲା ପରେ ତାହା ଯାଇ ରଥ ନିର୍ମାଣ ସ୍ଥାନ ବା ରଥ ଖଳାରେ ପହଞ୍ଚିଥାଏ। ତାପରେ ଆରମ୍ଭ ହୁଏ ରଥ ନିର୍ମାଣ। ସମୁଦାୟ ଭାବରେ ରଥକାଠ

0: ସଂଗ୍ରହ, ରଥ ନିର୍ମାଣ କାର୍ଯ୍ୟ ଏକ ପରମ୍ପରାସିଦ୍ଧ ପବିତ୍ର କାର୍ଯ୍ୟ। ଏହି ରଥ ନିର୍ମାଣ କାର୍ଯ୍ୟର ଐତିହ୍ୟ ଓ ସାମ୍ପ୍ରତିକତା ସମ୍ପର୍କରେ ଆଜିର ଆଲୋଚନା କରୁଛନ୍ତି ସୁରେନ୍ଦ୍ର କୁମାର ମିଶ୍ର।
1: ପ୍ରାଚୀନ କାଳରେ ରଥ ନିର୍ମାଣ ସହିତ ଯେଉଁ ସେବକମାନେ ସମ୍ପୃକ୍ତ ରହୁଥିଲେ ସେମାନଙ୍କୁ ନେଇ ସାତଟି ନିଯୋଗ ପ୍ରଥମେ ସୃଷ୍ଟି ହୋଇଥିବାର ଐତିହ୍ୟ ଦୃଷ୍ଟିକୁ ଆସେ। ସେମାନଙ୍କୁ କୁହାଯାଉଥିଲା ସପ୍ତ ରଥକାର। ସେମାନେ ହେଲେ ଗୁଣାକାର, ରଥର ସେମାନେ ହେଉଛନ୍ତି ମୁଖ୍ୟ ସ୍ଥପତି। ରଥର ପ୍ରତ୍ୟେକ ଅଂଶର ମାପ ସେଇମାନେ ହିଁ ନିର୍ଦ୍ଧାରଣ କରନ୍ତି। ଦ୍ୱିତୀୟ ହେଉଛନ୍ତି ମୁଖ୍ୟ ରଥକାର, ରଥର ମୁଖ୍ୟ ଅଂଶଗୁଡ଼ିକର ସେମାନେ ହେଉଛନ୍ତି ନିର୍ମାଣକାରୀ। ତୃତୀୟ ହେଉଛନ୍ତି ଲୌହକାର, ରଥ ନିର୍ମାଣ ପାଇଁ ମହାରଣାମାନେ ଆବଶ୍ୟକ କରୁଥିବା ହତିଆର ଓ ରଥରେ ବ୍ୟବହୃତ ଅନ୍ୟାନ୍ୟ ଲୌହ ସାମଗ୍ରୀର ନିର୍ମାଣ କରିଥାନ୍ତି ଏମାନେ। ଚତୁର୍ଥ ହେଉଛନ୍ତି ଛେକକାର, ରଥ କାଠକୁ କ୍ରମାନ୍ୱୟରେ ଛେକ ମାରନ୍ତି ଓ ନିର୍ମାଣ ବେଳେ ଯୋଗାଇ ଦିଅନ୍ତି। ପଞ୍ଚମ ହେଉଛନ୍ତି ରୂପକାର, ରଥର ପାର୍ଶ୍ୱ ବିଗ୍ରହମାନଙ୍କ ସମେତ ସାରଥୀ ଓ ଅଶ୍ୱମାନଙ୍କର ସେଇମାନେ ହିଁ ନିର୍ମାଣ କରିଥାନ୍ତି। ଚିତ୍ରକାର, ରଥର ସମସ୍ତ କାର୍ଯ୍ୟ ଏହି ଚିତ୍ରକାରମାନେ କରିଥାନ୍ତି। ସେହିଭଳି ସପ୍ତମ ନିଯୋଗ ହେଉଛି ସୂତିକାର ନିଯୋଗ, ରଥର ସମସ୍ତ ଦରଜି କାମ ଏଇମାନେ ହିଁ କରିଥାନ୍ତି।

ପ୍ରଥମେ ରଥ ନିର୍ମାଣ ସହିତ ସାତୋଟି ନିଯୋଗ ସମ୍ପୃକ୍ତ ଥିଲା। ପରବର୍ତ୍ତୀ କାଳରେ ଆବଶ୍ୟକତା ଅନୁଯାୟୀ ଏହି ସପ୍ତ ରଥ ନିର୍ମାଣ ସହିତ 36 ପ୍ରକାରର ସେବକ ସମ୍ପୃକ୍ତ ହୋଇଥିଲେ। ଏହାଙ୍କୁ ରଥ ନିର୍ମାଣର 36 ନିଯୋଗ କୁହାଯାଇଥାଏ। ରଥ ନିର୍ମାଣର ସେହି 36 ନିଯୋଗ ମାନେ ହେଲେ ରଥକାର ନାୟକ, ତଳ ବଢ଼େଇ, ଭାଇ ବଢ଼େଇ, ରୂପଖଞ୍ଜା ବଢ଼େଇ, ମୁଣ୍ଡିମରା ବଢ଼େଇ, ତାମ୍ବରା, କରତିଆ, ଗରଗରିଆ, ଦିହୁଡ଼ିଆ, ପିଣ୍ଡିକିଆ, ଜୌଶାଳିଆ, ଖୁଣ୍ଟିଆ, ପହଣ୍ଡିଆ, ଦୋଳିଆ, ଜଗିଆ, ବଡ଼କାଠିଆ, ରଥ ଜଗିଆ, ରଥ ଘଣ୍ଟୁଆ, ରଥ ମୁଦୁଲି, ରଥ ବଜନ୍ତ୍ରୀ, ରଥ ଖରକା, ରଥ ଦଳେଇ, ରଥ ଭୋଇ, ରଥ ପାଇକ, ଚୋପଦାର, ଚିତ୍ରକାର, ଧ୍ୱଜକର, ଛତ୍ରକାର, ଚକ ଅପସାରୀ, ଦରଜି, ସୁତୁଲି, କମାର, ଦୌଡ଼ିବଳା, ରଥଚାପ ଦଳେଇ, ବଇଠାରୁ ଓ ଡାହୁକ।

0: ରଥଯାତ୍ରାରେ ତିନୋଟି ରଥର ନିର୍ମାଣ ରଥ ନିର୍ମାଣ ପଦ୍ଧତି ନାମକ ଏକ ନିର୍ଦ୍ଦିଷ୍ଟ ଶାସ୍ତ୍ର ଗ୍ରନ୍ଥ ଅବଲମ୍ବନରେ କରାଯାଏ। ରଥର ନିମ୍ନ ଭାଗଠାରୁ ଶୀର୍ଷ ଦେଶ ପର୍ଯ୍ୟନ୍ତ ବିଭିନ୍ନ ଅଂଶର ନାମ ହେଉଛି ଚକ, ଦଣ୍ଡିଆ, ଅର, ବାଙ୍କି, ହଂସପଟା, କଣି, ଶଙ୍ଖଦ୍ୱାର, ଜାଲି, ଗାଙ୍ଗପଟା, ସିଂହାସନ, କନକ ମୁଣ୍ଡାଇ, ଭୂମି, ଷୋଳନାହାକ, ମକର ଦଣ୍ଡା, ବସନ୍ତ, ଦୁଆର ଘୋଡ଼ା, ସାରଥିପିଡ଼, କୁମ୍ଭପଟି, ରାହୁପଟି, ଆଠନାହାକା, ବାଙ୍କି, ପିଡ଼, ଚାଷୀପଟା, ଦଣ୍ଡା, ପାରାଭାଡ଼ି, ଖପୁରୀ, ପାଦ, ଓଲଟ ଶୁଆ, ଦଧିନଉତି, କଳସ, କଣ୍ଠି, ଦଣ୍ଡ, ଚକ୍ର ଓ କପିକେତନ।
1: ସେତେବେଳେ ଗୋଟେ ସେବା ଥିଲା ଅବିରଚଳା ନାୟକ। ଏହି ସେବକ ପଞ୍ଚୁ ଦଳରେ ଦଶପଲା ରାଜବାଟୀକୁ ଅବିର ନେଇ ଯାଉଥିଲେ। ଦ୍ୱିତୀୟ ସେବକ ଥିଲେ କାଠକ।

ପାଇକ ରାଜାଙ୍କ ହୁକୁମନାମା ନେଇ କାଠ ପାଇଁ ଦଶପଲ୍ଲା ରାଜାଙ୍କ ନିକଟକୁ ସେମାନେ ଯାଉଥିଲେ। ତୃତୀୟ ଥିଲା ଚର୍ଚ୍ଚେଇତ ପାଇକ, ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ଧରି ଦଶପଲ୍ଲା ଓ ରଣପୁର ଯାଆନ୍ତି କାଠ କାଟିବାର ନିମନ୍ତ୍ରଣ ନେଇ। ସେଭଳି କାଠ କଟୁଆଳ ନାୟକ ଶୁଭ ଦିନରେ କାଠ କଟାଇବାର ବ୍ୟବସ୍ଥା କରନ୍ତି। କାଠ ପଟାଳି ଦଳେଇ ଶ୍ରୀ ଜଗନ୍ନାଥଙ୍କ ପତାକା ନେଇ ନଈରେ କାଠଗଣ୍ଡିଗୁଡ଼ିକୁ ପଟାଳି କରି ଛାଡ଼ନ୍ତି। ଭେଳା ଦଳେଇ କାଠଗଣ୍ଡିଗୁଡ଼ିକୁ ତିଥିବାର ଦେଖି ଭେଳା କରନ୍ତି। ପଟାଳି ଲେଙ୍କା ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ନେଇ କାଠକଟା ସ୍ଥାନକୁ ପୂର୍ବରୁ ଯାଇ ରହିଥାନ୍ତି। କାଠ ପଟାଳି ଘଣ୍ଟୁଆ କାଠ ପଟାଳି ଉପରେ ବସି ଘଣ୍ଟା ବଜାଇ ନଦୀରେ ଆସନ୍ତି। କାଠ ଗଣତିଆ ପୁରୀ ନିକଟସ୍ଥ ହୁଳୁହୁଳିଆ ପୋଲ ନିକଟରେ ପଟାଳି ଲାଗିଲେ କାଠଗଣ୍ଡି ଗଣତି କରି ରଖନ୍ତି। ମୂଷା ନଈକୂଳରେ ଏହି ହୁଳୁହୁଳିଆ ପୋଲଟି ମୂଷା ନଈକୂଳରେ ଅବସ୍ଥିତ ହୁଳୁହୁଳିଆ ଘାଟ ନାମରେ ପୂର୍ବରୁ ପରିଚିତ ଥିଲା। କାଠ ପଟାଳି ଜଗୁଆ କାଠଗଣ୍ଡି ଭାସି ନଯିବା ପାଇଁ ବ୍ୟବସ୍ଥା କରି ଘାଟରେ ଜଗି ରହନ୍ତି। ମଠ ଶଗଡ଼ିଆ ଓଡ଼ିଆ ମଠ ଏବଂ ରାଘବଦାସ ମଠରୁ ଖେଇ ପାଇ ହୁଳୁହୁଳିଆ ଘାଟଠାରୁ ରଥ ଖଳା ଅର୍ଥାତ୍ ବଡ଼ଦାଣ୍ଡକୁ ଶଗଡ଼ରେ କାଠ ବୁହନ୍ତି। ସେହିଭଳି ଗଜନାୟକ ସୁଆଁସିଆ ଖଳା ଜଗୁଆ ରଥ ଅମିନ ରଥଖଳା ନାୟକ ରଥଖଳା ପରିଛା ରଥଖଳା ଦିହୁଡ଼ିଆ ଅନୁକୂଳ ବଢ଼େଇ ଦେଉଳ ପୁରୋହିତ ପାହି ମହାରଣା ସହଯୋଗୀ ତୁମ୍ବାକଟା ମହାରଣା କରତିଆ ଓଳମ ଭେଣ୍ଡିଆ ନାହାକବସାଣ ବଢ଼େଇ ରଥ ଭୋଇ ଏଥିରେ ସମ୍ପୃକ୍ତ ରହୁଥିଲେ।

0: ଶ୍ରୀଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ। ଏହାର ଉଚ୍ଚତା 33.5 ଆଙ୍ଗୁଳ। 832 ଖଣ୍ଡ ଏହା ନିର୍ମିତ। ଏହାର 16 ଚକ, ପ୍ରତ୍ୟେକ ଚକର ବ୍ୟାସ 7 ଫୁଟ। ଏହି ରଥର ରକ୍ଷକ ହେଉଛନ୍ତି ସ୍ୱୟଂ ଗରୁଡ଼। ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ। ଏହାର ଉଚ୍ଚତା 32.10 ଆଙ୍ଗୁଳ। 763 ଖଣ୍ଡ କାଠ ଦ୍ୱାରା ଏହା ନିର୍ମିତ। ଏହାର 14 ଚକ, ପ୍ରତ୍ୟେକ ଚକର ବ୍ୟାସ 6.5 ଫୁଟ। ଏହି ରଥର ରକ୍ଷକ ହେଉଛନ୍ତି ଶେଷାବତାର। ମା ଶ୍ରୀ ଶ୍ରୀ ସୁଭଦ୍ରା ଦେବୀଙ୍କ ରଥର ନାମ ଦର୍ପଦଳନ, ଦେବଦଳନ ବା ପଦ୍ମଧ୍ୱଜ। ଏହାର ଉଚ୍ଚତା 31 ହାତ, 593 ଖଣ୍ଡ କାଠରେ ନିର୍ମିତ। ଏହି ରଥର ଚକ ସଂଖ୍ୟା 12, ପ୍ରତ୍ୟେକ ଚକର ବ୍ୟାସ 6 ଫୁଟ। ଆଉ ଏ ରଥର ରକ୍ଷକ ହେଉଛନ୍ତି ଜୟଦୁର୍ଗା।
1: ମୋଟାମୋଟି ଭାବରେ 4 ବର୍ଗର ଲୋକଙ୍କ ସହିତ ମଠ, ଜାଗା, ଗୁରୁଜ, ଗଡ଼, କୋର୍ଟ, ଇଏ ସମସ୍ତେ ରଥ ନିର୍ମାଣ ଏବଂ ରଥଯାତ୍ରା ସହିତ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିବା ଫଳରେ ଏଇ ରଥ ଉତ୍ସବ ଏକ ଗଣମହୋତ୍ସବରେ ପରିଣତ ହୋଇଥିଲା ଏବଂ ଏ ଗଣମହୋତ୍ସବ ଏବେ ବି ପରିଣତ ଅଛି ଏବଂ ସମସ୍ତେ ଏହା ସହିତ କୌଣସି ଆକାରରେ ସମ୍ପୃକ୍ତ ଅଛନ୍ତି।

ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷରେ ଯୋଚା ଯାଇଥିବା ଘୋଡ଼ାମାନଙ୍କର ନାମ ହେଲା ରୁଚିକା, ମୋଚିକା, ସୁକ୍ମା ଓ ଅମୃତା। ଏମାନଙ୍କର ବର୍ଣ୍ଣ ହେଉଛି ଧଳା। ଜଗନ୍ନାଥଙ୍କ ରଥରେ ପାର୍ଶ୍ୱଦେବତା ବରାହ, ଗୋବର୍ଦ୍ଧନ

ବର୍ଣ୍ଣ କଳା। ପାର୍ଶ୍ୱ ଦେବତା ଭାବରେ ବଡ଼ ଠାକୁରଙ୍କ ରଥର ଦକ୍ଷିଣ ପାର୍ଶ୍ୱରେ ଗଣେଶ, କାର୍ତ୍ତିକେୟ, ସର୍ବମଙ୍ଗଳା, ପଶ୍ଚାଦ ପଟରେ ପ୍ରଲମ୍ବଗ୍ନ, ହଳାୟୁଧ ଓ ମୃତ୍ୟୁଞ୍ଜୟ, ବାମ ଭାଗରେ ନାଟାମ୍ବର, ମହେଶ୍ୱର, ଶେଷଦେବ ବିରାଜମାନ ଥାନ୍ତି। ବଳଭଦ୍ରଙ୍କ ରଥର ଦ୍ୱାର ଦେଶରେ ରୁଦ୍ର, ସାତ୍ୟକୀ ଏବଂ ଅଷ୍ଟବସୁ ଅବସ୍ଥାନ କରନ୍ତି। ମାତା ସୁଭଦ୍ରାଙ୍କ ରଥ ଦେବୀ ରଥ, ଦେବଦଳନ ବା ପଦ୍ମଧ୍ୱଜ। ଏହି ରଥର ଅଶ୍ୱମାନଙ୍କର ନାମ ହେଲା ଅଧର୍ମ, ଅଜ୍ଞାନ, ଅପରାଜିତା ଓ ଦୋତିନୀ। ପାର୍ଶ୍ୱ ଦେବତା ଭାବରେ ରଥର ଦକ୍ଷିଣ ଭାଗରେ ଚଣ୍ଡୀ, ଚାମୁଣ୍ଡା, ଉଗ୍ରତାରା, ପଛପଟେ ବନଦୁର୍ଗା, ଶୁଳିଦୁର୍ଗା ଓ ବାରାହୀ, ବାମପଟେ ଶ୍ୟାମାକାଳୀ, ମଙ୍ଗଳା ଓ ବିମଳା ଅବସ୍ଥାନ କରନ୍ତି। ସୁଭଦ୍ରାଙ୍କ ରଥର ଦ୍ୱାର ଦେଶରେ ଶ୍ରୀଦେବୀ ଓ ଭୂଦେବୀ ଏବଂ ଅଷ୍ଟଭୈରବ ରହନ୍ତି। ଏହି ତିନି ମୂର୍ତ୍ତିଙ୍କ ବ୍ୟତୀତ ରଥଯାତ୍ରାରେ ସୁଦର୍ଶନ ସୁଭଦ୍ରାଙ୍କ ରଥରେ ବିଜେ ହୁଅନ୍ତି।

ଶ୍ରୀକ୍ଷେତ୍ରରେ ଚତୁର୍ଥା ମୂର୍ତ୍ତିଙ୍କ ତିନି ରଥର ନିର୍ମାଣ ଓ ଐତିହ୍ୟ ବହୁ ପ୍ରାଚୀନ ଏବଂ ପାରମ୍ପରିକ। ବିଭିନ୍ନ ସେବକଙ୍କ ଶ୍ରମ ସେବା ଅର୍ଚ୍ଚନାରେ ନିର୍ମିତ ଏହି ରଥ ଭକ୍ତି ବିଜଡ଼ିତ ଜନମାନସକୁ ପ୍ରତିବର୍ଷ ଆନ୍ଦୋଳିତ କରେ, ବିମୋହିତ କରେ ବଡ଼ଦାଣ୍ଡରେ।

0: ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ବିଷୟ ରହିଥିଲା ରଥ ନିର୍ମାଣ ଐତିହ୍ୟ। ଆଲୋଚକ ଥିଲେ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି
1: आकाशवाणी केन्दुझर। समय 8:45:20। वर्तमान प्रचार करुछु कार्यक्रम नमस्कार केन्दुझर। कार्यक्रमटिको प्रयोजना करिछन्ति अनिता तिर्की। आजिर कार्यक्रमर उपस्थापनारे सत्यजित सामन्तराय।
2: बन्या हेउ बा महाबात्या सबु परिस्थितिरे
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

ସାମୂହିକ ଅଂଶଗ୍ରହଣର ମୂଲ୍ୟବୋଧ ଦ୍ୱାରା ଆକୃତି ପାଇଆସିଛି, କିନ୍ତୁ ସାମ୍ପ୍ରଦାୟିକ ଧ୍ରୁବୀକରଣ ଏବଂ ଭାବପ୍ରବଣ ବିଖଣ୍ଡନରେ ବର୍ତ୍ତମାନ ସମୟରେ ଶାନ୍ତି ସ୍ଥାପନ ଓ ନୀତି ନିର୍ଦ୍ଧାରଣ ସମ୍ବନ୍ଧୀୟ ଆଲୋଚନାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱର ପ୍ରାୟତଃ ଅବହେଳିତ ହୋଇ ରହିଯାଉଛି। ସେହି ସ୍ୱର ହେଉଛି ମହିଳାମାନଙ୍କର। ସମ୍ପ୍ରଦାୟ ମଧ୍ୟରେ ମହିଳାମାନେ ଦୀର୍ଘଦିନ ଧରି ପରିବାର, ପଡ଼ୋଶୀ ଏବଂ ସାମାଜିକ ଗୋଷ୍ଠୀଗୁଡ଼ିକ ମଧ୍ୟରେ ସମନ୍ୱୟ ଓ ସୌହାର୍ଦ୍ଦ୍ୟର ନିରବ ସେତୁବନ୍ଧ ଭାବେ କାର୍ଯ୍ୟ କରି ଆସୁଛନ୍ତି। ତଥାପି ଆନୁଷ୍ଠାନିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଓ ନୀତି ନିର୍ଦ୍ଧାରଣ ମଞ୍ଚଗୁଡ଼ିକରେ ସେମାନଙ୍କର ଅଂଶଗ୍ରହଣ ଏପର୍ଯ୍ୟନ୍ତ ସୀମିତ ହୋଇ ରହିଛି, ଯାହା ଶାନ୍ତି ଓ ସାମାଜିକ ସମରସତା ଗଠନରେ ସେମାନଙ୍କର ସମ୍ଭାବ୍ୟ ଅବଦାନକୁ ପୂର୍ଣ୍ଣ ଭାବେ ପ୍ରତିଫଳିତ କରିପାରିନାହିଁ। ମୁସଲିମ ସମାଜରେ ମହିଳାଙ୍କ ସୀମିତ ଅଂଶଗ୍ରହଣକୁ ପ୍ରାୟତଃ ପରମ୍ପରା ନାମରେ ଯଥାର୍ଥ କରାଯାଏ, କିନ୍ତୁ ଇସଲାମିକ ଇତିହାସ ଏକ ଭିନ୍ନ ଚିତ୍ର ପ୍ରଦର୍ଶନ କରେ। ଇସଲାମ ମହିଳାମାନଙ୍କୁ କେବଳ ନିଷ୍କ୍ରିୟ ପର୍ଯ୍ୟବେକ୍ଷକ ଭାବେ ନୁହେଁ, ବରଂ ଜ୍ଞାନ, ପରାମର୍ଶ, ବାଣିଜ୍ୟ ଏବଂ ସମ୍ପ୍ରଦାୟ ନେତୃତ୍ୱର ସକ୍ରିୟ ଅଂଶୀଦାର ଭାବେ ସ୍ୱୀକୃତି ଦେଇଛି। ପ୍ରାରମ୍ଭିକ ଇସଲାମିକ ସମାଜରେ ଅନେକ ମହିଳା ରାଜନୈତିକ ନିଷ୍ପତ୍ତି, ସାମାଜିକ ସଂସ୍କାର ଏବଂ ବୌଦ୍ଧିକ ଜୀବନକୁ ପ୍ରଭାବିତ କରିଥିଲେ। ସେମାନଙ୍କର ଉଦାହରଣ ଏହି ଧାରଣାକୁ ଖଣ୍ଡନ କରେ ଯେ ସାର୍ବଜନୀନ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଧାର୍ମିକ ମୂଲ୍ୟବୋଧ ସହିତ ଅସଙ୍ଗତ। ଆଜିର ଭାରତରେ ଯେଉଁଠାରେ ସାମାଜିକ ସଂଗତି ଓ ସଂଳାପର ଆବଶ୍ୟକତା ବଢ଼ୁଛି, ସେଠାରେ ମୁସଲିମ ମହିଳାମାନେ ଶାନ୍ତି ସ୍ଥାପନ ଓ ନୀତିଗତ ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଅଭିକର୍ତ୍ତା ହୋଇପାରନ୍ତି। ସେମାନଙ୍କ ଅନ୍ତର୍ଭୁକ୍ତି କେବଳ ପ୍ରତିନିଧିତ୍ୱର ପ୍ରଶ୍ନ ନୁହେଁ, ବରଂ ଏକ ଅଧିକ ଅନ୍ତର୍ଭୁକ୍ତିମୂଳକ ଓ ଗଣତାନ୍ତ୍ରିକ ସମାଜ ଗଠନର ଆବଶ୍ୟକତା। ଇସଲାମିକ ସମାଜରେ ମହିଳାମାନଙ୍କର ଅଂଶଗ୍ରହଣର ମୂଳଦୁଆ ଇସଲାମର ଆରମ୍ଭରୁ ହିଁ ପଡ଼ିଥାଏ। ଖାଦିଜା ବିନ୍ତ ଖୁଆଇଲିଦ୍ କେବଳ ଜଣେ ସଫଳ ଉଦ୍ୟୋଗୀ ନଥିଲେ, ବରଂ ପ୍ରାରମ୍ଭିକ ମୁସଲିମ ସମ୍ପ୍ରଦାୟକୁ ସମର୍ଥନ କରୁଥିବା ସବୁଠାରୁ ଶକ୍ତିଶାଳୀ ସ୍ତମ୍ଭ ମଧ୍ୟରୁ ଜଣେ ଥିଲେ। ତାଙ୍କର ଜ୍ଞାନ, ଆର୍ଥିକ ସ୍ୱାଧୀନତା ଏବଂ ଭାବପ୍ରବଣ ସ୍ଥିରତା ଅତ୍ୟନ୍ତ ଅନିଶ୍ଚିତତା ଏବଂ ନିର୍ଯାତନାର ସମୟରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ତାଙ୍କ ଜୀବନ ଏକ ସ୍ମରଣକାରୀ ହୋଇ ରହିଛି ଯେ ଇସଲାମରେ ମହିଳାମାନଙ୍କୁ ନେତୃତ୍ୱ ଏବଂ ପ୍ରଭାବ କେବେ ବି ପ୍ରତ୍ୟାଖ୍ୟାନ କରାଯାଇନଥିଲା। ସେହିପରି ଆଇସା ବିଣ୍ଟ ଆବୁ ବକର ଇସଲାମିକ ଇତିହାସର ଜଣେ ମହାନ ବୁଦ୍ଧିଜୀବୀ ଭାବରେ ଉଭା ହୋଇଥିଲେ। ବିଦ୍ୱାନ, ଆଇନବିତ୍ ଏବଂ ସାଥୀମାନେ ଆଇନ, ଶାସନ ଏବଂ ବିଶ୍ୱାସ ବିଷୟରେ ତାଙ୍କର ମାର୍ଗଦର୍ଶନ ଲୋଡ଼ୁଥିଲେ। ତାଙ୍କ ବିଦ୍ୱାନତା ମାଧ୍ୟମରେ ହଜାର ହଜାର ବର୍ଣ୍ଣନା ଏବଂ ଆଇନଗତ ବ୍ୟାଖ୍ୟା ସଂରକ୍ଷିତ ହୋଇ ରହିଥିଲା। ତାଙ୍କର ଅବଦାନ ଦର୍ଶାଏ ଯେ ମୁସଲିମ ମହିଳାମାନେ ଐତିହାସିକ ଭାବରେ ବୌଦ୍ଧିକ କର୍ତ୍ତୃତ୍ୱ ଏବଂ ସାର୍ବଜନୀନ ସମ୍ମାନର ସ୍ଥାନ ଅଧିକାର କରିଥିଲେ। ଇତିହାସ ଫାତିମା ଅଲ୍ ଫୈରିଆଙ୍କୁ ମଧ୍ୟ ମନେ ରଖେ, କାରଣ ସେ ବିଶ୍ୱର ସବୁଠାରୁ ପୁରୁଣା ବିଶ୍ୱବିଦ୍ୟାଳୟ ମଧ୍ୟରୁ ଗୋଟିଏ ପ୍ରତିଷ୍ଠା କରିଥିଲେ। ତାଙ୍କର ଅବଦାନ ଶିକ୍ଷାଗତ ଏବଂ ସାମାଜିକ ପ୍ରତିଷ୍ଠାନ ଗଠନରେ ମୁସଲିମ ମହିଳାମାନେ ଯେଉଁ ଗଭୀର ବୌଦ୍ଧିକ ଏବଂ ସଭ୍ୟତାମୂଳକ ଭୂମିକା ଗ୍ରହଣ କରିଥିଲେ ତାହାର ପ୍ରତୀକ। ତଥାପି ଏହି ସମୃଦ୍ଧ ଐତିହ୍ୟ ସତ୍ତ୍ୱେ ଆଜି ମଧ୍ୟ ଅନେକ ମୁସଲିମ ସମାଜରେ ମହିଳାଙ୍କ ଅଂଶଗ୍ରହଣ ପ୍ରାୟତଃ ପ୍ରତୀକାତ୍ମକ ସ୍ତରରେ ସୀମିତ ରହିଛି। ଭାରତରେ ସାମାଜିକ ସଙ୍କଟ ସମୟରେ ସେମାନଙ୍କର ଉପସ୍ଥିତି ଦୃଶ୍ୟମାନ ହେଲେ ମଧ୍ୟ ନିଷ୍ପତ୍ତି ଗ୍ରହଣର ମଞ୍ଚଗୁଡ଼ିକରେ ସେମାନଙ୍କ ପ୍ରତିନିଧିତ୍ୱ ଏପର୍ଯ୍ୟନ୍ତ ସୀମିତ। ସମ୍ପ୍ରଦାୟ କମିଟି, ଶିକ୍ଷାନୁଷ୍ଠାନ, ସାମାଜିକ ସଙ୍ଗଠନ ଓ ଶାନ୍ତି ନିର୍ମାଣ ପଦକ୍ଷେପରେ ସେମାନଙ୍କର ଭୂମିକା ଆବଶ୍ୟକତା ତୁଳନାରେ ଯଥେଷ୍ଟ କମ୍ ରହିଛି। ଏହିପରି ବାଦ୍ ପଡ଼ିବା ହିଁ ସମାଜକୁ ଦୁର୍ବଳ କରେ, କାରଣ ମହିଳାମାନେ ସାମାଜିକ ବାସ୍ତବତାର ପ୍ରଭାବକୁ ଅଧିକ ନିକଟରୁ ଅନୁଭବ କରନ୍ତି। ବେକାରୀ, ସାମ୍ପ୍ରଦାୟିକ ଉତ୍ତେଜନା, ଶିକ୍ଷାର ନିମ୍ନଗାମୀ ଓ ପାରିବାରିକ ଅସ୍ଥିରତା ପରି ସମସ୍ୟାଗୁଡ଼ିକର ପ୍ରଭାବ ସେମାନେ ପ୍ରାୟତଃ ପ୍ରଥମେ ଦେଖନ୍ତି ଏବଂ ଅନୁଭବ ମଧ୍ୟ କରନ୍ତି। ସେଥିପାଇଁ ସେମାନଙ୍କର ଜୀବନ୍ତ ଅଭିଜ୍ଞତା ଫଳପ୍ରଦ ନୀତି ନିର୍ଦ୍ଧାରଣ ଓ ଦ୍ୱନ୍ଦ୍ୱ ସମାଧାନ ପାଇଁ ମୂଲ୍ୟବାନ ଦୃଷ୍ଟିକୋଣ ପ୍ରଦାନ କରେ। ସାରା ଭାରତରେ ଅନେକ ମୁସଲିମ ମହିଳା ଶିକ୍ଷୟିତ୍ରୀ, ସାମାଜିକ କର୍ମୀ, ପରାମର୍ଶଦାତା ଓ ସମ୍ପ୍ରଦାୟ ନେତୃତ୍ୱକାରୀ ଭାବେ ଶାନ୍ତି ଏବଂ ସାମାଜିକ ସମରସତା ପାଇଁ କାର୍ଯ୍ୟ କରୁଛନ୍ତି। ଅବିଶ୍ୱାସ ଓ ଧ୍ରୁବୀକରଣ ପରିବେଶରେ ସେମାନେ ପରିବାର ଓ ସମ୍ପ୍ରଦାୟ ମଧ୍ୟରେ ସଂଳାପ, ସହାନୁଭୂତି ଓ ସହାବସ୍ଥାନର ମୂଲ୍ୟବୋଧକୁ ସୁଦୃଢ଼ କରୁଛନ୍ତି। ସେମାନଙ୍କର ଅବଦାନ ସର୍ବଦା ଦୃଶ୍ୟମାନ ନହେଲେ ମଧ୍ୟ ଶାନ୍ତି ଓ ସାମାଜିକ ସ୍ଥିରତା ରକ୍ଷାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାମାଜିକ ଗଣମାଧ୍ୟମର ଭୁଲ ସୂଚନା ଓ ବିଭାଜନକାରୀ ପ୍ରଭାବ ଯେତେବେଳେ ଯୁବପିଢ଼ିକୁ ପ୍ରଭାବିତ କରୁଛି, ସେତେବେଳେ ନେତୃତ୍ୱ କ୍ଷେତ୍ରରେ ମହିଳାଙ୍କ ଅନ୍ତର୍ଭୁକ୍ତି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ମା, ଶିକ୍ଷକ ଓ ସମ୍ପ୍ରଦାୟ ପରାମର୍ଶଦାତା ଭାବେ ସେମାନେ ନୈତିକ ଚେତନା ଓ ସାମାଜିକ ମୂଲ୍ୟବୋଧ ଗଠନରେ ନିର୍ଣ୍ଣାୟକ ଭୂମିକା ନିଭାନ୍ତି। ତେଣୁ ନୀତି ଆଲୋଚନାରୁ ମହିଳାଙ୍କୁ ବାଦ୍ ଦେବା ଅର୍ଥ ସଂଘର୍ଷ ରୋକିବା ଏବଂ ସଂଳାପ ସୁଦୃଢ଼ କରିବାର ଏକ ମୂଲ୍ୟବାନ ସାମାଜିକ ଅବହେଳା କରିବା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁସଲିମ ସମାଜରେ ମହିଳାଙ୍କ ସଶକ୍ତିକରଣକୁ ପରମ୍ପରାର ପରିତ୍ୟାଗ ଭାବେ ନୁହେଁ, ବରଂ ଇସଲାମର ମୂଳ ନୀତି

ନ୍ୟାୟ, ପରାମର୍ଶ, ମର୍ଯ୍ୟାଦା ଓ ସାମୂହିକ ଦାୟିତ୍ୱ ପ୍ରତି ପ୍ରତ୍ୟାବର୍ତ୍ତନ ଭାବେ ବୁଝିବା ଉଚିତ। କୁରାନ ପୁରୁଷ ଓ ମହିଳା ଉଭୟଙ୍କର ନୈତିକ ଦାୟିତ୍ୱ ଓ ବୌଦ୍ଧିକ ଅବଦାନକୁ ସମାନ ଭାବରେ ସ୍ୱୀକାର କରେ। ତେଣୁ ସାର୍ବଜନୀନ ଜୀବନରେ ମହିଳାଙ୍କ ସୀମିତ ଅଂଶଗ୍ରହଣ ଧାର୍ମିକ ଶିକ୍ଷା ଅପେକ୍ଷା ସାମାଜିକ ଓ ପିତୃସତ୍ତାତ୍ମକ ଧାରଣାର ପରିଣାମ। ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ମହିଳାଙ୍କ ଅନ୍ତର୍ଭୁକ୍ତି ଆବଶ୍ୟକତାକୁ ଆହୁରି ସୁଦୃଢ଼ କରେ। ସମାଜର ଅଧା ଜନସଂଖ୍ୟାର ସ୍ୱରକୁ ଅବହେଳା କରି କୌଣସି ରାଷ୍ଟ୍ର ସ୍ଥାୟୀ ପ୍ରଗତି ହାସଲ କରିପାରେ ନାହିଁ। ଶାନ୍ତି ଓ ସାମାଜିକ ସଂହତି ପାଇଁ ସମସ୍ତ ବର୍ଗର ଅଂଶଗ୍ରହଣ ଆବଶ୍ୟକ, ବିଶେଷ କରି ସେହି ମହିଳାମାନଙ୍କର ଯେଉଁମାନେ ତୃଣମୂଳ ସ୍ତରରେ ସମ୍ପ୍ରଦାୟକୁ ସୁଦୃଢ଼ କରନ୍ତି। ମୁସଲିମ ମହିଳାମାନେ ସମ୍ପ୍ରଦାୟ, ପିଢ଼ି ଓ ଅନୁଷ୍ଠାନ ମଧ୍ୟରେ ସେତୁବନ୍ଧ ହୋଇପାରନ୍ତି। ଯଦି ସେମାନଙ୍କର ନେତୃତ୍ୱକୁ ସ୍ୱୀକୃତି ଓ ସମର୍ଥନ ମିଳେ, ସେମାନେ ବହୁତ ଆଗକୁ ଯାଇ ନିଜର ପରାକାଷ୍ଠା ପ୍ରଦର୍ଶନ କରିପାରନ୍ତି। ସମସାମୟିକ ଭାରତରେ ଯେଉଁଠାରେ ସାମାଜିକ ସମନ୍ୱୟ ବିଭିନ୍ନ ଆହ୍ୱାନର ସମ୍ମୁଖୀନ, ସେଠାରେ ମୁସଲିମ ମହିଳାଙ୍କ ଅଂଶଗ୍ରହଣ ପୂର୍ବ ଅପେକ୍ଷା ଅଧିକ ଜରୁରୀ। ଶିକ୍ଷା, କଲ୍ୟାଣ, ଶାନ୍ତି ଓ ସମ୍ପ୍ରଦାୟ ସଂସ୍କାର ସମ୍ବନ୍ଧୀୟ ନିଷ୍ପତ୍ତିରେ ସେମାନଙ୍କ ଭୂମିକା କେବଳ ସାଙ୍କେତିକ ନୁହେଁ, ବରଂ ନେତୃତ୍ୱମୂଳକ ହେବା ଉଚିତ। ସେମାନେ ପରିବର୍ତ୍ତନର କେବଳ ଲାଭାର୍ଥୀ ନୁହନ୍ତି, ବରଂ ତାହାର ସକ୍ରିୟ ନିର୍ମାତା। ପ୍ରକୃତ ଶାନ୍ତି ସହଭାଗିତା, ସଂଳାପ ଓ ପାରସ୍ପରିକ ଦାୟିତ୍ୱବୋଧରୁ ଜନ୍ମ ନିଏ। ତେଣୁ ଶାନ୍ତି ନିର୍ମାଣ ଓ ନୀତି ନିର୍ଦ୍ଧାରଣରେ ମୁସଲିମ ମହିଳାଙ୍କ ଅନ୍ତର୍ଭୁକ୍ତି କେବଳ ଇସଲାମିକ ଐତିହ୍ୟକୁ ସମ୍ମାନ ଦେବ ତାହା ନୁହେଁ, ବରଂ ଭାରତର ଗଣତାନ୍ତ୍ରିକ ଓ ବହୁଳବାଦୀ ମୂଲ୍ୟବୋଧକୁ ମଧ୍ୟ ସୁଦୃଢ଼ କରିବ।

0: ପ୍ରତିବର୍ଷ ଜୁଲାଇ ମାସରେ ପାଳନ କରାଯାଏ ବନ ମହୋତ୍ସବ। ଚଳିତ ବର୍ଷ ମଧ୍ୟ କେନ୍ଦୁଝରର ଜଙ୍ଘିରାରେ ଥିବା ଗାୟତ୍ରୀ ନର୍ସରୀ ପରିସରରେ ବନ ମହୋତ୍ସବ ପାଳନ କରାଯାଇଛି। ଏହି ବନ ମହୋତ୍ସବରେ କେନ୍ଦୁଝରର ସବୁଜ ମଣିଷ ରମେଶ ମିଶ୍ର ମାଗଣାରେ ଚାଷୀମାନଙ୍କୁ ଚାରା ବଣ୍ଟନ କରିବା ସହ ଗଛ ବଞ୍ଚାଇବା ଗଛ ଲଗାଇବା ବିଷୟରେ ଜ୍ଞାନ ଦେଇଥିଲେ।
1: ଆଜି କ୍ରାନ୍ତି ଆଣିବା ପାଇଁ ଆମେ ପ୍ରୟାସ କରୁଛୁ ମେକ୍ କେନ୍ଦୁଝର ଗ୍ରୀନ। କେତେବେଳେ ପାରିବା ଆଜ୍ଞା? ଆପଣ ଖାଲି ଗଛ ଦେଲେ ଆମେ ଗଛ ଲଗେଇଲେ ହେବା ଦରକାର। ଯେଉଁଦିନ ଗଛଟା ବିଚାରରେ ଲାଗିବ ସେଇଦିନ ଗଛର ସଂଖ୍ୟା ବଢ଼ିଯିବ। ଭାଇ ପ୍ରତ୍ୟେକ ଗାଁରୁ ପାଞ୍ଚ ପାଞ୍ଚ ଜଣ ଯୁବକ ବାହାର, ମୁଁ ଫ୍ରଣ୍ଟ ଲାଇନ୍ରେ ରହିବି। ଗଛ କଟା ଶାଳ ଗଛ କଟା ବନ୍ଦ ହେବ ହିଁ ହେବ। କିନ୍ତୁ ଆପଣମାନେ ଭାବୁଛନ୍ତି ଆରେ ସିଏ ତ ଶାଳ ଗଛ କାଟିକି ଆଣୁଛି, ମୋର ସେଥିରେ କ'ଣ ହେଉଛି? ଭାବନ୍ତୁ ପରୋକ୍ଷରେ ଆମକୁ ସେମାନେ ପତନମୁଖୀ କରୁଛନ୍ତି। ତେଣୁ ସିଏ ଜଙ୍ଗଲ କାଠ ଅଣ୍ଡାରେ ତାଙ୍କ ଘରେ ତ ଗ୍ୟାସ୍ ଅଛି, ଗ୍ୟାସ୍ କାହିଁ ଚଳଉନାହାନ୍ତି କ'ଣ ପାଇଁ? ତେଣୁ ଆମର ଇଏ ହେଉଛି ପ୍ରଥମେ ସଚେତନ ହେବା ଦରକାର। ତେଣୁ ପ୍ରତ୍ୟେକ ଯଦି ଆମର ବିଚାର ଶୋଧନ ହୁଏ ତାହେଲେ ଆମେ ଆଗକୁ ଯାଇପାରିବା। ଆଜି ଧରନ୍ତୁ ଭାଇମାନଙ୍କର ଅନେକ ପ୍ରେରଣା ଆସୁଛି, ଯିଏ ଜଣେ ଭାଇ କହିଲେ ଆପଣ ତ ଗୋଟେ ଗୋଟେ ମାଇଲ୍ ଖୁଣ୍ଟ ଅତିକ୍ରମ କରି ଚାଲିଛନ୍ତି। ଯେଉଁଦିନ ଏଇ ପରିକଳ୍ପନା କରାଗଲା ଯେ ଗଛ ଲଗେଇବା, ସେଦିନ ଆଉ ଆଜି ଭିତରେ କିଛି ତଫାତ୍ ଆସିନାହିଁ। ପୁରସ୍କାର ପାଖରେ ଆମେ ହଜିଯିବା ପାଇଁ ମୁଁ କେବେ ସଂକଳ୍ପ ନେଇନି। ମୋର ସଂକଳ୍ପ ହେଉଛି କ'ଣ? କେନ୍ଦୁଝର ଗ୍ରୀନ୍ ହେବା ସହିତ ଭାଇ ଆଜି ଯେଉଁ ପ୍ରେରଣା ଅନୁଷ୍ଠାନ ତରଫରୁ ମୋତେ ଯେଉଁ ଉତ୍ସାହ ଦେଲେ ସେଇଥିରେ ଆଉ ଗୋଟେ ପାଦ ମୁଁ ଆଗକୁ ଯାଉଛି। ମେକ୍ ଓଡ଼ିଶା ଗ୍ରୀନ୍, ଯଦି ଆମେ ପର୍ ହେଡ଼ ଆମର ଗଛ ଦରକାର 422। ଆମେ ଯେଉଁ ଖାଦ୍ୟ ପାନୀୟ ଜଳ ଯାହା ଯାହା ଆମେ ପାଉଛନ୍ତି ପର୍ ହେଡ଼ 422 ଗଛର ଆବଶ୍ୟକ। କିନ୍ତୁ ଭାରତରେ ପର୍ ହେଡ଼ର ଗଛ ସଂଖ୍ୟା ହେଉଛି 28-28 ମାତ୍ର। ଆମେ ଯେତେ ପ୍ରୟାସ କଲେ ମଧ୍ୟ 422 ପହଞ୍ଚିବା ସମ୍ଭବ ହେଇ ନାହିଁ। ତଥାପି ପ୍ରୟାସରୁ ଆମେ ବିଶ୍ରାମ ନେବାନି ବା ଗୋଟେ ବ୍ରେକ୍ ଦେବାନି।
2: ପରିବେଶ ବିଷୟରେ ଆମେ ପ୍ରତ୍ୟେକ ଅଞ୍ଚଳରେ ଯାଇକରି ସଚେତନ କେମିତି ହେବେ ଲୋକମାନେ ପରିବେଶ ସଂକ୍ରାନ୍ତରେ, ପରିବେଶ ବିଷୟରେ, ସେ ଦିଗରେ ଆମେ ବରାବର ଚେଷ୍ଟା କରି ଚାଲି ଆସିଛୁ ଯେମିତିକି ପରିବେଶଟାକୁ ସେମାନେ ନିର୍ମଳ ରଖିପାରିବେ। ସୁନା ନଦୀ କୂଳେ କୂଳେ ଏ କମ୍ପାନୀମାନେ ଖଣି ଖାଦାନ କରିଦେଲେ, କଳକାରଖାନା ବସେଇଦେଲେ, କ୍ୟାମ୍ପ କରିଦେଲେ, କ୍ୟାମ୍ପରୁ ତାଙ୍କର ପାଇଖାନାରୁ ମଇଳା ପାଣି ଯାଇକରି ପଶିଲା, ଖଣି ଖାଦାନରେ ଯେଉଁ କଠିନ ବର୍ଜ୍ୟବସ୍ତୁ ବାହାରିଲା, ସଲିଡ୍ ୱେଷ୍ଟ, ଲିକ୍ୱିଡ୍ ୱେଷ୍ଟ, ଏସବୁକୁ ନେଇକରି ସେମାନେ ଯେପରି ଭାବରେ ନଦୀଟାକୁ ନଷ୍ଟ କରିଦେଉଛନ୍ତି, ଗାଧୋଇଲେ ସ୍କିନ୍ ଡିଜିଜ୍ ହେଉଛି। ତେଣୁ ଯେଉଁ ସୁନା ନଦୀ ଆମର ଅମୃତ ପାଣି ଆମକୁ ଦେଉଥିଲା ସେହି ସୁନା ନଦୀ ଆଜି ବର୍ବାଦ ହେଇଯାଇଛି। ଏହିସବୁ ସଂକ୍ରାନ୍ତରେ ଆମେ ଲୋକଙ୍କୁ ସଚେତନ କରୁ, ପରିବେଶ ସଂକ୍ରାନ୍ତରେ ଲୋକଙ୍କୁ ବୁଝାଉଛୁ ଯେମିତିକି ଲୋକେ ସଚେତନ ହେବେ, ପରିବେଶ ସଂକ୍ରାନ୍ତରେ ଲୋକଙ୍କୁ

0: ଜାଗରଣ କରିବା ପାଇଁ ଚେଷ୍ଟା କରୁଛୁ, ଆଉ ଜାଗରଣ ବି ହେଉଛନ୍ତି, ଯାହା ଦେଖାଯାଉଛି ଧୀରେ ଧୀରେ। କାହିଁକିନା ସେମାନେ ଅକ୍ସିଜେନ୍ ବଦଳରେ ଅଙ୍ଗାରକାମ୍ଳ ଆମେ ଗ୍ରହଣ କଲେ ବର୍ତ୍ତମାନ ଗଛ ନହେଲେ ଆମେ କୌଣସି ପ୍ରକାର ହେଲେ ବି ବଞ୍ଚିପାରିବା ନାହିଁ, ଅକ୍ସିଜେନ୍ ପାଇପାରିବା ନାହିଁ, ରୋଗା ହେଇଯିବା। ଏହିସବୁ ବିଷୟ ଲୋକମାନେ ବୁଝୁଛନ୍ତି, ପ୍ରତିକାର କରୁଛନ୍ତି। କିଛି ନହେଲେ କି ନିଜ ବାଡ଼ି ବଗିଚାରେ ଯେଉଁ ଅଛି ବାଗାନ ଖଣ୍ଡେ ଗୋଟେ ଦୁଇଟା ଗଛ ବି ଲଗାଉଛନ୍ତି, ଆମେ ଯାଇକି ଲଗାଉଛୁ ମଧ୍ୟ। ପ୍ରତି ସ୍କୁଲରେ ଆମେ ଆମ ତରଫରୁ ପରିବେଶ ସୁରକ୍ଷା ସମିତିରୁ ମାଷ୍ଟରମାନଙ୍କର ସହଯୋଗ ନେଇକରି, ଛାତ୍ରମାନଙ୍କର ସହଯୋଗ ନେଇକରି ବୃକ୍ଷରୋପଣ ଚାରା ରୋପଣ କରୁଛୁ। ଏହି ହିସାବରେ ପରିବେଶ ସୁରକ୍ଷା ସମିତି ଯେପରିକି ଲୋକଙ୍କ ପାଖରେ ପହଞ୍ଚି ପାରିବ, ଲୋକେ ବୁଝିବେ, ଏ ହେଲା ଆମର ଧ୍ୟାନ। ଆମେ ପରିବେଶ ସୁରକ୍ଷା ସମିତି ତରଫରୁ କମ୍ପାନୀମାନଙ୍କୁ ଚିଠି ଲେଖିଥିଲୁ ଯେ ଆପଣଙ୍କର ପ୍ଲାଣ୍ଟେସନ କ'ଣ ହେଇଥିଲା, କେତେ ଦୁଇ ବର୍ଷରେ ଆମକୁ ହିସାବ ଦିଅ, ଆଉ କେତେ ଗଛ ବଞ୍ଚିଛି, କେତେ ଗଛ ମରିଛି। ଆମେ ସେଥିପାଇଁ ଯାଇକରି ଦେଖିଛୁ ଗୋଟେ କମ୍ପାନୀର କଥା, ଗଲାବେଳେ ଆମର ନଜରରେ ପଡ଼ିଲା ଗଛ ଲଗା ହେଇଛି। ମୁଁ ବୋଲି ଆମର ଷ୍ଟାଫ୍ ଭିତରୁ ଜଣଙ୍କୁ, ଯାଉଛ ଗୋଟେ ଗଛ ଉପାଡ଼ି ଦେଖ, ଉପାଡ଼ି ଦେଲା ବେଳକୁ ସାଙ୍ଗେ ସାଙ୍ଗେ ଉପାଡ଼ି ଦେଲା, ସେଇଦିନ ଲଗା ହେଇଛି। କମ୍ପାନୀମାନେ ଏଇଭଳିଆ ଭାବରେ ଠକୁଛନ୍ତି, ତେଣୁ ନହେଲେ ଏମାନେ ଆଇନ ଅନୁସାରେ ପବ୍ଲିକ ହିୟରିଂ ସମୟରେ ଯେଉଁ ପ୍ରମିସ କରୁଛନ୍ତି, ଏକ୍ଜିକ୍ୟୁଟିଭ୍ ସମାରୀରେ ଉଲ୍ଲେଖ କରିଛନ୍ତି ବି ଏତିକି ଗଛ ବୃକ୍ଷରୋପଣ କରିବୁ ବୋଲି, ସେଗୁଡ଼ା ଯଦି ଠିକ୍ ଭାବରେ ସେମାନେ କାର୍ଯ୍ୟକାରୀ କରିଥାନ୍ତେ ଏ ଜଙ୍ଗଲ ଅଭାବ ହୁଅନ୍ତା ନାହିଁ। ଆପଣ ଯାଆନ୍ତୁ ଥରେ ଅନ୍ତତଃ, ଯଦି ରଜାଇଛନ୍ତି ମେନ୍ ଗେଟ୍ରେ ପଶିଗଲା ମାତ୍ରେ ହିଁ ଦେଖିବେ ଯେ ଆମେ ଗୋଟେ ଘୋର ଜଙ୍ଗଲ ଭିତରେ ପଶିଗଲୁ। ଆମର ଏଇ ଯେଉଁ ଯୋଡ଼ା ଭିଉ ଅଛି ଟାଟା କମ୍ପାନୀ ଏଇଠି ହିଲ୍ଟପ୍ରେ, ସେ ଏରିଆଟା ତାର ପୁରା ଜଙ୍ଗଲ ସୃଷ୍ଟି କରିଦେଇଛି, ଅଜଗର ସାପ ବି ବର୍ତ୍ତମାନ ରହିଲାନି। ତ ଏଇଭଳିଆ ସବୁ କମ୍ପାନୀ ଯଦି ସାହାଯ୍ୟ ଚେଷ୍ଟା କରନ୍ତେ ବୃକ୍ଷରୋପଣ ଦିଗରେ, ତାହେଲେ ଜଙ୍ଗଲ ନିଶ୍ଚୟ ସବୁଜ ଭଳି ସୃଷ୍ଟି ହେଇପାରନ୍ତା, ବର୍ଷା ବି ହୁଅନ୍ତା, ଆମେ ଅକ୍ସିଜେନ୍ ବି ପାଆନ୍ତେ, କିନ୍ତୁ ସେସବୁ।
1: ଶେଷ ହେଲା କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କୀ, ଉପସ୍ଥାପନାରେ ଥିଲେ ସତ୍ୟଜିତ ସାମନ୍ତରାୟ। ଆକାଶବାଣୀ କେନ୍ଦୁଝର ସମୟ ଦିନ 9:00 ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।
0: ତାଙ୍କୁ କହିଲେ

0: ଆକାଶବାଣୀ କେନ୍ଦୁଝର ସମୟ ଦିନ 10:00 ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କେତୋଟି। ଆଜି ଦିନ 10:30 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCRT। ଆଜି ଶୁଣିବେ ଏହାର 1320 ଭାଗ। ଅପରାହ୍ନ 1:20 ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଆଜିର ବିଷୟବସ୍ତୁ ଆମ ଜଙ୍ଗଲ ପାଇଁ ଆମ ଦାୟିତ୍ୱ, ଏଥିରେ ଜ୍ୟୋତିର୍ମୟୀ ପଟ୍ଟନାୟକଙ୍କ ସହିତ ରହିଛି ସାକ୍ଷାତକାର। ଅପରାହ୍ନ 5:00 କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। 5:30 ଛୋଟମର ଗାଁଟି, ଆଜି ଏଥିରେ ଶୁଣିବେ ପାଟଣା ବ୍ଲକର ସିଲିପଦା ଗାଁ ସମ୍ପର୍କରେ। ସନ୍ଧ୍ୟା 6:00 କାର୍ଯ୍ୟକ୍ରମରେ ସୂଚନା। 6:02 ଆଦିବାସୀ ସଙ୍ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ବନସୁରଭି, ଏଥିରେ ଶୁଣିବେ ହୋ ଗୀତ, ପରିବେଷଣ କରିବେ କ୍ରିଷ୍ଣା ମୁଣ୍ଡା ଏବଂ ତାଙ୍କ ସାଥୀ। ସନ୍ଧ୍ୟା 7:00 ସ୍ମୃତି ଏହି ଆଲବମ୍ରୁ କେତୋଟି ଗୀତ ଶୁଣିବେ। 17:30 କୃଷିଜୀବୀ ଭାଇମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଆମ ଚାଷବାସ। ରାତି 8:00 ପାରମ୍ପରିକ ଗୀତରେ ଶୁଣିବେ ପଲ୍ଲୀ ଗୀତ। ରାତି 8:15 ରହିଛି ଆଲୋଚନା, ଜଙ୍ଗଲ ଓ ଆମ ଦାୟିତ୍ୱ ପରିବେଷଣ କରିବେ ଯୋଗେନ୍ଦ୍ର କୁମାର ସାହୁଙ୍କ ସହିତ, ଏବଂ ପର୍ଯ୍ୟଟନ ପୀଠ ସୀତାବିଞ୍ଚ କହିବେ ନୃସିଂହନାଥ ସିଂ। ରାତି 10:00 ଲୋକଗୀତରେ ଶୁଣିବେ କୀର୍ତ୍ତନ, ପରିବେଷଣ କରିବେ ଚରଣ ଜେନା ଏବଂ ତାଙ୍କ ସାଥୀ। ରାତି 10:30 କାର୍ଯ୍ୟକ୍ରମ ଚିରନ୍ତନୀ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କେତୋଟି। ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ପ୍ରଚାର କରୁଛୁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି।
1: Welcome to Hell, the dance of the new millennium.

ଶ୍ରୋତାବନ୍ଧୁ ନମସ୍କାର। କିଛି ମିଠା ମିଠା କଥା, ମିଠା ମିଠା ଗୀତକୁ ନେଇ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ଗୀତାଞ୍ଜଳି ପରିସରକୁ ମିଠା ମିଠା ସ୍ୱାଗତ ଆପଣଙ୍କୁ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କୀ। ଆଜିର କାର୍ଯ୍ୟକ୍ରମକୁ ଆଗକୁ ଆଗେଇ ନେଉଛି ମୁଁ ମନ୍ମୟୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଚ୍ଛା ତମର ସବୁ ରିପୋର୍ଟ ଦେଖେଲ, ଏଚ୍ଆଇଭି ଟେଷ୍ଟ ହେଇଛି?
2: ନାଇଁ ଡାକ୍ତର ବାବୁ, ସେଇଟା କଣ ନିହାତି ଜରୁରୀ?
3: ଆଜ୍ଞା ହଁ, ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଏଚ୍ଆଇଭି ପରୀକ୍ଷା କରେଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
4: ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
3: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
5: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
3: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
6: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
7: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
6: କନକ ଜୁଏଲେରୀ, BS ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
8: QR କୋଡ ସ୍କାନ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
9: UPI PIN entering, କେବଳ ଟଙ୍କା ପଠେଇବା ପାଇଁ ଉଦ୍ଦିଷ୍ଟ।
10: RBI କହେ,
11: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
12: ମଙ୍ଗଲ ଭବନ ମଙ୍ଗଲ
13: ଶ୍ରୀରାମ କଥା ମର୍ମଜ୍ଞ ଡକ୍ଟର କୁମାର ବିଶ୍ୱାସ ଜୀ କେ ସାଥ ଶ୍ରୀରାମ ଚରିତ ମାନସ କି ଭାବ ରସ ସଙ୍ଗୀତ ଯାତ୍ରା ସମ୍ପୂର୍ଣ୍ଣ ଶ୍ରୀରାମ ଚରିତ ମାନସ ସୋମବାର ସେ ଶୁକ୍ରବାର ସୁବହ 7 ବଜେ और दोपहर 12:30 बजे DD नेशनल और वेव्स OTT पर।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଆଜିର କାର୍ଯ୍ୟକ୍ରମରେ ଝୋଟିବାଲି ଝିଅ ଲଳିତା ଆଉ ତାର ବିଶ୍ୱାସ ମା ଲକ୍ଷ୍ମୀଙ୍କୁ ନେଇ ଏ ସମ୍ପର୍କରେ କିଛି କଥା ସହିତ ମୁଁ ମନ୍ମୟୀ। ହଁ, ବହୁତ ଦିନ ତଳର କଥା। ଲଳିତା ଗରିବ ଘରର ଝିଅଟିଏ, ହେଲେ ଭାରି ସୁନ୍ଦରୀ। ଘର ତାଙ୍କର ଆଠଗଡ଼ଠୁ 7 ମାଇଲ ଦୂର। ବାପା ନଦୀଘାଟର ନାଉରିଆ। ପ୍ରତ୍ୟେକ ଦିନ ନଈଘାଟକୁ ଯାଏ ସକାଳୁ ସକାଳୁ। ଘରେ ପହଞ୍ଚିଲା ବେଳକୁ ସୂର୍ଯ୍ୟ ବୁଡ଼ି ଯାଇଥାନ୍ତି। ସାଙ୍ଗରେ ନଈଘାଟ କେଉଁଠୁ ଚୁନାମାଛ ପୋଳାଏ। ଆଉ ପରିବା ଦୁଇ ଚାରିଟା ନେଇ ଆସେ ଘରକୁ। ଲଳିତା ଚାହିଁ ରହିଥାଏ କେତେବେଳେ ବାପା ଆସିବ। ତାପରେ ଭାତ ରନ୍ଧା ହେବ। ବୋଉର ହାତ ଭାରି ସୁଆଦିଆ। ଚୁନାମାଛ ଆଉ ଯାହା ପରିବା ଥାଏ ସେଥିରେ ଏମିତିକ ତରକାରୀ କରିଦିଏ ଯେ ଭାତ ଗୁଣ୍ଡା ସାଇଁ ସାଇଁ ପାଟରୁ ପେଟକୁ ଚାଲିଯାଏ। ବାସ୍, ରାତି ସରିଗଲେ ଚୁଲି ଲିପା ପୋଛା ହୋଇଯାଏ। ରାତିରେ ବଳକା ଭାତର ପଖାଳ ଆଉ ବାଡ଼ି

ଶାଗ ଭଜାରୁ ପେଟେ ଠୁଙ୍କି ଦେଇ ବାପା ଚାଲିଯାଏ ପୁଣି ଘାଟକୁ। ପାଠଶାଠ କାହୁଁ ପଡ଼ିବ ଲଳିତା, ସ୍କୁଲ ଯାଏ କେତେ ଦୂରରେ, ବାପା ବାରବାର କହିଯାଇଥାଏ। ମୋର ସୁନ୍ଦରିଆ ଝିଅକୁ କୁଆଡ଼େ ଏକୁଟିଆ ଛାଡ଼ିବୁନି, ଗୋଡ଼େ ଗୋଡ଼େ ଜଗିଥିବୁ, ଏତେ ବଡ଼ ଦିନଟା ସରିବ କେମିତି। ବୋଉ ଲଳିତାର ହାତ ଧରି ବିରିୟାଣୀ ଅଗଣା ମଝିରେ ବସେଇ ଗୋବର ମାଟିରେ ଲିପାପୋଛା କରି ଚାହିଁ ବସେ କେତେବେଳେ ଅଗଣା ଶୁଖିବ। ଅଗଣା ଶୁଖିଗଲେ ଚାଉଳ ପିଠଉରେ ଲଳିତା ବୋଉ ଝୋଟି ପକାଇବ। ଲକ୍ଷ୍ମୀ ମାଆଙ୍କ ମୁହଁର ଝୋଟି ଭାରି ସୁନ୍ଦରିଆ ଝୋଟି। ଲଳିତା ବୋଉ ପାଖରେ ବସି ବସି ଦେଖେ, ଆଉ ଟିକିଏ ବଡ଼ ହୋଇଗଲା ପରେ ନିଜେ ବି ଝୋଟି ପକାଏ। ଏଇଥିରେ ଦିନ ସେମାନଙ୍କର କଟିଯାଏ।

ଯେଉଁଦିନ ଲକ୍ଷ୍ମୀଙ୍କ ମୁହଁ ଭାରି ସୁନ୍ଦରିଆ ଦେଖାଯାଏ ସେଦିନ ବୋଉ କହେ, ଦେଖିବୁ ଲୋ ଲଳିତା, ଆଜି ବାପା ତ ନିଶ୍ଚୟ ପହଳା ମାଛ ନେଇକରି ଆସିବ। ସତକୁ ସତ ଲଳିତା ଦେଖେ ବାପା ବଡ଼ ବଡ଼ ପହଳାରୁ ଛଅ ସାତଟା ସାଙ୍ଗକୁ କେତେ ପ୍ରକାରର ଜହ୍ନି ସିମ ଆଉ ଆଳୁ ବି ସାଙ୍ଗରେ ନେଇ ଆସେ। ବୋଉ ଲଳିତାକୁ ଦେଖି କହେ, ଦେଖିଲୁ ମୁଁ କ'ଣ କହୁଥିଲି, ଲକ୍ଷ୍ମୀ ମାଆଙ୍କ ମୁହଁ ଯେତେ ସୁନ୍ଦର କରିବୁ ସେତିକି ଭଲ ଖାଇବୁ ରାତିରେ। ଲଳିତା ମନ ଦେଇ ଶିଖେ, ବୟସ ବଢ଼ୁଥାଏ, ସବୁଦିନ ନଈ ନଈ ବୋଉ ଆଉ ତାର ଝୋଟିକୁ ପାରେନି, ଖାଲି ବତେଇ ଦିଏ, ଲଳିତା ତାର ଝୋଟି ପକାଏ। ସରିଗଲା ପରେ ବୋଉକୁ କହେ, ବୋଉ ଦେଖିଲୁ ମୋ ଲକ୍ଷ୍ମୀ ଆଜି କେମିତି ଦେଖାଯାଉଛନ୍ତି। ହସି ହସି ବୋଉ କହେ, ଆଜି ରୋହି ନହେଲେ ମିରିକାଳି ଆଣିବ ତ ବାପା। ଏମିତି ଦିନ କଟିଯାଏ। ଘାଟ ମହାସୁଲରୁ ବାପାକୁ ଯେଉଁ ଟଙ୍କା ମିଳେ ସେ ତାକୁ ଗାଁ ମୁଖିଆ ଘରେ ରଖିଦିଏ। କହେ, ଜାଣିଲ ଗୋ ସେଇ, ଏ ଟଙ୍କା ସବୁ ମୋ ଝିଅ ବାହାଘରକୁ ଲାଗିବ, ମୋତେ ତ ହିସାବ ଜଣା ନାହିଁ, ଯେଉଁଦିନ ହଜାରେ ଟଙ୍କା ହୋଇଯିବ ମୋତେ କହିବ, ମୁଁ ମୋର ଲଳିତା ପାଇଁ ବର ଖୋଜିବି। ଦିନେ ଗାଁ ମୁରବୀ ଡାକି କହିଲେ, ଆରେ ଗୋପାଳ, ତୋ ଝିଅ ପାଇଁ ଆଣିକି ବର ଖୋଜ, ମୁଁ କେଉଁଠୁ ଖୋଜିବି ସାନ୍ତେ, ମୋତେ ଫୁରସତ କାହିଁ, ତେମେ ଆପଣ ଯଦି ଆଖି ବୁଲେଇବ ତାହେଲେ ମୋ ଝିଅ ବାଡ଼ୁଅ ପାଣିରେ ଗାଧେଇବ। ହସି ହସି ସାନ୍ତେ କହନ୍ତି, ଆରେ ତୋ ଝିଅଟା ତା ପରା ଲକ୍ଷ୍ମୀ ପରି ସୁନ୍ଦରୀ, ତା ପାଇଁ କାହିଁ ବର ନମିଳିବେ, ଆଉ ତୁ ଯେତେ ପଇସା ମୋ ପାଖରେ ରଖିଲୁଣି ସେଥିରେ ତୋ ଝିଅ ସୁନାରେ ମଣ୍ଡି ହୋଇ ତୋ ଶାଶୁଘରକୁ ଯିବ। ଖୁସି ହୋଇ ଗୋପାଳ ଆଣିଥିବା ମାଛ ସବୁ ମୁଖିଆଙ୍କ ଘରେ ରଖିଦେଇ ଚାଲି ଆସିଲା ଘରକୁ। ତାପର କଥା ଜାଣିବା ଏଇ ଗୀତ ପରେ।

ଲଳିତାର ବାହାଘର ଠିକଣା ହୋଇଗଲା ମହାନଦୀ ମୁହାଣ ପାଖରେ ରାମଗଡ଼ ଗାଁ। ଆଠଗଡ଼ଠୁ ବହୁତ ଦୂର, ହେଲେ କ'ଣ ହେବ, ଝିଅ ରାଜରାଣୀ ପରି ରହିବ, ଜ୍ୱାଇଁ ହେଉଛନ୍ତି ବାପା ମାଆର ଗୋଟିଏ ବୋଲି ପୁଅ, ବାସ୍ ସନ୍ତାନ ସେତିକି, ଦୁଇଟା ବଡ଼ ବଡ଼ ନାଁ ତାଙ୍କର, ପ୍ରତ୍ୟେକ ଦିନ ଯାତ୍ରୀ ଯିବା ଆସିବା କରନ୍ତି, ଖାଲି ଲକ୍ଷ୍ମୀ ହିଁ ଲକ୍ଷ୍ମୀ। ଲଳିତାର ବୋଉ କହିଲେ, ଦେଖିଲୁ ଲକ୍ଷ୍ମୀ ଚିତ୍ର ଝୋଟି ପକାଇଥିଲୁ ବୋଲି, କେମିତି ଘର ଆଉ କେମିତି ବର ମିଳିଲା। ଲଳିତାକୁ ଲାଜ ଲାଗିଲା ଏକଥା ଶୁଣି। ବୋଉ ତା ଲାଜ ଦେଖି ମନେ ମନେ ଭାବିଲା, ସତରେ ମୋ ଝିଅ ବଡ଼ ହୋଇଗଲାଣି, ବାହାଘର ଆଉ ମାସେ ଅଛି, ସେଦିନ ଗୁରୁବାର। ଲଳିତା ସକାଳ ପହରୁ ଲକ୍ଷ୍ମୀଙ୍କ ଝୋଟି ପକାଇ ଚାଲିଛି, ଏଣିକି ସେ ତା ବୁଦ୍ଧିରେ ବିଭିନ୍ନ ରଙ୍ଗ ମିଶାଇ ଝୋଟି ପକାଉଛି। ସେଦିନ କାହିଁକି କେଜାଣି ଗାଁ ଲୋକେ ଏକାଠି ହୋଇଗଲେ ସେ ଝୋଟି ଦେଖି। ଆପଣ ଛାଇଁ ଫୁଲ ଦୁଇଟାଣି ଲକ୍ଷ୍ମୀ ଚିତ୍ର ଉପରେ ରଖି ହୁଳୁଳି ପକାଇ ଦାଣ୍ଡ ଉଛୁଳି ଦେଉଥାନ୍ତି। ଏତିକିବେଳେ କ'ଣ ହେଲା କେଜାଣି, ଗାଁର ସେ କୁକୁରମାନେ କାମୁଡ଼ା କାମୁଡ଼ି ହୋଇ ଲଳିତା ଅଗଣା ଭିତରକୁ ପଶି ଆସିଲେ। କୁକୁରମାନେ କାମୁଡ଼ା କାମୁଡ଼ି ହୋଇ ଝୋଟି ଉପରକୁ ମାଡ଼ି ଆସିଲେ। ଗାଁ ଲୋକେ ଯେତେ ଅଡ଼େଇଲେ ମାନିଲେ ନାହିଁ ଜମା, ବହୁ କଷ୍ଟରେ ଗାଁବାଲା ସେ କୁକୁରମାନଙ୍କୁ ଅଡ଼େଇଦେଲେ ସତ, ହେଲେ ଲକ୍ଷ୍ମୀ ମୁହଁଟା ଏକଦମ ବେସରା ହୋଇଗଲା। ଲକ୍ଷ୍ମୀ ମୁହଁ ଦେଖି ଲଳିତା ଛାତିରେ ଧମଧମ ହୋଇ ଥରିବାକୁ ଲାଗିଲା। ସଞ୍ଜକୁ ବାପା ଆସିଲା, ହାତରେ କିଛି ନାହିଁ, ଧୁମ୍ କରି ଘରଦାଣ୍ଡରେ ବସି ଭୋ ଭୋ ହୋଇ କାନ୍ଦିଲା। ବହୁ ବହୁତ କଷ୍ଟରେ ବୋଧ କରି ପଚାରିଲେ, କ'ଣ ହେଲା ବାପା? ସେ କାନ୍ଦ କାନ୍ଦ କଣ୍ଠରେ କହିଲେ, ମୋ ସଂସାର ଭାସିଗଲା ଲଳିତା ବୋଉ, ଆଉ ଘାଟରେ ଡଙ୍ଗା ଚାଲିବନି, ସରକାର ଆଜି ନୂଆ ପୋଲ ପାଇଁ ଶୁଭ ଦେଇଗଲେ। ଲଳିତା ବୁଝିଗଲା, ଆଜି କୁକୁରମାନେ କାମୁଡ଼ା କାମୁଡ଼ି ହୋଇ କାହିଁକି ଲକ୍ଷ୍ମୀଙ୍କ ଝୋଟିକୁ ନଷ୍ଟ କରିଦେଲେ। ଆଉ ସେଇଦିନଠୁ ଲଳିତାର ଲକ୍ଷ୍ମୀଙ୍କ ପ୍ରତି ଭକ୍ତି ଚରମସୀମାରେ ପହଞ୍ଚିଗଲା। ଲଳିତାର ବାହାଘର ହୋଇଗଲା, ଶାନ୍ତି ସବୁ ପ୍ରକାର ସାହାଯ୍ୟ କରିଥିଲେ। ଶାଶୁଘରେ ପହଞ୍ଚିବା ଦିନଠୁ ସେ ସ୍ୱାମୀଙ୍କ ପାଖରେ ସର୍ତ୍ତ ରଖିଥିଲା, ପ୍ରତ୍ୟେକ ଦିନ ସେ ଅଗଣାରେ ଲକ୍ଷ୍ମୀଙ୍କ ଝୋଟି ପକାଇବ, ତାହେଲେ ଆଉ ଧନର ଅଭାବ ରହିବ ନାହିଁ। ପ୍ରତ୍ୟେକ ଦିନ ସେ ଅଗଣାରେ ଝୋଟି ପକାଏ ଲକ୍ଷ୍ମୀ ମାଆଙ୍କର, ଏତେ ସୁନ୍ଦର ଯେ ଗାଁ ଲୋକେ ସମସ୍ତେ ଆସନ୍ତି ଦେଖିବାକୁ। ସେ ଖଣ୍ଡମଣ୍ଡଳରେ ପ୍ରଚାର ହୋଇଗଲା, ମାଣବସା ଗୁରୁବାର ପାଖେଇ ଆସିଲା, ଗାଁର ସମସ୍ତଙ୍କର ଦରକାର ଲଳିତାକୁ ଝୋଟି ପକାଇବାକୁ। ଜଣେ ଜଣେ ହୋଇ ଏତେ ଲୋକଙ୍କ ଘରେ କେମିତି ଝୋଟି ପକାନ୍ତା ଲଳିତା?

0: ଏଥର ଲଳିତା କ'ଣ କଲା ନା, ଗାଁର ସବୁ ଝିଅଙ୍କୁ ଡାକି ପ୍ରାୟ 10 ଦିନ କାଳ ଶିଖେଇଲା ଝୋଟିରେ କେମିତି ଲକ୍ଷ୍ମୀଙ୍କ ମୁହଁ ଆଉ ପାଦ ପଡ଼ିବ। ସେ ବର୍ଷ ରାମଗଡ଼ ଗାଁ ଚମକି ଉଠିଲା, ଘରେ ଘରେ ଲକ୍ଷ୍ମୀଙ୍କ ଝୋଟି। ଏଣେ ଲଳିତା ସ୍ୱାମୀ ବି ଭାରି ଖୁସି, ତାଙ୍କର ବି ବିଶ୍ୱାସ ହୋଇଗଲା ଏ ଲକ୍ଷ୍ମୀ ମାଆଙ୍କର ଝୋଟି ପାଇଁ ତାର ରୋଜଗାର ବହୁତ ଗୁଣ ବଢ଼ିଯାଇଛି। ହଠାତ୍ ଦିନେ ବାତ୍ୟା ମାଡ଼ି ଆସିଲା। ସରକାରଙ୍କ ତରଫରୁ ଖବର ଦିଆଗଲା କେହି ସମୁଦ୍ରକୁ ଯିବେ ନାହିଁ। ବାତ୍ୟା ଏତେ ଜୋରେ ଆସିଲା ଯେ ସମୁଦ୍ର ଲହଡ଼ି ବି ମାଡ଼ି ଆସିଲା, ଆଉ ସେଇଥିରେ ସମସ୍ତଙ୍କର ଡଙ୍ଗା ନା ଭାସି ସମୁଦ୍ରର ଅତଳ ଗର୍ଭକୁ ଚାଲିଗଲା। ବାତ୍ୟା ଥମିଗଲା, ହେଲେ ଗାଁ ସାରା ସମସ୍ତେ କାଙ୍ଗାଳ ହୋଇଗଲେ। ମାଛ ଧରିବା ଆଉ ଡଙ୍ଗାରେ ଲୋକଙ୍କୁ ପାରି କରିବା ଛଡ଼ା ଆଉ କାହାରି କିଛି ରୋଜଗାର ନାହିଁ। ସମସ୍ତଙ୍କର 3-4 ଏକର ଜମି ଅଛି, ହେଲେ ଲୁଣାପାଣିରେ ସେଠି ଦୁବଗଛ ବି କଅଁଳିବ ନାହିଁ, ବଞ୍ଚିବା ବଡ଼ କଷ୍ଟକର ହୋଇଗଲା। ସବୁ ଭିତରେ ଲଳିତା କିନ୍ତୁ ବାତ୍ୟା ପରେ ପରେ ପୁଣି ତା ଲକ୍ଷ୍ମୀ ଝୋଟି କରିଚାଲିଲା। ସ୍ୱାମୀ ଶାଶୁ ଶ୍ୱଶୁର ସମସ୍ତେ କହିଲେ, ଆମର ତ ସବୁକିଛି ଚାଲିଗଲା, ଆଉ କ'ଣ ତ ଲକ୍ଷ୍ମୀ ମା' ଶୂନ୍ୟ ରଜାଟି ଦେବେ। ଲଳିତା ସବୁ ଶୁଣିଲା, ହେଲେ ଦିନ ହେଲେ ବି ବନ୍ଦ କଲା ନାହିଁ ଝୋଟି ପକାଇବା। ସବୁ ଝିଅମାନଙ୍କୁ କହିଲା, କାହାରି କଥା ନ ଶୁଣି ସବୁଦିନ ଝୋଟି ପକାଉଥାଅ, ମା' ଲକ୍ଷ୍ମୀ ନିଶ୍ଚୟ ଆମ ଡାକ ଶୁଣିବେ। ହଠାତ୍ ଦିନେ ଗାଁକୁ ବହୁତ ବଡ଼ବଡ଼ିଆ ଆସିଲେ, ସବୁ ବୁଲାବୁଲି କରିଗଲେ। ରାତିରେ ଲଳିତା ସ୍ୱାମୀ କହିଲେ, ଆମ ଓଡ଼ିଶା ସରକାର ବିଦେଶରେ ଗୋଟେ ବଡ଼ କମ୍ପାନୀ ସେଥିରେ କଥା ହୋଇଛନ୍ତି, ଏଠି କାଳେ ଗୋଟେ ବଡ଼ ଲୁହା କାରଖାନା ହେବ, ଆଉ ସାଙ୍ଗରେ ବନ୍ଦର ମଧ୍ୟ ହେବ। ଲଳିତା ଏତେ କଥା ଜାଣିବାକୁ ଇଚ୍ଛା ନକରି ତା'ର ପ୍ରତ୍ୟେକ ଦିନ ଝୋଟି ପକାଉଥାଏ, ଆଉ ଗାଁ ଯାକ ବୁଲି ବୁଲି ଦେଖି ଆସୁଥାଏ କି ଝୋଟି ପକାଇବା ଛାଡ଼ିଯାଏନି। ତା ପାଇଁ ସେ ନିଜେ ଝୋଟି ପକାଇ ଦିଏ। ଗାଁବାଲା ଟାହିଟପରା କରନ୍ତି, ହଁ ଲଳିତା ଲୁଣା ମାଟିରେ ସୁନା ଫଳେଇଦେବେ କି ତୋ ଲକ୍ଷ୍ମୀ ଠାକୁରାଣୀ? ଲଳିତା କିଛି ଉତ୍ତର ଦିଏନି। ହଠାତ୍ ଦିନେ ଭାଗ୍ୟ ଖୋଲିଗଲା ଗାଁବାଲାଙ୍କର। ଯେଉଁ ଜମି ଏକରକୁ 5,000ରେ କେହି ନେଉନଥିଲେ, ସେଥିପାଇଁ ସରକାର 50 ଲକ୍ଷ ଟଙ୍କା ମୂଲ୍ୟରେ ନେଇଯିବେ। ଅଣନିଶ୍ୱାସୀ ହୋଇ ଗାଁବାଲା ବିକି ଚାଲିଲେ ସବୁ ଜମିକୁ। ପ୍ରତ୍ୟେକ ଘରବାଲା 20 ଟଙ୍କାରେ ଅଧିକ ପାଇଲେ। ରାମଗଡ଼ର ସମସ୍ତେ କଟିପତି ହୋଇଗଲେ। ସମସ୍ତେ ଲଳିତାକୁ ଗୋଟେ ବିମାନରେ ବସାଇ ଗାଁ ଚାରିଆଡ଼େ ବୁଲାଉଥାନ୍ତି, ଆଉ ଗାଁ ଝିଅମାନେ କହୁଥାନ୍ତି, ଝୋଟି ପାଇଲି ଭାଉଜ ଜିନ୍ଦାବାଦ। ଲଳିତାକୁ ଲାଜ ଲାଗୁଥାଏ, ଆଉ ତା ସ୍ୱାମୀଙ୍କର ଛାତି କୁଣ୍ଡେମଣ୍ଡ ହୋଇଯାଉଥାଏ। ଘରକୁ ଫେରିଲା ପରେ ଶାଶୁ ଶ୍ୱଶୁର ଦିହେଁ 2 ଫୁଲମାଳ ଲଳିତାକୁ ପିନ୍ଧେଇ କହିଲେ, ଝୋଟି ପାଇଲି ଜିନ୍ଦାବାଦ। ଖୁସିରେ ଲଳିତା ଆଖିରୁ 2 ଲୁହ ଗଡ଼ି ପଡ଼ିଲା। ଅଗଣାରେ ଲକ୍ଷ୍ମୀଙ୍କ ଝୋଟି ପକା ମୁହଁ ଏକଦମ ଚକ୍ଚକ୍ କରୁଥିଲା। ବନ୍ଧୁ, ଏ ହେଉଛି ବିଶ୍ୱାସର କଥା, ମା' ଲକ୍ଷ୍ମୀ ଆଉ ଲଳିତାର ବିଶ୍ୱାସର କଥା। ହଁ, ଆପଣ ବି ବିଶ୍ୱାସ ରଖନ୍ତୁ, ଆଉ ପ୍ରତିଦିନ ଝୋଟି ପକାନ୍ତୁ ଆପଣଙ୍କ ଅଗଣାରେ।
1: मैं तुम्हें कुछ तस्वीरें दिखाता हूँ, जरा इसे देख।

ହଁ, ବିଶ୍ୱାସ ରଖି ଏଇ ମାଆମାନେ ଭଉଣୀମାନେ ପ୍ରତ୍ୟେକ ଦିନ ଅଗଣାରେ ଛୁଟି ପକାନ୍ତୁ, ଦେଖିବେ ଦିନେ ନା ଦିନେ ମା ଲକ୍ଷ୍ମୀ ଡାକ ଶୁଣିବେ ନିଶ୍ଚୟ। ବିଶ୍ୱାସ ମିଳଇ ହରି ଆଉ ଲକ୍ଷ୍ମୀ କାହିଁକି ମିଳିବେନି, ନିଶ୍ଚୟ ମିଳିବେ। ତେବେ ଆଜିର କାର୍ଯ୍ୟକ୍ରମକୁ ଏଠି ରଖି ରହୁଛି ମୁଁ ମନ୍ମୟୀ, ନମସ୍କାର।

0: ଖଞ୍ଜଣି ଭୋଜନ ଶେଷ ହେଲା। ପରିବେଷଣ କଲେ ତ୍ରିବିକ୍ରମ ସେନାପତି।
1: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:20:55 ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା।
2: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟ।
3: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
2: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
4: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
5: UPI PIN entering, কেবল টঙ্কা পঠাইবা উদ্দিষ্ট।
6: RBI কহে
7: সচেতন হুঁতু, সতর্ক রুহন্তু।

ଆଜିର ଉପସ୍ଥାପନାରେ ମୁଁ ସବିତା ପଟ୍ଟନାୟକ। ଭଉଣୀ, ଜୀବନରେ ଗୋଟିଏ ନିବିଡ଼ ସମ୍ପର୍କ ବା ବନ୍ଧୁତା କରିବାକୁ କେତେ ମାସ କେତେ ବର୍ଷ ଲାଗିଯାଏ, କିନ୍ତୁ ସେହି ସମ୍ପର୍କକୁ ଭାଙ୍ଗିବା ପାଇଁ କିଞ୍ଚିତ ସମୟ ଲାଗିଥାଏ। ତେବେ ସବୁବେଳେ ଚେଷ୍ଟା କରନ୍ତୁ ସମ୍ପର୍କକୁ ସମ୍ଭାଳିକି ରଖିବା ପାଇଁ, ସେଥିରେ ସାମାନ୍ୟ ମାତ୍ର ତିକ୍ତତା ଆସିବାକୁ ଦିଅନ୍ତୁ ନାହିଁ। ଏହି ସନ୍ଦେଶ ସହିତ ଆଜିର ବସୁନ୍ଧରା କାର୍ଯ୍ୟକ୍ରମକୁ ଆଗେଇ ନେବା।

ଭଉଣୀ, ଏବେ ଆମର ବନ ମହୋତ୍ସବ ଚାଲିଛି। ଜୁଲାଇ ମାସର ପ୍ରଥମ ସପ୍ତାହ ଅର୍ଥାତ୍ 1ରୁ 7 ତାରିଖ ଯାଏ ପାଳନ କରାଯାଏ ବନ ମହୋତ୍ସବ। ବଣରୁ ଆରମ୍ଭ ହୋଇଥାଏ ମାନବ ସମାଜର ଜୀବନଯାତ୍ରା। ବଣ ଜଙ୍ଗଲ ବିନା ମାନବ ସମାଜ ତିଷ୍ଠିବା ଅସମ୍ଭବ। ଯେଉଁଭଳି ମାତ୍ରାରେ ଜଙ୍ଗଲ କ୍ଷୟ ହେଉଛି, ଯଦି ଏହାକୁ ରୋକା ନଯାଏ ବା ଜଙ୍ଗଲ ସୃଷ୍ଟି ନ କରାଯାଏ, ତେବେ ପ୍ରାଣୀ ଜଗତ ପାଇଁ ଜୀବନ ବଞ୍ଚାଇବା କଷ୍ଟକର। ଖାସ୍ ସେଇଥିପାଇଁ ଲୋକମାନଙ୍କୁ ସଚେତନ କରିବା ଏହି ବନ ମହୋତ୍ସବ ସପ୍ତାହର ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ। ଏହି ସପ୍ତାହ ପାଳନ କରିବା ସହିତ ଶପଥ ନେବା,

0: ଗଛ ନ କାଟିବା ଏବଂ ନୂଆ ଜଙ୍ଗଲ ସୃଷ୍ଟି କରିବା ଆମ ସମସ୍ତଙ୍କର ଦାୟିତ୍ୱ। ବନ ମହୋତ୍ସବ ସପ୍ତାହ ପାଳନରେ ଆସନ୍ତୁ ଜାଣିବା ଆମ ଜଙ୍ଗଲ ପ୍ରତି ଆମର ଦାୟିତ୍ୱ। ମ୍ୟାଡମ୍ ନମସ୍କାର।
1: ନମସ୍କାର,
0: ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ ଜ୍ୟୋତିର୍ମୟ ପଟ୍ଟନାୟକ, ଫରେଷ୍ଟର ସ୍ୱାଗତିସ।
0: ଆଜିର ବସୁନ୍ଧରା କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ।
0: ମ୍ୟାଡମ୍, ଏବେ ଚାଲିଛି ଆମର ବନ ମହୋତ୍ସବ ସପ୍ତାହ, ଏହି ସପ୍ତାହ ପାଳନ କରିବାର ଉଦ୍ଦେଶ୍ୟ କ'ଣ?
1: ବନ ମହୋତ୍ସବ ଏକ ବାର୍ଷିକ ଉତ୍ସବ। ଏହା ଆମ ବନ ବିଭାଗର ମୁଖ୍ୟ ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା କେବଳ ଆମ ରାଷ୍ଟ୍ରରେ ବା ଆମ ରାଜ୍ୟରେ ହୁଏନି, ଏହା ଦେଶବ୍ୟାପୀ ପ୍ରତ୍ୟେକ ବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହକୁ ଆମେ ବନ ମହୋତ୍ସବ ସପ୍ତାହ ରୂପେ ପାଳନ କରିଥାଉ।
0: ଆଜ୍ଞା, ବନ ଜଙ୍ଗଲ ଏସବୁ ଆମ ପାଇଁ କେତେ ଜରୁରୀ? ଆମେ ମନୁଷ୍ୟ ସମାଜ ମଧ୍ୟ ଜଙ୍ଗଲ ଉପରେ ଡିପେଣ୍ଡେଣ୍ଟ, ଜଙ୍ଗଲ ଆମ ଉପରେ ଡିପେଣ୍ଡେଣ୍ଟ, କେମିତି ଭାବରେ ଏହାକୁ ଆପଣ ବର୍ଣ୍ଣନା କରିବେ?
1: ପ୍ରାଣୀ ଜଗତ ଏବଂ ଉଦ୍ଭିଦ ଜଗତ ପରସ୍ପର ପରିପୂରକ, ଗୋଟିକର ବିନା ଅନ୍ୟଟିର ଗତି ସ୍ଥିତି ଅସମ୍ଭବ। ତେଣୁ ପ୍ରତ୍ୟେକ ମୁହୂର୍ତ୍ତରେ ବୃକ୍ଷ ପ୍ରାଣୀ ଜଗତ ଉପରେ ନିର୍ଭରଶୀଳ ଏବଂ ପ୍ରାଣୀ ଜଗତ ବୃକ୍ଷ ଉପରେ ନିର୍ଭରଶୀଳ। ସେ ନ ରହିଲେ ଅନ୍ୟଟି ରହିବା ଅସମ୍ଭବ।
0: ଆଜ୍ଞା,
1: ତେଣୁ ଆଜିକା ଦିନରେ ଆମେ ଗଛ ପାଖରୁ ବିଶେଷ କରି ଅମ୍ଳଜାନ ପାଇଥାଉ ଏବଂ ଆମର ଅଦରକାରୀ ଯୋଉ ଅଙ୍ଗାରକାମ୍ଳ ଗ୍ୟାସକୁ ବୃକ୍ଷ ଗ୍ରହଣ କରିଥାଏ। ତେଣୁ ପ୍ରତ୍ୟେକ ମୁହୂର୍ତ୍ତରେ ଗଛର ଆବଶ୍ୟକତା ଆମ ପ୍ରାଣୀ ଜଗତ ପାଇଁ ରହିଛି। ସେ ସବୁ ମୁହୂର୍ତ୍ତରେ ପ୍ରାଣୀ ଜଗତକୁ ସାହାଯ୍ୟ କରିଥାଏ।
0: ନିହାତି ମ୍ୟାଡମ୍ ଠିକ କଥା କହିଲେ ଯେ ବନ୍ୟ ଜନ୍ତୁଙ୍କ ଠାରୁ ବି ଅଧିକ ମୂଲ୍ୟବାନ ବନ୍ୟ ସମ୍ପଦ ରହିଛି, ତ ସେଭଳି ଜିନିଷ ଆମ ପାଇଁ ବି ବହୁତ ଉପକାରୀ ରହିଥାଏ, ଯେମିତିକି ଜଙ୍ଗଲରୁ ଆମକୁ ବହୁତ ଉପକାରିତା, ଔଷଧୀୟ ଜିନିଷ, ଫଳ ମୂଳ ଗଛ, ବହୁତ କିଛି ଜିନିଷ ଆମକୁ ମିଳିଥାଏ। ତା ଛଡ଼ା ବି ଲୋକମାନେ ସଚେତନ ହେଉନାହାନ୍ତି ଆଉ ଜଙ୍ଗଲକୁ କ୍ଷୟ କରିବାରେ ଲାଗିଛନ୍ତି, ତାର ପ୍ରଭାବ ମଧ୍ୟ ଆମମାନଙ୍କ ଉପରେ ପଡ଼ୁଛି। ଧୀରେ ଧୀରେ ଆମେ ସେସବୁ ଜିନିଷରୁ ଦୂରେଇ ଆସିଲୁଣି, ଲାଭ ବି ପାଇପାରୁନୁ, ଯେମିତିକି ଏବେ କୁସୁମ ତେଲ କୁହନ୍ତୁ, ଜଙ୍ଗଲରୁ ଆମକୁ ଝୁଣା, ଏସବୁ ଜିନିଷ ବହୁତ ଇଜିଲି ମିଳିଯାଉଥିଲା, ଏବେ ସେସବୁର ମୂଲ୍ୟ ବହୁତ ଅଧିକ। ତେବେ ଲୋକମାନେ ଏଥିପ୍ରତି ସଚେତନ ହେବା କେତେ ଜରୁରୀ ବୋଲି ଆପଣ ଭାବୁଛନ୍ତି?
1: ନିଶ୍ଚିନ୍ତ ରୂପରେ ମ୍ୟାଡମ୍, ସମସ୍ତେ ଏଥିପ୍ରତି ସଚେତନ ହେବା ଦରକାର। ଏଥିଲାଗି ଆମେ ପ୍ରତ୍ୟେକ ଗାଁ ଗୁଡାକରେ VSS ଯୋଉ ଅଛି ସେଥିରେ ଯାଇ ସଭା ସମିତି କରୁଛୁ, ତଥା ସ୍ଲୋଗାନ ମାଧ୍ୟମରେ ମଧ୍ୟ ଲୋକମାନଙ୍କୁ ସଚେତନ କରାଉଛୁ। ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରି ସେମାନେ କିପରି ଜଙ୍ଗଲ ପ୍ରତି ଆକୃଷ୍ଟ ହେବେ, ଜଙ୍ଗଲ ସୃଷ୍ଟି କଲେ କେମିତି ସେମାନେ ଉପକାରିତା ପାଇବେ, କୋଉ କୋଉ ସୁବିଧା ପାଇବେ, ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ସେମାନଙ୍କୁ ସଚେତନ କରାଉଛୁ। ବର୍ତ୍ତମାନ କ୍ଷେତ୍ରରେ ଲୋକ ମଧ୍ୟ କିଛି ବୁଝିଗଲେଣି, ସଚେତନ ହୋଇଗଲେଣି, କିନ୍ତୁ ଦ୍ରୁତ ଜନସଂଖ୍ୟା ବୃଦ୍ଧି ତଥା ବିଭିନ୍ନ ପ୍ରକାର ରାସ୍ତାଘାଟ ଏବଂ ଲୋକମାନଙ୍କର ଅସାବଧାନତା, ସାବଧାନ ଯେହେତୁ ହଉନାହାନ୍ତି, ଆଗକୁ ବିଭିନ୍ନ ପ୍ରକାର ଗଛ ନ ରହିଲେ ବିପତ୍ତି ମାଡ଼ି ଆସୁଛି, ଏବେ ବି ତ ଆସିଲାଣି, ଏହାପରେ ଆହୁରି ଅଧିକ ହେବାର ସମ୍ଭାବନା ଅଛି। ଏଣୁ ଲୋକ ପ୍ରତ୍ୟେକ ମୁହୂର୍ତ୍ତରେ ଜଙ୍ଗଲ ଉପରେ ନିର୍ଭରଶୀଳ, କିନ୍ତୁ ସେମାନେ ବୁଝିପାରୁନାହାନ୍ତି ଏହାର ରକ୍ଷଣାବେକ୍ଷଣ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ, କେବଳ ଯେ ଫରେଷ୍ଟ ଡିପାର୍ଟମେଣ୍ଟ ନୁହଁ, ସମସ୍ତ ନାଗରିକମାନଙ୍କର ଏହା କର୍ତ୍ତବ୍ୟ। ତେଣୁ ସମସ୍ତେ ଜଙ୍ଗଲକୁ, ପ୍ରାୟତଃ ଆମ କେଉଁଝର ହେଉଛି ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ ଏବଂ ସମସ୍ତ ଅଧିବାସୀ ଆଦିବାସୀ ସମସ୍ତେ ଜଙ୍ଗଲ ଉପରେ ନିର୍ଭରଶୀଳ, ପ୍ରତ୍ୟେକ ମୁହୂର୍ତ୍ତରେ ସେମାନେ ଜଙ୍ଗଲ ଉପରେ ନିର୍ଭର କରନ୍ତି। କାଠ, ବିଭିନ୍ନ ପ୍ରକାରର ଔଷଧୀୟ ପଦାର୍ଥ, ବିଭିନ୍ନ ପ୍ରକାରର ଫଳ ମୂଳ ଇତ୍ୟାଦି ସେଇ ଜଙ୍ଗଲରୁ ହିଁ ସଂଗ୍ରହ କରି ସେମାନେ ସେମାନଙ୍କର ଆର୍ଥିକ ଉନ୍ନତି ସହିତ ତାଙ୍କର ନିଜର ଗୁଜୁରାଣ ମେଣ୍ଟଣ କରିଥାନ୍ତି।
0: ନିହାତି ମ୍ୟାଡମ୍, ଏଠି ମୁଁ ଜାଣିବାକୁ ଚାହିଁବି ଯେ ବନ୍ୟ ଦ୍ରବ୍ୟ ବିକ୍ରି କରି ଆଉ ସେଇଆକୁ ଖାଇକି ଆମର ଆଦିବାସୀ ଭାଇ ଭଉଣୀ ମାନେ ନିଜର ଗୁଜୁରାଣ ମେଣ୍ଟେଇଥାନ୍ତି, ପେଟ ପୋଷିଥାନ୍ତି, ବହୁତ ଅମୂଲ୍ୟ ଜିନିଷ ସେଠୁ ଆମକୁ ମିଳିଥାଏ, ଯେଉଁମାନେ ଆଣିକି ମାର୍କେଟରେ ବିକ୍ରି କଲେ ଆମେ ବି ସେ ଜିନିଷର ଲାଭ ପାଇଥାଉ, କିନ୍ତୁ ଧୀରେ ଧୀରେ ସେ କ୍ୱାଣ୍ଟିଟି କମି କମିକା ଯାଉଛି, ଏହାର କାରଣ କ'ଣ?
1: କାରଣ
0: ଲୋକମାନେ ଆଉ ସଂଗ୍ରହ କରିବାକୁ ଯାଉନାହାନ୍ତି? ଫରେଷ୍ଟ ଅଫିସର ସେମିତି କିଛି ନିୟମ ଅଛି କି ଜଙ୍ଗଲ ଦ୍ରବ୍ୟ ସେମାନେ ନେଇପାରିବେନି, ବିକ୍ରି କରିପାରିବେନି ବା ୟୁଜ୍ କରିପାରିବେନି, ସେମିତି କିଛି ନିୟମ ଅଛି କି?
1: ନାଇଁ ନାଇଁ ନାଇଁ ସେମାନଙ୍କୁ ଆମର ହଉଛି ଗ୍ରାମ ପଞ୍ଚାୟତ ସ୍ତରରେ ଏବଂ ଆମ ଡିପାର୍ଟମେଣ୍ଟ ତରଫରୁ ମଧ୍ୟ ବିଭିନ୍ନ ପ୍ରକାରର ଫଳମୂଳ ସଂଗ୍ରହ କରିବା ପାଇଁ ତାଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି।

0: ସେ ବିଭିନ୍ନ ପ୍ରକାରର ଜଙ୍ଗଲ ସେମାନେ ନିଜେ ରଖୁଛନ୍ତି ଏବଂ ସେ ଜଙ୍ଗଲରେ ଉତ୍ପାଦନ ହେଉଥିବା ସମସ୍ତ ଫଳମୂଳ ଔଷଧୀୟ ପଦାର୍ଥ ତଥା ଝୁଣା ଲାଖ ଇତ୍ୟାଦି ସଂଗ୍ରହ କରୁଛନ୍ତି। ଖଲି ପତ୍ର ଇତ୍ୟାଦି ସଂଗ୍ରହ କରି ସେମାନେ ବିକ୍ରି କରୁଛନ୍ତି ଏବଂ ନିଜର ଆର୍ଥିକ ଉନ୍ନତି ମଧ୍ୟ କରୁଛନ୍ତି। ତ
1: ତାଙ୍କ
0: ଜଙ୍ଗଲ
1: ସ୍ୱଭାବ
0: ନଷ୍ଟ ହେବା ଦ୍ୱାରା ତାର ପରିମାଣ ଆସ୍ତେ ଆସ୍ତେ ହ୍ରାସ ପାଉଛି, ଯେତିକି ଜନସଂଖ୍ୟା ସେଇ ତୁଳନାରେ ସେମାନେ ତାଙ୍କର ପାରିଶ୍ରମିକର ମୂଲ୍ୟ ପାଇପାରୁନାହାନ୍ତି।
1: ଆଜ୍ଞା, ନିହାତି ମ୍ୟାଡମ୍, ଆମେ ଜାଣିଛୁ ଯେ ଜଙ୍ଗଲ କ୍ଷୟ ହବା ଦ୍ୱାରା ଏବେ ପାହାଡ ବି ଧୀରେ ଧୀରେ ଖସୁଛି, ଟିକେ ବର୍ଷା ହେଲେ ପାହାଡରୁ ପଥର ପଡିକି ରାସ୍ତା ବି ଅବରୋଧ କରୁଛି, ବନ୍ୟ ଜନ୍ତୁମାନେ ଧୀରେ ଧୀରେ ସହରମୁଖା ହେଲେଣି, ୟାର ଯେ କେତେ ବିପତ୍ତି ସେମାନଙ୍କ ଉପରେ ଆସିଯିବ, ଜନସାଧାରଣ ଏଥିପ୍ରତି ସଚେତନ ହେଉନାହାନ୍ତି। ଜଙ୍ଗଲ ତିଆରି କରିବା, କୃତ୍ରିମ ଜଙ୍ଗଲ ହୋଇ ମଧ୍ୟ ତାକୁ ତିଆରି କରିକି ଜଙ୍ଗଲର ପରିମାଣ ଆଉ ସଂଖ୍ୟାକୁ ବଢ଼େଇବା କେତେ ଜରୁରୀ, ସେଥିପ୍ରତି ତ ଆପଣ କହିଲେ ଯେ ସଚେତନ କରାହଉଛି, ଲୋକମାନେ କେତେ ଦୂର ସଚେତନ ହେଲେଣି ବୋଲି ଆପଣ ଭାବୁଛନ୍ତି?
0: ଏହା ଏକ ଆମମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ, କାରଣ ଏବେ ବି ଲୋକମାନେ ସଚେତନ ସମ୍ପୂର୍ଣ୍ଣ ମାତ୍ରାରେ ହେଇପାରିନାହାନ୍ତି। ତେଣୁ ଆମମାନଙ୍କୁ ଆହୁରି ପରିଶ୍ରମ କରିବା ପାଇଁ ପଡ଼ିବ, ସେମାନଙ୍କୁ ସଚେତନତା କରାଇବା ପାଇଁ ପଡ଼ିବ, ନହେଲେ ଏଇ କାର୍ଯ୍ୟକ୍ରମ ଆମ କରିବାର ମାନେ କିଛି ରହିବନି। ଖାଲି ଡିପାର୍ଟମେଣ୍ଟ ଚାହିଁଲେ ଜଙ୍ଗଲ ସୃଷ୍ଟି କରିବା ଅସମ୍ଭବ। ଆମେ ଜଙ୍ଗଲ ସୃଷ୍ଟି କରୁଛୁ, ଜଙ୍ଗଲକୁ ରକ୍ଷା କରିବା ଦାୟିତ୍ୱ ଆମ ସମସ୍ତଙ୍କର। ତେଣୁ ଏଇ ସବୁକୁ ଆଖି ଆଗରେ ରଖି ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କର ଜନ୍ମଦିନରେ ପ୍ରତ୍ୟେକ ବର୍ଷରେ ଏକ ପେଡ୍ ମାଆ କେ ଲିଏ ଆହ୍ୱାନ କରିଛନ୍ତି, ଅନ୍ତତଃ ପକ୍ଷେ ସମସ୍ତ ଲୋକ ମାଆଙ୍କ ଉଦ୍ଦେଶ୍ୟରେ ଗଛଟିଏ ଲଗେଇବା ଦରକାର। ଏଣୁ ଏଇ ବନ ମହୋତ୍ସବର ମୁଖ୍ୟତଃ ଉଦ୍ଦେଶ୍ୟ ହେଲା ଆମ ଚତୁଃପାର୍ଶ୍ୱକୁ ଆମେ ଚିର ସବୁଜମୟ କରିବା ଏବଂ ସେଥିରୁ ଆମେ ସୁସ୍ଥ ଜଳବାୟୁ, ମୁକ୍ତ ପରିବେଶ ତଥା ଆମର ପ୍ରଦୂଷଣ ଜଳବାୟୁକୁ ଆମେ ଦୂଷିତରୁ ମୁକ୍ତି କରି ତାକୁ ବିଶୁଦ୍ଧ କରିବା ତଥା ଆମର ଆର୍ଥିକ ମାନଦଣ୍ଡର ମଧ୍ୟ ଉନ୍ନତି କରିବା। ଜଙ୍ଗଲ ପଶୁପକ୍ଷୀ ଇତ୍ୟାଦି ଗ୍ରାମମୁଖୀ ହେବାର କାରଣ ଆମର ଜଙ୍ଗଲର ପରିମାଣ କମ, ଜଙ୍ଗଲ ନଷ୍ଟ ହେବାକୁ ଲାଗୁଛି ଏବଂ ଲୋକ ସଂଖ୍ୟା ବୃଦ୍ଧି ହେବାରୁ ସେମାନେ ଗ୍ରାମମୁଖୀ ହେଉଛନ୍ତି। ଆଉ ଆମ ଜଙ୍ଗଲ ନଷ୍ଟ ହେବା ଦ୍ୱାରା ଆମର ଇରୋଜନ ହେଉଛି, ମୃତ୍ତିକା ସଂରକ୍ଷଣ ହେଇପାରୁନି। ତେଣୁ ବିଭିନ୍ନ ପାହାଡ଼ରୁ ଆପଣ ଯେମିତି କହିଲେ ପଥର ଅତଡ଼ା ଖସୁଛି, ମାଟି ଭିତରେ ଯୋଉ ଗଛର ଚେର ଥାଏ ତାକୁ ସିଏ ଜାବୁଡ଼ିକି ରଖେ, ତେଣୁ ସେ ପାଣି ବୋହି ଆସୁଛି, ଜଳ ସଂରକ୍ଷଣ ହେଇପାରୁନି। ତେଣୁ ଆମର ବିଭିନ୍ନ ପ୍ରକାରର ରାସ୍ତାଘାଟରେ ମଧ୍ୟ ପଥର ପଡିବା, ଅତଡ଼ା ଖସିବା ସବୁ ଦେଖିବା ପାଇଁ ମିଳୁଛି।
1: ନିହାତି ମ୍ୟାଡମ୍, ତଥାପି ଆମେ ଏଠି ଜାଣିବାକୁ ଚାହିଁବୁ ଯେ ଜୀବଜନ୍ତୁ ମାନଙ୍କର ରକ୍ଷା ପାଇଁ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗୁଛି ନା ସେମାନଙ୍କର ସଂଖ୍ୟା ଜଙ୍ଗଲରେ ଯେମିତି ରହିବା କଥା ଆମ କେନ୍ଦୁଝରରେ ଏବେ ବି ସେମିତି ହିଁ ଅଛି, ସୁରକ୍ଷିତ ଅଛନ୍ତି ଆମର ବନ୍ୟଜନ୍ତୁ ମାନେ?
0: ଅନ୍ୟ ଜନ୍ତୁ ତ ଯେହେତୁ ଗ୍ରାମମୁଖୀ ହଉଛନ୍ତି ସେମାନେ ସେତେଟା ସୁରକ୍ଷିତ ନୁହନ୍ତି, କାରଣ ପ୍ରତ୍ୟେକ ମୁହୂର୍ତ୍ତରେ ଲୋକମାନେ ବୁଝିପାରୁନାହାନ୍ତି ଜଙ୍ଗଲ ଜନ୍ତୁମାନଙ୍କର ମଧ୍ୟ ବଞ୍ଚିବାର ଅଧିକାର ଅଛି, ସେମାନଙ୍କର ମଧ୍ୟ ସୁସ୍ଥରେ ଏବଂ ନିର୍ଦ୍ୱନ୍ଦରେ ଜଙ୍ଗଲରେ ବୁଲିବାର ଅଧିକାର ଅଛି। ସେଇଟା ଆମ ମଣିଷ ସମାଜ ବୁଝିପାରୁନାହାନ୍ତି, ଜଙ୍ଗଲକୁ ନଷ୍ଟ କରୁଛନ୍ତି, ଭ୍ରଷ୍ଟ କରୁଛନ୍ତି। ଏଣୁ ସେମାନେ ସୁରକ୍ଷା ପାଇଁ ଆମେମାନେ ବିଭିନ୍ନ ପ୍ରକାର ପଦକ୍ଷେପ ନେଲେ ମଧ୍ୟ ବନ୍ୟଜନ୍ତୁ ସମ୍ପୂର୍ଣ୍ଣ ମାତ୍ରାରେ ସୁରକ୍ଷିତ ନାହାନ୍ତି।
1: ନିହାତି ସେଟା ଠିକ କଥା, ସେଇଥିପାଇଁ ହିଁ ସେମାନେ ଗ୍ରାମମୁଖୀ ସହରାମୁଖୀ ହଉଛନ୍ତି, ସେମାନଙ୍କୁ ଜଙ୍ଗଲରେ ସୁରକ୍ଷା ମିଳୁନି, ସେମାନଙ୍କ ପାଇଁ ଖାଦ୍ୟ ବି ସଫିସେଣ୍ଟ ହଉନି, ସେଥିପାଇଁ ବି ଗୋଟେ ଅସୁବିଧା ହଉଛି। ସେମାନେ ଯୋଉ
0: ଆଜ୍ଞା
1: ଏଇ ସମୟରେ ପଣସ ପାଚିଲେ ବା ଆମ୍ବ
0: ଆଜ୍ଞା
1: ପାଚିଲେ ହାତୀମାନେ ପଳେଇ ଆସନ୍ତି ଗାଁ ଭିତରକୁ, ବହୁତ ଜାଗାରେ ଭାଲୁ ଏସବୁ ଏବେ ଦେଖିବାକୁ ମିଳୁଛି। କେନ୍ଦୁଝର ଜଙ୍ଗଲ ମଧ୍ୟରେ ମାଙ୍କଡ ମାନଙ୍କର ସଂଖ୍ୟା ବହୁତ ବଢିଯାଇଛି,
0: ଆଜ୍ଞା
1: ଲୋକମାନେ କିଛି ଅସୁବିଧାର ସମ୍ମୁଖୀନ ହେଉଛନ୍ତି କି, ବା ଜଙ୍ଗଲରେ ଥିବା ଅନ୍ୟ ଜୀବଜନ୍ତୁ ମାନଙ୍କର କିଛି ଅସୁବିଧା ହେଉଛି କି?
0: ଜଙ୍ଗଲରେ ମାଙ୍କଡ ରହିଲେ ଅନ୍ୟ ଜୀବଜନ୍ତୁଙ୍କର କୌଣସି ଅସୁବିଧା ହୁଏ ନାହିଁ, କାରଣ ଜଙ୍ଗଲ ହେଉଛି ସବୁ ପ୍ରାଣୀମାନଙ୍କର ବାସସ୍ଥଳୀ। ଆଉ ଆପଣ ଯୋଉ କହିଲେ ମାଙ୍କଡ ମାନଙ୍କର ସଂଖ୍ୟା ବଢିଯାଇଛି, ତାହା ନୁହଁ, ସମସ୍ତଙ୍କ ସଂଖ୍ୟା ବଢିଲା ଭଳିଆ ମାଙ୍କଡଙ୍କ ସଂଖ୍ୟା ଯେତିକି ବଢିବା କଥା ସେତିକି ବଢିଛି, କିନ୍ତୁ ଆଗରୁ ଯୋଉ ଜଙ୍ଗଲରେ

0: ବିଭିନ୍ନ ପ୍ରକାର ଫଳ ମୂଳ ପ୍ରଚୁର ପରିମାଣରେ ମାଙ୍କଡ ମାନେ ଖାଇବା ପାଇଁ ପାଉଥିଲେ, ବର୍ତ୍ତମାନ ତାହା ପାଇପାରୁନାହାନ୍ତି, ଯଦ୍ୱାରା କି ସେମାନେ ସହର ଆଡ଼କୁ ଅଗ୍ରଗତି କରୁଛନ୍ତି ଏବଂ ଆମମାନଙ୍କର ଆଖି ସାମ୍ନାରେ ଦେଖାଯିବାରୁ ଆମେମାନେ ସମସ୍ତେ ଭାବୁଛନ୍ତି ଯେ ମାଙ୍କଡ ମାନଙ୍କର ସଂଖ୍ୟା ବୃଦ୍ଧି ପାଇଛି।
1: ନିହାତି ଆଗରୁ ଜଙ୍ଗଲରେ ଏତେ ମାତ୍ରାରେ ଦେଖାଯାଉନଥିଲେ, ଏବେ ଯେକୌଣସି ମନ୍ଦିର ଏରିଆକୁ ଗଲେ ସାନ ଘାଗରା ହଉ ବଡ ଘାଗରା ହଉ ଦେଖିବାକୁ ମିଳୁଛି। ତେବେ ବନ୍ୟ ଜନ୍ତୁମାନଙ୍କର ସୁରକ୍ଷା ପାଇଁ ଫରେଷ୍ଟ ଅଫିସର କିଛି ରେସ୍ପନ୍ସିବିଲିଟି ରହୁଛି କି ସେମାନଙ୍କ କେମିତି ତାର ଦାୟିତ୍ୱ ନିଅନ୍ତି?
0: ଆଜ୍ଞା, ବନ ବିଭାଗ ଜଙ୍ଗଲ ରକ୍ଷା କରିବା ସଙ୍ଗେ ସଙ୍ଗେ ବନ୍ୟଜନ୍ତୁଙ୍କର ସୁରକ୍ଷା କରିବା ଆମର କର୍ତ୍ତବ୍ୟ। ତେଣୁ ଆମମାନେ ପ୍ରତ୍ୟେକ ମୁହୂର୍ତ୍ତରେ ଜଙ୍ଗଲୀ ପଶୁମାନଙ୍କର ଗତିବିଧିକୁ ଅନୁସରଣ କରିଥାଉ, ବିଶେଷ କରି ହାତୀର, ଏବଂ ତାଙ୍କୁ କିପରି ସୁରକ୍ଷା ଦେବୁ ସେଥିପ୍ରତି ଯତ୍ନବାନ ହୋଇଥାଉ। ଆମେ ପ୍ରତ୍ୟେକ ଦିନ ସକାଳୁ ଆମର ଏଇ କାର୍ଯ୍ୟକ୍ରମ ପ୍ରସ୍ତୁତି ହୋଇଥାଏ। 2 ଜଣ ପିଲା ସେମାନେ ହାତୀକୁ ଟ୍ରାକିଂ କରିକି କୋଉ ଜାଗାରେ ହାତୀ ଅଛନ୍ତି ସେ ଖବର ଦିଅନ୍ତି, ଏବଂ ଆମର ଷ୍ଟାଫ ମାନେ ଅପରାହ୍ନ 3ଟା ବେଳୁ ଯାଇ ହାତୀର ଗତିବିଧିକୁ ଅନ୍ୱେଷଣ କରିଥାଉ, ଏବଂ ରାତି 10ଟା ପରେ ପୁଣି ଆଉ ଗୋଟେ ଟିମ୍ ଯାଇ ପୁନର୍ବାର ସେଇ ହାତୀର ଗତିବିଧି ଲକ୍ଷ୍ୟ କରୁ, ଏବଂ କୋଉଠି ହାତୀ ରହିଲେ, କୋଉଠି ଗଲେ, କୋଉ ଗାଁକୁ ଗଲେ, ଇତ୍ୟାଦି ଇତ୍ୟାଦି ଆମେ ଗତିବିଧିକୁ ଦେଖୁ, ଏବଂ ଲୋକମାନଙ୍କ ଦ୍ୱାରା କିପରି ଜୀବ ଆମର ହଉଛି ଜଙ୍ଗଲୀ ହାତୀମାନଙ୍କର କ୍ଷତି ନ ହଉ କିମ୍ବା ଲୋକମାନଙ୍କର ହାତୀ ଦ୍ୱାରା କୌଣସି କ୍ଷତି ନ ହଉ ସେଥିପ୍ରତି ଆମେ ସଦାସର୍ବଦା ଚେଷ୍ଟିତ ଥାଉ, ଏବଂ ସେମାନଙ୍କୁ ଆମେ ସୁରକ୍ଷା ଉଭୟଙ୍କୁ ଦେବା ପାଇଁ ଚେଷ୍ଟା କରିଥାଉ।
1: ନିହାତି ମ୍ୟାଡମ ଠିକ କଥା। ବନ ମହୋତ୍ସବ ସପ୍ତାହ ପାଳନ କରାହଉଛି ଯେତେବେଳେ, ତ ଲୋକମାନେ ବନ ବିଷୟରେ ଜାଣିବା ବି ଦରକାର। ଆମ କେନ୍ଦୁଝରରେ ଥିବା ବନ ଜଙ୍ଗଲରେ କଣ କଣ ଅଛି, କେତେ ମାତ୍ରାରେ ଜୀବଜନ୍ତୁ ଅଛନ୍ତି, ବା କୋଉ ଜଙ୍ଗଲରେ ଭଲ ଫଳ ବନ୍ୟ ଦ୍ରବ୍ୟ ମିଳିବ, ସେ ବିଷୟରେ ବି ସଚେତନ କରିବା ଆମମାନଙ୍କର ଦାୟିତ୍ୱ।
0: ଜଙ୍ଗଲ ତ ଆମର ପ୍ରାକୃତିକ ସମ୍ପଦ, ସମସ୍ତଙ୍କ ପାଇଁ ଏହା ଜରୁରୀ, କେବଳ ଯେ ଗ୍ରାମବାସୀଙ୍କ ପାଇଁ ଦରକାର, ଲୋକଙ୍କ ପାଇଁ ଦରକାର ତା ନୁହେଁ। ଆମେ ଏଇଠି ଜଙ୍ଗଲ ସୃଷ୍ଟି କଲେ ମଧ୍ୟ ଏହାର ପ୍ରଭାବ ଦିଗନ୍ତ ବିସ୍ତାରୀ ହୋଇଥାଏ, ଯୋଉଟା କି ଆମର ଆଗରୁ ଜାପାନ ଗଭର୍ଣ୍ଣମେଣ୍ଟ ମଧ୍ୟ ଏଥିପ୍ରତି ସଚେତନ ହେଇ ଆମ ଓଡ଼ିଶା ସରକାରଙ୍କ ପାଖରେ କିଛି ଆର୍ଥିକ ସାହାଯ୍ୟ କରିଥିଲେ, ଯଦ୍ୱାରା କି ଆମର ସୋସିଆଲ ଫରେଷ୍ଟ୍ରି ଚାଲିଥିଲା ଏବଂ ବିଭିନ୍ନ ପ୍ରକାର ବୃକ୍ଷରୋପଣ ହେଇଥିଲା। ଏଇ ବନ ମହୋତ୍ସବ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର କରିବା, ଏବଂ ଯୋଉ ଜାଗାରେ ଫାଙ୍କା ଅଛି ସେ ଜାଗାରେ ଆମେ ଗଛ ଲଗେଇବା, ଏବଂ ସେ ଗଛକୁ ଯତ୍ନ କରି ତାକୁ କିପରି ଆମେ ବଢ଼େଇବା ଏବଂ ତାର ସୁରକ୍ଷା ନେବା, ଆଉ ଲୋକମାନଙ୍କୁ ସଚେତନ କରି ସେ ଜଙ୍ଗଲକୁ କିପରି ସେମାନେ ନ ନଷ୍ଟ କରିବେ ସେଥିପାଇଁ ସଚେତନ କରିବା, ଆମର ଏହା ହେଉଛି ମୁଖ୍ୟ ଉଦ୍ଦେଶ୍ୟ। ଆଉ ଜଙ୍ଗଲର ଆମ ଜଙ୍ଗଲରେ ବିଭିନ୍ନ ପ୍ରକାରର ଜିନିଷ ଅଛି, ସବୁ ଜଙ୍ଗଲରେ, ଖାଲି ଆମ ଜଙ୍ଗଲରେ ନୁହଁ ସବୁ ଜଙ୍ଗଲରେ ଅଛି। ତେଣୁ ଲୋକ ବୁଝିପାରୁନାହାନ୍ତି, ବୃକ୍ଷ ଦିଏ ଫଳ, ବୃକ୍ଷ ଦିଏ ଜଳ, ବୃକ୍ଷ ରକ୍ଷା ଆମ ଜୀବନ, ଏକଥା ବୁଝୁନି ମଣିଷ ସମାଜ, ଏହାକୁ ମଣୁଛି ନ୍ୟୁନ, ତୁଚ୍ଛାଟାରେ ସିନା ଗର୍ବ କରୁଛି, ମିଛେ ଫୁଲାଉଛି ଛାତି, ଦଣ୍ଡେ ନିମେଷକ ପରାଣ ରହେ ନା, ଗଛକୁ ନ କଲେ ପ୍ରୀତି। ତେଣୁ ଏଇଟା ସେମାନେ ବୁଝିପାରୁନାହାନ୍ତି, ଗୋଟେ ମୁହୂର୍ତ୍ତ ଆମେ ବଞ୍ଚିପାରିବାନି, ଯାହା ପାଇଁ ତା ପ୍ରତି ଆମର କେତେ ସଚେତନତା ହେବା, କେତେ କର୍ତ୍ତବ୍ୟ ତା ପ୍ରତି ଆମେ ସମ୍ପାଦନ କରିବା, ଏ କଥାଟା ଏ ପର୍ଯ୍ୟନ୍ତ ଆମ ଗ୍ରାମବାସୀ ହଉ ସହରାଞ୍ଚଳବାସୀ ହଉ ବୁଝିପାରୁନାହାନ୍ତି। ତେଣୁ ସମସ୍ତଙ୍କୁ ମୁଁ ବିନମ୍ର ଅନୁରୋଧ କରିବି, ସମସ୍ତେ ନିଜ ଫାଙ୍କା ଜାଗାରେ ଗଛ ଲଗାନ୍ତୁ, ବିଭିନ୍ନ ସାଂଗଠନିକ ମାଧ୍ୟମରେ କରନ୍ତୁ, ଆମେ ତ ଆମର ଜଙ୍ଗଲ ଭିତରେ ଆମେ ଯେତିକି କରିବା କଥା କରୁଛୁ, ପୋଡୁ ଚାଷ ବନ୍ଦ କରନ୍ତୁ, ପୋଡୁ ଚାଷ କରି ବିଭିନ୍ନ ପ୍ରକାର ଗଛ ଯୋଉ ନଷ୍ଟ କରୁଛନ୍ତି ତା ଦ୍ଵାରା ମଧ୍ୟ ଜଙ୍ଗଲ ବେଶୀ କ୍ଷତି ହେବାର ସମ୍ଭାବନା ରହିଛି ଏବଂ ହଉଛି, ତାକୁ ବନ୍ଦ କରନ୍ତୁ, ଏବଂ ପ୍ରାଣୀ ଜଗତ ପ୍ରତି ସମସ୍ତେ ଯେମିତି ଭାବୁଛନ୍ତି ଯେ ଆମେ ସୁସ୍ଥରେ ବଞ୍ଚିବୁ, ସରଳ ଜୀବନ ଯାପନ କରିବୁ, ଠିକ ସେହିପରି ଆମର ହଉଛି ଉଦ୍ଭିଦ ଜଗତକୁ ଆମେ ବଞ୍ଚେଇଲେ ପ୍ରାଣୀ ଜଗତ ଆମର ସୁସ୍ଥରେ ରହିପାରିବ। ତେଣୁ ତାହା ପ୍ରତି ଯଦି ଆମେ ଦୃଢ ଭାବରେ, ଆମେ ତ ଯାହା ଯେତିକି କାର୍ଯ୍ୟାନୁଷ୍ଠାନ ନେବା କଥା ଡିପାର୍ଟମେଣ୍ଟ ନେଉଛୁ, କିନ୍ତୁ କାର୍ଯ୍ୟାନୁଷ୍ଠାନଟା ବଡ କଥା ନୁହେଁ, ସଚେତନତାଟା ବଡ କଥା।
1: ନିହାତି ମ୍ୟାଡମ ଖାଲି ଯେ ଗଛ ଲଗେଇ ଦେଲେ ହବନି, ତାକୁ ପୁଣି ସଫିସେଣ୍ଟ ପାଣି ଦେଇ ଭଲ କି ଯତ୍ନ ନେଇ ବଡ କରିବା ନିହାତି ଜରୁରୀ। ଏବେ
0: ଆଜ୍ଞା
1: ରାସ୍ତା ଚଉଡ଼ା କରିବା ପାଇଁ ବହୁତ ଜଙ୍ଗଲ କ୍ଷୟ ହେଇଯାଇଛି, ରାସ୍ତାଘାଟରୁ ସବୁ ବଡ ବଡ ଗଛ ସବୁ କଟା ହେଇଯାଇଛି, ଯାହାଫଳରେ କି ଏବେ କେନ୍ଦୁଝରର ତାପମାତ୍ରା ମଧ୍ୟ ବହୁତ ବଢି ଯାଇଛି। ଆଗରୁ ଏତେ ଗରମ ହଉନଥିଲା, ସେ ଜିନିଷ ଲୋକ ବୁଝିବା ଦରକାର କି ଆଗକୁ ଥିବା ଆହୁରି ଜଙ୍ଗଲକୁ ଯଦି ଆମେ କ୍ଷୟ କରିବା ତାର ପରିଣାମ ଆମକୁ ହିଁ ଭୋଗିବାକୁ ପଡିବ। ତେବେ ସଚେତନ ରହିବା ତ ନିହାତି ଜରୁରୀ, ଲୋକମାନେ ସଚେତନ ହେବାକୁ ଆହୁରି ସମୟ ଲାଗିବ ମଧ୍ୟ ଆପଣ କହିଲେ। ଆମ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ଆପଣ କଣ ସନ୍ଦେଶ ଦେବାକୁ ଚାହିଁବେ ବନ ମହୋତ୍ସବ ସପ୍ତାହ ପାଳନ ଉପରେ?
0: ବନ ମହୋତ୍ସବ ସପ୍ତାହ ପାଳନ ଉଦ୍ଦେଶ୍ୟରେ ମୁଁ ସମସ୍ତ କେଉଁଝରବାସୀ ତଥା ଓଡ଼ିଶାରେ ଯିଏ ବି ଏ କାର୍ଯ୍ୟକ୍ରମ ଶୁଣୁଛନ୍ତି ସମସ୍ତଙ୍କୁ ମୁଁ ଏଇ ବାର୍ତ୍ତା ଦେବି, ସମସ୍ତେ ଗଛକୁ ଭଲ ପାଆନ୍ତୁ, ସମସ୍ତେ ଗଛ ଲଗାନ୍ତୁ, ତାକୁ ଯତ୍ନ କରନ୍ତୁ ଏବଂ ଆମ ରାଜ୍ୟକୁ ଦେଶକୁ ବିଶୁଦ୍ଧ ଜଳବାୟୁ ପ୍ରଦାନ କରିବାରେ ସାହାଯ୍ୟ କରନ୍ତୁ, ଆର୍ଥିକ ଉନ୍ନତି କରିବାରେ ସାହାଯ୍ୟ କରନ୍ତୁ ଏବଂ ନିଜେ ସୁଖରେ ଶାନ୍ତିରେ ରହିବା ସଙ୍ଗେ ସଙ୍ଗେ ଆମ ପରିବେଶକୁ ମଧ୍ୟ ସୁସ୍ଥ ରଖିବା ସମସ୍ତଙ୍କର ଆମର ଦାୟିତ୍ୱ ଏବଂ କର୍ତ୍ତବ୍ୟ, ଏଣୁ ସମସ୍ତେ ଏଥିପ୍ରତି ଯତ୍ନବାନ ହେବା ଦରକାର।
1: ନିହାତି ମ୍ୟାଡମ୍, ବହୁତ ବହୁତ ଧନ୍ୟବାଦ ଆମ କାର୍ଯ୍ୟକ୍ରମ ତରଫରୁ, ରହୁଛୁ, ନମସ୍କାର।
0: ନମସ୍କାର।
2: ଶୁଣିଲେ ତ ଭଉଣୀ ଆଲୋଚନାଟି? ଆଶା କରିବୁ ଜଙ୍ଗଲର ସୁରକ୍ଷାର ଦାୟିତ୍ୱ ମଧ୍ୟ ଆମମାନଙ୍କୁ ନେବାକୁ ହିଁ ପଡ଼ିବ।

ଭଉଣୀ, ଏଇଠି ଆସନ୍ତୁ ଶୁଣିବା ଏକ ଘୋଷଣା। ଦେଶର ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଉଛି। 2026 ମସିହା ଜୁଲାଇ 31 ତାରିଖ ସୁଦ୍ଧା ଆବେଦନକାରୀଙ୍କ ବୟସ 18 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ସାହସିକତା, ସାମାଜିକ କାର୍ଯ୍ୟ, ପରିବେଶ ସୁରକ୍ଷା, କ୍ରୀଡ଼ା, କଳା ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଗ୍ରହୀ ବ୍ୟକ୍ତିବିଶେଷ ଏଥିପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ http://awards.government.in ରେ ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ ବାଲ୍ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ 2026 ମସିହା ଜୁଲାଇ 31 ତାରିଖ। ଘୋଷଣାଟି ଏତିକିରେ ଶେଷ ହେଲା।

ଆବଶ୍ୟକତା ରହିଛି, କିନ୍ତୁ ଏମିତି ଅନେକ ପରିବାର ଅଛନ୍ତି ଯେଉଁମାନଙ୍କ ପାଖରେ ରହିବା ପାଇଁ ବାସଟିଏ ନାହିଁ। ସେହିସବୁ ଲୋକମାନଙ୍କୁ ଘରଟିଏ ଯୋଗାଇବା ପାଇଁ କେନ୍ଦ୍ର ସରକାର ପ୍ରଣୟନ କରିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। କେନ୍ଦ୍ର ସରକାରଙ୍କର ଏହି ଯୋଜନାଟି ଆମ ସମସ୍ତଙ୍କ ପାଇଁ ଏକ ଲାଭଦାୟକ ଯୋଜନା। ଯଦି ଭଉଣୀ ଆପଣଙ୍କର ନିଜର ଘର ନାହିଁ ଏବଂ ଘରଟିଏ କରିବା ପାଇଁ ଚାହୁଁଛନ୍ତି, ତେବେ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉଛି ଆପଣଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ସୁଯୋଗ। ପ୍ରଥମେ ଏହି ଯୋଜନାଟି କେବଳ ଆର୍ଥିକ ଅନଗ୍ରସରମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, କିନ୍ତୁ ଏବେ ଏହାର ଋଣର ମାତ୍ରାକୁ ବୃଦ୍ଧି କରାଯାଇ ଏଥିରେ ଉଭୟ ଆର୍ଥିକ ଅନଗ୍ରସର ଏବଂ ମଧ୍ୟବିତ୍ତ ପରିବାରମାନଙ୍କୁ ସାମିଲ କରାଯାଇଛି। ପ୍ରଥମେ ଏହି ଯୋଜନାରେ 3-6 ଲକ୍ଷ ପର୍ଯ୍ୟନ୍ତ ଦିଆଯାଉଥିଲା, କିନ୍ତୁ ଏବେ ଏହାକୁ 18 ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ଏହି ଯୋଜନାରେ ସାମିଲ ହେଲେ ଆପଣଙ୍କୁ କେତେ ସବସିଡି ମିଳିବ? ଭଉଣୀ, ଆପଣ ଯଦି ଏହି ଯୋଜନାରେ ସାମିଲ ହେବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଆପଣଙ୍କ ଆୟ ଦେଖାଇବାକୁ ହୋଇଥାଏ। ଯଦି ଆପଣଙ୍କ ଆୟ ବାର୍ଷିକ 3-6 ଲକ୍ଷ, ତେବେ ଆପଣ ଅଧିକ ସବସିଡି ପାଇପାରିବେ। ଯଦି ଆପଣଙ୍କ ଆୟ ବାର୍ଷିକ 12-18 ଲକ୍ଷ ହୋଇଥିବ, ତେବେ ଆପଣଙ୍କୁ କମ୍ ସବସିଡି ମିଳିବ। ତେଣୁ ଆପଣ ଯଦି ନିଜର ଘରଟିଏ ଚାହୁଁଛନ୍ତି, ଖୁବ୍ ଶୀଘ୍ର ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୁଅନ୍ତୁ।

ଏଇଠି ଶେଷ ହେଲା ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ସବିତା ପଟ୍ଟନାୟକ। ଆକାଶବାଣୀ କେନ୍ଦୁଝର।

0: ଗତକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍ଘାଟନ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ କର୍ମଶାଳା। ଜାମ୍ମୁ କାଶ୍ମୀରର ପହଲଗାମ ଓ ବାଲତାଲ ମାର୍ଗରୁ ଆରମ୍ଭ ହେଲା ଶ୍ରୀ ଅମରନାଥ ଯାତ୍ରା। ପାକିସ୍ତାନରେ ସଡ଼କ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ରେ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16ରେ ପହଞ୍ଚିଲା ସ୍ୱିଜରଲ୍ୟାଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯିବେ। ରାଜସ୍ଥାନ ଗସ୍ତରେ ଯାଇ ଶ୍ରୀ ମୋଦି ଯୋଧପୁର ବିମାନ ବନ୍ଦରର ନୂଆ ଟର୍ମିନାଲ କୋଠାର ଉଦ୍ଘାଟନ କରିବେ। 480 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ନୂଆ ଟର୍ମିନାଲ କୋଠା ବାର୍ଷିକ 20 ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇଦେବ। ଶ୍ରୀ ମୋଦି ଯୋଧପୁରଠାରେ ମଧ୍ୟ ପରିବର୍ତ୍ତିତ ଉଡ଼ାନ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନାରେ ବିମାନ ଉଡ଼ାଣ ଆଧାରିତ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ଗସ୍ତକାଳରେ ଶ୍ରୀ ମୋଦି 1,06,000 କୋଟି ଟଙ୍କାରୁ ଅଧିକ ବିଭିନ୍ନ ବିକାଶମୂଳକ ଯୋଜନାର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହିସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ରେଳ, ସଡ଼କ, ଶକ୍ତି ଏବଂ ସହରାଞ୍ଚଳ ପରିବହନ ଆଦି କ୍ଷେତ୍ର ରହିଛି। ଶ୍ରୀ ମୋଦି ପଚପଦରାଠାରେ ପ୍ରଥମ ଗ୍ରୀନ୍ ଫିଲ୍ଡ ରିଫାଇନାରୀ ତଥା ପେଟ୍ରୋକେମିକାଲ କମ୍ପ୍ଲେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଜୟପୁର ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ଶିଳାନ୍ୟାସ କରିବେ। ଏଥିଲାଗି 13,000 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଗୁଜରାଟ ଗସ୍ତ କରି ସେମିକଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିବେ। 7,500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଭାରତର ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ 16 ଭାରତ ଜାପାନ ଶିଖର ସମ୍ମିଳନୀରେ ଯୋଗଦେବା ପରେ ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଭୟ ଦେଶ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିବା କହିଛି। ଜାପାନ ଗଣମାଧ୍ୟମ ପକ୍ଷରୁ ଏହି ସମ୍ମିଳନୀକୁ ଅତ୍ୟନ୍ତ ସଫଳ ବୋଲି ବର୍ଣ୍ଣନା କରାଯିବା ସହ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇବ ବୋଲି କୁହାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣକୁ ଦୃଷ୍ଟିରେ ରଖି ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ 16 ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। କୋଲକାତାର ନ୍ୟୁ ଟାଉନ୍ ସମ୍ମିଳନୀ କେନ୍ଦ୍ରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ପଶ୍ଚିମବଙ୍ଗ ବିଧାନସଭାର ନବନିର୍ବାଚିତ ସଦସ୍ୟମାନଙ୍କ ଲାଗି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ଶ୍ରୀ ବିର୍ଲାଙ୍କୁ ଗାର୍ଡ଼ ଅଫ୍ ଅନର୍ ଦିଆଯାଇଥିଲା। ଏହି ଦୁଇଦିନିଆ ପ୍ରଶିକ୍ଷଣ ଶିବିରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ରୀତାବ୍ରତ ବାନାର୍ଜୀ, ବାଚସ୍ପତି ରଥୀନ୍ଦ୍ର ବୋଷ, ଅନ୍ୟ ରାଜ୍ୟ ବିଧାନସଭାର ବାଚସ୍ପତିଗଣ ଯୋଗ ଦେଇଛନ୍ତି। ପ୍ରଶିକ୍ଷଣ ଶିବିରକୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, 1947 ପଶ୍ଚିମବଙ୍ଗକୁ ଭାରତର ମିଶ୍ରଣ କ୍ଷେତ୍ରରେ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଅବଦାନ ଅତୁଳନୀୟ ଥିଲା। ସେ କହିଛନ୍ତି, ପୂର୍ବ ସରକାର ଅମଳରେ ପଶ୍ଚିମବଙ୍ଗରେ ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଥିଲା, ତେବେ ବେଙ୍ଗଲ ଲୋକମାନେ ବାଲାଟ ଜରିଆରେ ପରିବର୍ତ୍ତନ ଆଣିଛନ୍ତି ବୋଲି ସେ କହିଛନ୍ତି। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଅନେକଗୁଡ଼ିଏ ଅଧିବେଶନ ରହିଛି, ଯେଉଁଥିରେ ବିଧାୟକମାନେ ଯେଭଳି ପ୍ରଭାବଶାଳୀ ଜନନେତା ହୋଇପାରିବେ ଓ ଲୋକମାନଙ୍କ ପ୍ରତି ଉତ୍ତରଦାୟୀ ରହିପାରିବେ ସେ ନେଇ ପ୍ରଶିକ୍ଷଣ ଦିଆଯିବ। ଏଥିରେ ଉଦ୍ବୋଧନ ଦେଇ ବାଚସ୍ପତି ଶ୍ରୀ ବିର୍ଲା କହିଛନ୍ତି,
1: ରାଜ୍ୟ ବିଧାନସଭା ରାଜ୍ୟ କି ଜନତା କେ କଲ୍ୟାଣ କେ ଲିଏ ନୀତିଆ କାନୁନ ବନାନେ କେ ସାଥ ଉନକେ ସମାଧାନ ଉନକେ ବେହତର ଜୀବନ କେ ଲିଏ ବି କାମ କରତି ହେ। ଇସଲିଏ ଆପ ଜିତନି ବିଧାନସଭା କେ ଅନ୍ଦର ତର୍କପୂର୍ଣ୍ଣ ତରିକେ ସେ ତଥ୍ୟୋଁ କେ ଆଧାର ପର ଅଚ୍ଛି ଚର୍ଚ୍ଚା ସମ୍ବାଦ କରେଙ୍ଗେ ଉତନା ହିଁ ଆପ ଅଚ୍ଛା ନେତୃତ୍ୱ ଦେ ପାଏଙ୍ଗେ ଔର ଯେ ବିଧାନସଭା କେ ଇସ ନେତୃତ୍ୱ ସେ ହିଁ ରାଜ୍ୟ କା ନେତୃତ୍ୱ ନିକଲତା ହେ ଦେଶ କା ନେତୃତ୍ୱ ନିକଲତା।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାର୍ଷିକ ଶ୍ରୀ ଅମରନାଥ ଯାତ୍ରା ଆଜି ସକାଳୁ ଜାମ୍ମୁ କାଶ୍ମୀରର ପହଲଗାମ ଏବଂ ବାଲତାଲ ମାର୍ଗରୁ ଆରମ୍ଭ ହୋଇଛି।

0: 57 ଦିନ ଧରି ଚାଲିବାକୁ ଥିବା ପବିତ୍ର ଅମରନାଥ ଗୁମ୍ଫା ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଯାତ୍ରା କରିବାର ସମ୍ଭାବନା ରହିଛି। 3,888 ମିଟର ଉଚ୍ଚରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବେ ବରଫରେ ଶିବଲିଙ୍ଗ ସୃଷ୍ଟି ହୋଇଥାଏ। ଆସନ୍ତା ମାସ 28 ତାରିଖ ରକ୍ଷାବନ୍ଧନ ପର୍ବରେ ଏହି ଯାତ୍ରା ଶେଷ ହେବ। ପ୍ରଥମ ବ୍ୟାଚ୍ରେ ଆଜି ସକାଳୁ ନୁନ୍ୱାନ୍ ଏବଂ ବାଲତାଲ ଶିବିରରୁ ଶ୍ରଦ୍ଧାଳୁମାନେ ଯାତ୍ରା ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଏହି ଯାତ୍ରା କାଳରେ ଅନନ୍ତନାଗ ଜିଲ୍ଲାର ନୁନ୍ୱାନ୍ରୁ ପହଲଗାମ୍ ପର୍ଯ୍ୟନ୍ତ 48 କିଲୋମିଟର ରାସ୍ତା ରହିଥିବା ବେଳେ ଗନ୍ଦେରବଲ ଜିଲ୍ଲାରେ 14 କିଲୋମିଟର ମାର୍ଗ ରହିଛି। ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସୁବିଧା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ମେଡିକାଲ କ୍ୟାମ୍ପ, ବିଶ୍ରାମସ୍ଥଳୀ, ଖାଦ୍ୟପାନୀୟ ବ୍ୟବସ୍ଥା ବ୍ୟତୀତ ପାଣିପାଗ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଉଛି। ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଇତିମଧ୍ୟରେ ଆଜି ସକାଳେ ଦ୍ୱିତୀୟ ବ୍ୟାଚ୍ ଶ୍ରଦ୍ଧାଳୁ ଯାତ୍ରା ଆରମ୍ଭ କରିଛନ୍ତି। ପବିତ୍ର ଅମରନାଥ ଯାତ୍ରା ଉପଲକ୍ଷେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଅମରନାଥ ଯାତ୍ରା ହେଉଛି ଏକ ପୁରାତନ ଯାତ୍ରା ଯାହା ଦେଶର ଧାର୍ମିକ ଐତିହ୍ୟ ଓ ପାରମ୍ପରିକ ବିଶ୍ୱାସ ଏବଂ ପ୍ରତିଫଳନ ଅଟେ। ଉପରାଷ୍ଟ୍ରପତି ଏହି ଯାତ୍ରାରେ ସାମିଲ ହୋଇଥିବା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷିତ ଯାତ୍ରା କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇ ଏକ ପତ୍ର ମାଧ୍ୟମରେ କହିଛନ୍ତି, ଏହି ଯାତ୍ରା ଦେଶର ଧାର୍ମିକ ପରମ୍ପରା ଓ ସାଂସ୍କୃତିକ ଏକତାକୁ ଦର୍ଶାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅମରନାଥ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇ ଏହା ସନାତନ ସଂସ୍କୃତି ପ୍ରତି ସମର୍ପଣ ଭାବ ବୋଲି କହିଛନ୍ତି। ସେ କହିଛନ୍ତି, ସମ୍ପୂର୍ଣ୍ଣ ମାର୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆଜି ନୂଆଦିଲ୍ଲୀରେ ମାଇ ଭାରତର ଏକ ଶିଳ୍ପ ସଂଘ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଆସୋଚାମ, ଫିକି, ସିଆଇଆଇ ସମେତ ପ୍ରମୁଖ ଶିଳ୍ପ ସଂଗଠନ ଅଂଶଗ୍ରହଣ କରିଥିଲେ। ସମ୍ମିଳନୀରେ ଯୁବ ବିକାଶ ଲାଗି ଭବିଷ୍ୟତର ସହଯୋଗ ନିମନ୍ତେ ଶିଳ୍ପ ନେତୃତ୍ୱାଧୀନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି, 2047 ସୁଦ୍ଧା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଦେଶର ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ୍ସେ କହିଛନ୍ତି, ସରକାରଙ୍କ ଲକ୍ଷ୍ୟ ହେଉଛି ଶିଳ୍ପସଂଘଗୁଡ଼ିକୁ ମାଇ ଭାରତ ପ୍ଲାଟଫର୍ମ ସହିତ ସମନ୍ୱୟ କରି ଦକ୍ଷତା ଓ ଅଭିଜ୍ଞତା ବୃଦ୍ଧି କରିବା।
1: इंडस्ट्रियल एसोसिएशन के साथ माय भारत पोर्टल के और यूथ मिनिस्ट्री के बारे में यहाँ पे मीटिंग आज हमने आयोजित की है। माय भारत प्लेटफॉर्म के साथ कैसे अलाइन कर पाए कि जिसके माध्यम से और विजिबिलिटी हमारी बढ़े और ज्यादा से ज्यादा हम डिस्ट्रिक्ट तक, विलेजेस तक ये सभी प्रोग्राम इनको लेके जाए कि जिसका ज्यादा से ज्यादा फायदा हमारे देश के युवाओं को होगा और एक अच्छा आउटपुट उसके माध्यम से हमें मिलेगा और नेशन बिल्डिंग।
0: ପାକିସ୍ତାନର ସେରାନୀ ଝୋବ୍ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ବଲୁଚିସ୍ତାନ ନିକଟରେ ଘଟିଥିବା କୁହାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଅନୁଯାୟୀ ଏକ ଯାତ୍ରୀବାହୀ ବସ୍ ଖାତ ମଧ୍ୟକୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟଦ୍ ଅଲ୍ଲୀ ଖାମନେଇଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ପୁଅ ତଥା ବର୍ତ୍ତମାନର ସର୍ବୋଚ୍ଚ ନେତା ମୁଜତବା ଖାମନେଇ ଯୋଗଦେବେ ନାହିଁ। ସୁରକ୍ଷା ଦୃଷ୍ଟିରୁ ସେ ଅନ୍ତିମ ସଂସ୍କାରରେ ଯୋଗ ଦେଉନଥିବା କୁହାଯାଇଛି। ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16ରେ ପହଞ୍ଚିଛି। ଆସନ୍ତା ମଙ୍ଗଳବାର କ୍ୱାର୍ଟର ଫାଇନାଲ୍ ଲାଗି ହେବାକୁ ଥିବା ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆ କିମ୍ବା ଘାନା ବିପକ୍ଷରେ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି। ପୂର୍ବରୁ ବେଲ୍ଜିୟମ୍, ଆମେରିକା, ଇଂଲଣ୍ଡ ରାଉଣ୍ଡ 16ରେ ପହଞ୍ଚିସାରିଛନ୍ତି। ଆସନ୍ତା ସୋମବାର ଦିନ ଇଂଲଣ୍ଡ ଏବଂ ମେକ୍ସିକୋ ଓ ମଙ୍ଗଳବାର ଦିନ ଆମେରିକା ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍ଘାଟନ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ କର୍ମଶାଳା। ଜାମ୍ମୁ କାଶ୍ମୀରର ପହଲଗାମ୍ ଓ ବାଲତାଲ ମାର୍ଗରୁ ଆରମ୍ଭ ହେଲା ଶ୍ରୀ ଅମରନାଥ ଯାତ୍ରା। ପାକିସ୍ତାନରେ ସଡ଼କ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ରେ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16ରେ ପହଞ୍ଚିଲା ସ୍ୱିଜରଲ୍ୟାଣ୍ଡ।
2: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi describes Amarnath Yatra as eternal chapter in spiritual tradition and cultural unity of the country. Extends greetings to devotees. Finance Minister Nirmala Sitharaman invites French investors to partner with India's journey towards Vikasit Bharat 2047, calls for strengthening India-France strategic partnership.

0: ତାଙ୍କପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଗତ ଦେଢ଼ ବର୍ଷ ମଧ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ। ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ପୁରୀ ରଥଯାତ୍ରା ପରିଚାଳନା ଓ ପ୍ରସ୍ତୁତି ନେଇ ଆସନ୍ତା ସୋମବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଅତି ପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ରାଜ୍ୟ ସରକାର ଏକ ସଶକ୍ତ, ସମୃଦ୍ଧ ଓ ବୈଭବଶାଳୀ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରଠାରେ ଜାପାନର ବ୍ୟବସାୟୀ ପ୍ରତିନିଧିଙ୍କ ସହିତ ଏକ ଆଲୋଚନା ଅଧିବେଶନରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଏହି ସମୟ ମଧ୍ୟରେ ସରକାର 10 ଲକ୍ଷ କୋଟି ଟଙ୍କାର ନୂତନ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶାରୁ ଆରମ୍ଭ ହୋଇଥିବା ଶିଳ୍ପ ବିପ୍ଳବର ଏହି ଯାତ୍ରା ଆଗାମୀ ଦିନରେ ଜାରି ରହିବ। ଏହି ପ୍ରୟାସ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଓ ରୋଜଗାରର ନୂତନ ସୁଯୋଗ ପ୍ରଦାନ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜି ଓଡ଼ିଶାର 30 ଜିଲ୍ଲା ମଧ୍ୟରୁ 29 ଜିଲ୍ଲାରେ କିଛି ନା କିଛି ନୂତନ ଶିଳ୍ପ ଆମେ ତାକୁ ଆଜି କରିବା ପାଇଁ ଯାଉଛୁ। ଆଗାମୀ ଦିନରେ ଯେଉଁ ଆଉ ଗୋଟିଏ ଜିଲ୍ଲା ରହିଲା ସେଥିରେ ମଧ୍ୟ ନିଶ୍ଚିତ ଭାବରେ ଶିଳ୍ପ ପ୍ରତିଷ୍ଠା କରାଯିବ। ଆମର ଲକ୍ଷ୍ୟ ହେଉଛି ଶିଳ୍ପ ବିକାଶର ଧାରା ଓଡ଼ିଶା ସାରା।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହିତ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ପ୍ରାୟ 7,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପତଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ରହି ରାଜ୍ୟରେ ଦୀର୍ଘକାଳୀନ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ରଣନୈତିକ ସହଯୋଗ ଉପରେ ଆଲୋଚନା କରିଥିଲେ। ଗତକାଲି ଓଡ଼ିଶା ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଆଇଏସ୍ସି ଗ୍ରୁପ୍ ମଧ୍ୟରେ ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତ ଶେଷ କରି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଓଡ଼ିଶାର ପ୍ରଗତି, ସାଂଗଠନିକ ସୁଦୃଢ଼ ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିବା ଶ୍ରୀ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ସୋମବାର ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ନେଇ ସମୀକ୍ଷା କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ବୈଠକରେ ରଥଯାତ୍ରାର ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବା, ଶାନ୍ତି ଶୃଙ୍ଖଳା ରକ୍ଷା, ଭିଡ଼ ନିୟନ୍ତ୍ରଣ, ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡ

0: ବିଭିନ୍ନ ଭାଗରେ ବଣ୍ଟାଯାଇ ପ୍ରତ୍ୟେକ ଅଂଶରେ ଜଣେ ଓଏଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯିବ। ସମ୍ପୂର୍ଣ୍ଣ ଶୃଙ୍ଖଳା ସହିତ ରଥଯାତ୍ରାର ଆୟୋଜନ ସରକାରଙ୍କ ପ୍ରାଥମିକତା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
1: ଯେଉଁମାନେ ଆସିବେ ତାଙ୍କର ସ୍ୱାସ୍ଥ୍ୟ ଦୃଷ୍ଟିରୁ ହେଉ, ସୁରକ୍ଷା ଦୃଷ୍ଟିରୁ ହେଉ, ପୁରାପୁରି ଶ୍ରୀଗୁଣ୍ଡିଚା ଦିନଠୁ ଆରମ୍ଭ କରିକି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସେଥିରେ ସୁନାବେଶ, ବାହୁଡ଼ା ଏବଂ ସେ ଟପମଣ୍ଡପରେ ଦର୍ଶନ, ସବୁ କଥାକୁ ସୁରୁଖୁରୁରେ କେମିତି ଶୃଙ୍ଖଳିତ ଭାବରେ ହେବ ସେ କଥାକୁ ଆଖି ଆଗରେ ରଖିକି ତାକୁ ବିଭିନ୍ନ ଅଂଶରେ ବଣ୍ଟା ହୋଇଛି ଏବଂ ପ୍ରତି ଅଂଶ ପାଇଁ ଜଣେ ଜଣେ ସରକାରୀ ଅଧିକାରୀ ତାର ଦାୟିତ୍ୱରେ ରହିବେ ସେଭଳିଆ ଏକ ବ୍ୟବସ୍ଥା କରାହୋଇଛି।
0: ଆଗାମୀ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ଗମନାଗମନକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିର୍ଦ୍ଦେଶରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ମାଟିଆପଡ଼ା ଗସ୍ତ କରି ଆରଓବି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରଥଯାତ୍ରା ପୂର୍ବରୁ ଆରଓବି ସର୍ଭିସ୍ ରୋଡ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଯାତାୟତ ଉପଯୋଗୀ କରିବା ଏବଂ ନିର୍ମାଣ ସାମଗ୍ରୀ ଓ ଆବର୍ଜନା ହଟାଇ ଏହାକୁ ସ୍ୱଚ୍ଛ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ଶ୍ରୀ ସିଂ ବରିଷ୍ଠ ଅଧିକାରୀ ଓ ନିର୍ମାଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀ ବିଗ୍ରହମାନେ ସ୍ନାନ କରି ଅସୁସ୍ଥ ହେବା ପରେ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି। ଅଣବସରର ଆଜି ପଞ୍ଚମ ଦିନରେ ଶ୍ରୀଜୀଉମାନଙ୍କର ଚନ୍ଦନ ଓ କରାଳ ଖୋଲାଯାଇ ଶ୍ରୀଅଙ୍ଗ ଫିଟାଯିବ। ଆସନ୍ତାକାଲିଠାରୁ ଠାକୁରମାନଙ୍କୁ ଫୁଲୁରି ତେଲ ଲାଗି ସହ ଓଷୁ ଲାଗି ନୀତି ଆରମ୍ଭ ହେବ। ଶ୍ରୀଜୀଉଙ୍କ ଅଣସର ସମୟରେ ବ୍ରହ୍ମଗିରିରେ ଶ୍ରଦ୍ଧାଳୁମାନେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗମୁକ୍ତ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଏକ ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି। 2008 ଜୁଲାଇ ମାସ 3 ଏକ ପରିବେଶ ସଂଗଠନ ସ୍ପେନ୍ର ବାର୍ସିଲୋନାରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରିଥିଲା। ଏକ ରିପୋର୍ଟ ଅନୁସାରେ ପ୍ରତିବର୍ଷ ପ୍ରାୟ 1-5 ଟ୍ରିଲିୟନ୍ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର କରାଯାଇ ଫିଙ୍ଗା ଯାଇଥାଏ, ଯାହା ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ବିଶ୍ୱକୁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତ କରିବାର ଆହ୍ୱାନ ନେଇ ଏହି ଦିବସ ପାଳନ କରାଯାଉଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିସିସ୍ଥିତ ବାଲାଜୀ ବିଦ୍ୟାପୀଠ ପରିସରରେ ଆୟୋଜିତ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ସମାବେଶକୁ ରାଜ୍ୟ ପରିବହନ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଉଦ୍ଘାଟନ କରିଛନ୍ତି। ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ। ଜିଲ୍ଲା ପ୍ରଶାସନ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ ସ୍ୱନିଯୁକ୍ତି, ଦକ୍ଷତା ବିକାଶ, ଉଦ୍ୟୋଗ ସ୍ଥାପନ ଏବଂ ବିଭିନ୍ନ ସରକାରୀ ରୋଜଗାରମୂଳକ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। କନ୍ଧମାଳ ଜିଲ୍ଲାରେ ଭିବିଜି ରାମଜୀ ଯୋଜନାର ଶୁଭାରମ୍ଭ ସହ ଜନସାଧାରଣଙ୍କ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଜନାର ଲକ୍ଷ୍ୟ, ବୈଶିଷ୍ଟ୍ୟ, କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଏବଂ ଗ୍ରାମୀଣ ରୋଜଗାର ଆଜୀବିକା ବିକାଶର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବୋଦାପ୍ରକାଶ ପଞ୍ଚାୟତଠାରେ ସଖୀ ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟତଃ ମହିଳା ଓ କନ୍ୟା ସନ୍ତାନଙ୍କ ପ୍ରତି ହେଉଥିବା ଲିଙ୍ଗଗତ ହିଂସା ଏବଂ ଏହାର ପ୍ରତିକାର, ଡାକ୍ତରୀ ସହାୟତା, ପୁଲିସ୍ ସହାୟତା, ଆଇନଗତ ପରାମର୍ଶ, ମନସ୍ତାତ୍ତ୍ୱିକ କାଉନ୍ସେଲିଂ ଏବଂ ଜରୁରୀକାଳୀନ ଆଶ୍ରୟସ୍ଥଳୀ ସମ୍ପର୍କରେ ଉପସ୍ଥିତ ସଦସ୍ୟମାନଙ୍କୁ ଅବଗତ କରାଯାଇଥିଲା। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଳିଗୁମା ଜଙ୍ଗଲରୁ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ଡିଭିଏ ପକ୍ଷରୁ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଆରମ୍ଭ ହୋଇଥିବା ତଲାସୀ ଅଭିଯାନ ବେଳେ ଏହି ସଫଳତା ମିଳିଛି। ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଆନ୍ଧ୍ର ଓଡ଼ିଶା ସୀମା ସ୍ପେଶାଲ ଜୋନାଲ କମିଟିର ମାଓବାଦୀମାନଙ୍କର ହୋଇଥିବା ସନ୍ଦେହ କରାଯାଉଛି। ସାଧାରଣ ଜନତା ଓ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ସମସ୍ତ ଅସ୍ତ୍ରଶସ୍ତ୍ରକୁ ଲୁଚାଇ ରଖାଯାଇଥିବା ପୁଲିସ ସନ୍ଦେହ କରୁଛି। ଗଞ୍ଜାମ ଜିଲ୍ଲା ସୋରଡ଼ାଠାରେ ବନ ବିଭାଗ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ରେଡ୍କ୍ରସ୍ ସୋସାଇଟି ପକ୍ଷରୁ ଚୁନିଦା ପିଏମ୍ଶ୍ରୀ କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚାରାରୋପଣ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ।

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆଗାମୀ 3 ଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ସମ୍ପୂର୍ଣ୍ଣ ସତର୍କ ପ୍ରସ୍ତୁତ ବୋଲି ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ସମସ୍ତ ଅଗ୍ନିଶମ କେନ୍ଦ୍ରକୁ 24 ଘଣ୍ଟା ସତର୍କ ରହିବାକୁ କୁହାଯାଇଛି। କଟକ, ବ୍ରହ୍ମପୁର ଓ ସମ୍ବଲପୁରରେ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ମୁତୟନ ହୋଇଛନ୍ତି। ରାଜ୍ୟରେ ଗତ 1.5 ବର୍ଷ ମଧ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ। ଜାପାନ ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ପୁରୀ ରଥଯାତ୍ରା ପରିଚାଳନା ଓ ପ୍ରସ୍ତୁତି ନେଇ ଆସନ୍ତା ସୋମବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଅତିପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: आप सुन रहे हैं विविध भारती।
1: सखियों के दिल की जुबान। हेलो सहेली।

0: କାର୍ଯ୍ୟକ୍ରମ ଇନ୍ଦ୍ରଧନୁ ଶ୍ରୋତାବନ୍ଧୁ ଆଜି ପାଇଁ ଏତିକିରେ ଶେଷ ହେଲା।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଅପରାହ୍ନ 5:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଛୋଟ ମୋର ଗାଁଟି।

0: ସତ୍ୟବ୍ରତ ମହାନ୍ତ ଗାଁ ଶିଳ୍ପଦା ଆଜ୍ଞା।
1: ଆଜ୍ଞା, ଏ ଯୋଉ ଶିଳିପଦା ଗାଁ ଆପଣଙ୍କର, ଏଇଟା କୋଉ ପଞ୍ଚାୟତ ଆଉ କୋଉ ବ୍ଲକର?
0: ଶିଳିପଦା ପଞ୍ଚାୟତ, ବ୍ଲକ ସାରପଡ଼ା।
1: ଶିଳିପଦା ପଞ୍ଚାୟତ?
0: ଆଜ୍ଞା।
1: ମାନେ ଏ ଗାଁ ହଉଛି ଗୋଟେ ପଞ୍ଚାୟତ?
0: ଆଜ୍ଞା।
1: କେତେ ବଡ ଗାଁ ଆଜ୍ଞା ଇଏ, କେତେ ଲୋକ ଏଠି ବସବାସ କରୁଛନ୍ତି?
0: ବଡ ଗାଁଟେ ଆଜ୍ଞା, ଏଠି 2500 କେତେ ଲୋକ ବସବାସ କରନ୍ତି ଆଜ୍ଞା।
1: 2500?
0: ଆଜ୍ଞା।
1: ଆଉ ଯଦି ଘର ସଂଖ୍ୟା ଆମେ ଦେଖିବା,
0: ଘର ସଂଖ୍ୟା ଅଛି 1700।
1: ବାପରେ, ବହୁତ ବଡ ଗାଁଟିଏ।
0: ଆଜ୍ଞା।
1: ତେବେ କେତୋଟି ସାହି ରହିଛି ଆଜ୍ଞା ଗାଁରେ?
0: ସାହି ଅଛି ଆଜ୍ଞା, 5ଟି ୱାର୍ଡ ଅଛି ଆଜ୍ଞା।
1: 5ଟା ୱାର୍ଡ?
0: ଆଜ୍ଞା।
1: ଆଉ ସାହି ଟିକେ କହିଲେ, କେତୋଟି ସାହି ରହିଛି?
0: 9ଟା ସାହି ଆଜ୍ଞା।
1: 9ଟା ସାହି? 9ଟା ସାହିକୁ ନେଇ ଏ ଗାଁ ଶିଳିପଦା?
0: ଆଜ୍ଞା।
1: ହଁ, ତେବେ ସେ ସାହି ଗୁଡିକର ନାଁ ମଧ୍ୟ ଥିବ?
0: ସାହି ଗୁଡା ଅଛି ଆଜ୍ଞା।
1: ହଁ, କଣ କଣ ସବୁ ସାହି ରହିଛି ନାଁ ଗୁଡାକ କହିବେ ଟିକେ ଆମକୁ, କାରଣ ଯୋଉମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଏ ଗାଁର କଥା ଶୁଣୁଛନ୍ତି, ସେମାନେ ବି ଜାଣିବେ ନା ଶିଳିପଦା ଗାଁରେ ଏସବୁ ସାହି ରହିଛି ବୋଲି।
0: ଜନପଦା ସାହି?
1: ଆଜ୍ଞା।
0: ପ୍ରଧାନ ସାହି?
1: ହଁ।
0: ପାତ୍ର ସାହି?
1: ହଁ।
0: ନାୟକ ସାହି?
1: ହୁଁ।
0: ଗୌଡ ସାହି?
1: ହୁଁ।
0: ଜୋଟିଆହୁଡ଼ି ସାହି?
1: ହୁଁ।
0: ଦିଗ୍ରିଆ ସାହି?
1: ହୁଁ।
0: ଦଳେଇପୋଷି?
1: ଆଜ୍ଞା।
0: ଚେମା ସାହି?
1: ହଁ।
0: ବଙ୍କା ସାହି?
1: ହଁ।
0: ଆଉ ଗୋଟେ ଆଜ୍ଞା ଚେମା ସାହି?
1: ଆଜ୍ଞା ଆଜ୍ଞା। ଏମିତି ଅନେକ ଗୁଡ଼ିଏ ସାହି ବା 9ଟି ସାହିକୁ ନେଇକି ଏ ଗାଁ ଶିଳିପଦା ଗଠିତ ହେଇଛି।
0: ଆଜ୍ଞା
1: ଆଜ୍ଞା ଆଜ୍ଞା। ତେବେ ଆଜ୍ଞା, କୋଉ କୋଉ ଜାତିର ବା କୋଉ କୋଉ ସମ୍ପ୍ରଦାୟର ଲୋକ ଟି ବସବାସ କରୁଛନ୍ତି?
0: ଆଜ୍ଞା, ପାତ୍ର?
1: ହଁ।
0: ମୁଣ୍ଡା?
1: ହୁଁ।
0: ଗୌଡ଼?
1: ହୁଁ।
0: ଏଇ ଏଇ ଦଳେଇ?
1: ଆଜ୍ଞା
0: ଆଜ୍ଞା।
1: ତେବେ କୋଉ ମାନେ ସର୍ବାଧିକ ଅଛନ୍ତି ବା କଣ ବେଶୀ ଅଛନ୍ତି ଏ ଗାଁରେ?
0: ସର୍ବାଧିକ ପ୍ରାୟ ସବୁ ମହାନ୍ତ, ପାତ୍ର, ନାୟକ ସମାନ ହେବେ ପ୍ରାୟ, କି ମହାନ୍ତ
1: ପାଖାପାଖି ସବୁ ଅଛନ୍ତି।
0: ଆଜ୍ଞା
1: ଆଜ୍ଞା ଆଜ୍ଞା। ଧନ

0: ତେବେ ଏଇ ଯୋଉ ଗାଁ ସିଲିପଦା ଆପଣଙ୍କର, ଏ ସିଲିପଦା ଗାଁର ଚାରିପାଖରେ ମାନେ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ କ'ଣ ସବୁ ରହିଛି?
1: ଆଜ୍ଞା ପୂର୍ବ ଦିଗରେ ଆମର ଅଛି NH,
0: NH ରହିଛି ଯୋଉଟା ଢେଙ୍କିକୋଟରୁ କରଞ୍ଜିଆ ଯାଇଛି।
1: ଆଜ୍ଞା ଆଜ୍ଞା।
0: ତାପରେ ପଶ୍ଚିମରେ,
1: ପଶ୍ଚିମରେ ଗ୍ରାମ ବଲାଣି ପୋଷି,
0: ଆଜ୍ଞା,
1: ଆଉ ନାଇଁ ପଶ୍ଚିମ ଉଦୟପୁର, ଗ୍ରାମ ଉଦୟପୁର,
0: ହଁ,
1: ଉତ୍ତରରେ ବଲାଣି ପୋଷି, ପଶ୍ଚିମରେ ବୈତରଣୀ,
0: ବୈତରଣୀ ନଦୀ ରହିଛି।
1: ଆଜ୍ଞା ଆଜ୍ଞା
0: ଆଜ୍ଞା ଆଜ୍ଞା। ଆଉ ଗାଁର ଚାଷ ଜମି କୋଉ ଦିଗରେ ରହିଛି?
1: ଚାଷ ଜମି ସବୁ ଦିଗରେ ଅଛି ଆଜ୍ଞା।
0: ଚାଷବାସ ହୁଏ ନା ଆଜ୍ଞା ଗାଁରେ?
1: ଆଜ୍ଞା।
0: କଣ ସବୁ ଚାଷ ହୁଏ?
1: ସବୁ ବର୍ଷା ଦିନରେ ଧାନ ବିଲରେ, ଆଉ ବାଡି ବଗିଚାରେ ହୁଏ ହରଡ଼ ଫରଡ଼, ଚିନାବାଦାମ, ମକା, ପନିପରିବା, କୋବି, ବାଇଗଣ ହୁଏ ଆଜ୍ଞା।
0: ଯୋଉ ଚାଷବାସ କରନ୍ତି ବୋଲି କହିଲେ ଗାଁରେ, ସବୁ ଲୋକ କଣ ଚାଷବାସ କରନ୍ତି?
1: ଆଜ୍ଞା।
0: ଆଚ୍ଛା, ତେବେ ଚାଷବାସ ପାଇଁ ଜଳସେଚନ ସୁବିଧା ନିଶ୍ଚିତ ଥିବ ତାହେଲେ?
1: ପାଣି ଲିଫ୍ଟ ଇରିଗେସନ ଅଛି ଆଜ୍ଞା।
0: ଆଜ୍ଞା, ଚାଲିଛି ଲିଫ୍ଟ ଇରିଗେସନ?
1: ଲିଫ୍ଟ ଇରିଗେସନ, ତାପରେ ମେଘା ପ୍ରୋଜେକ୍ଟ ଚାଲିଛି, ମେଘା କମ୍ପ୍ଲିଟ ହେଇନି ଆଜ୍ଞା, ଲିଫ୍ଟ ଇରିଗେସନ।
0: ମାନେ ପାଣିର ସୁବିଧା ଅଛି, ଯେହେତୁ ଆପଣଙ୍କ ଗୋଟିଏ ଦିଗରେ ପୁଣ୍ୟ ବୈତରଣୀ ବହି ଯାଉଛି, ତେଣୁ ଗାଁରେ ଚାଷବାସର ସୁବିଧା ଅଛି।
1: ଆଜ୍ଞା
0: ଆଜ୍ଞା ଆଜ୍ଞା। ତେବେ ଯୋଉ ଚାଷବାସ ହୁଏ, କେବଳ ନିଜେ ଚଳିବା ପାଇଁ ନା ବିକ୍ରି ବଟା ମଧ୍ୟ କରନ୍ତି ଲୋକମାନେ?
1: ବିକ୍ରି ବଟା ବି ହୁଏ
0: ଆଜ୍ଞା। ଯୋଉ ବିକ୍ରି ବଟା କରନ୍ତି ଆଜ୍ଞା ଲୋକମାନେ ଗାଁର, ସେମାନେ କୋଉ କୋଉ ଉଠି ବିକ୍ରି କରନ୍ତି, କୋଉ କୋଉ ହାଟ ଥିବ ପାଖରେ?
1: ଆମର ପାଖ ହାଟ ଉଦୟପୁର, ଉଦୟପୁର ଗାଁରେ ବହୁତ ପ୍ରବଳ ପରିବା ବିକ୍ରି ହୁଏ
0: ଆଜ୍ଞା ଆଜ୍ଞା।
1: ବେଗନାରେ ସାରପଡ଼ା,
0: ମାନେ ଯାହାର ଯୋଉଠି ସୁବିଧା ହେଲା ସେଠି ନେଇକି ସେ ବିକ୍ରି ବଟା କରନ୍ତି। ଚାଷବାସ ଛାଡିଦେଲେ ଗାଁ ଲୋକ ମଧ୍ୟ ଆହୁରି କିଛି କରୁଥିବେ, ଯେମିତିକି ସରକାରୀ ଚାକିରି କରିଥିବେ କିମ୍ବା କିଏ କାମ ଧନ୍ଦା କରୁଥିବେ?
1: ଚାକିରି କରୁଛନ୍ତି, ଆଉ ଗାଈ ଫାଇ ରଖିଛନ୍ତି, ଛେଳି ଫେଳି, ବାହାରକୁ ବି ଯାଉଛନ୍ତି କିଛି ସମୟ ଲୋକ।
0: ବାହାରକୁ ଯାଉଛନ୍ତି ମାନେ କଣ, ରାଜ୍ୟ ବାହାରକୁ?
1: ଆଜ୍ଞା ବହୁତ କମ ଆଜ୍ଞା।
0: କେତେ ଲୋକ ଯାଇଛନ୍ତି ତଥାପି? ବହୁତ କମ ହେଲେ ବି
1: 5-6 ଜଣ।
0: ଆଜ୍ଞା ଆଜ୍ଞା। ତ ସେମାନେ କୋଉଠି ଯାଇଛନ୍ତି ରାଜ୍ୟ ବାହାରକୁ କହିଲେ? କଣ, ବାଙ୍ଗାଲୋର ନା କୁଆଡେ?
1: ବାଙ୍ଗାଲୋର, ଡୁବରି।
0: ଆଜ୍ଞା, କାମ ଧନ୍ଦା ଅନୁସରଣ ଯାଇଛନ୍ତି। ଆଉ ଯୋଉ କହିଲେ ଆପଣଙ୍କର କିଛି ଲୋକ ଚାକିରି ବାକିରି ମଧ୍ୟ କରନ୍ତି, କେତେ ଲୋକ ଚାକିରି ବାକିରି କରିଛନ୍ତି?
1: ଚାକିରି ଆମ ପଞ୍ଚାୟତରେ ଶିଳ୍ପଦାରେ ଟିକେ କମ ଅଛି, କିନ୍ତୁ ବେଗନାରେ ବହୁତ ଅଛି ଆଜ୍ଞା।
0: ଆଜ୍ଞା ଆଜ୍ଞା ଆଜ୍ଞା। କିନ୍ତୁ ଶିଳ୍ପଦା ଗାଁରେ ଟିକେ କମ ଅଛନ୍ତି।
1: ଆଜ୍ଞା
0: ଆଜ୍ଞା। ତେବେ ଆପଣ ଯୋଉ କହିଲେ ଆପଣଙ୍କ ଗାଁରେ 9ଟି ସାହି ରହିଛି, ସେ ସାହି ଗୁଡିକ ସବୁ ଛାଡି ଛାଡି ଅଛି ନା ଲାଗି ଲାଗି ରହିଛି?
1: ଲାଗି ଲାଗି ଅଛି ଆଜ୍ଞା, ଗୋଟେ ଦଳିପୁର ସାହିଟା ଟିକେ ଛାଡିକି ଟିକେ ଅଛି।
0: ପୁରା ବଡ ଗାଁଟି ଆପଣଙ୍କର?
1: ଆଜ୍ଞା।
0: ଅନେକ ଜାତିର ଲୋକ ମଧ୍ୟ ଏଠି ବସବାସ କରୁଛନ୍ତି?
1: ଆଜ୍ଞା।
0: ତେବେ ଭାଇଚାରା କେମିତି ଅଛି ବା ଆପଣମାନଙ୍କ ଭିତରେ ସମ୍ପର୍କ କେମିତି ଅଛି?
1: ଭଲ ଆଜ୍ଞା,
0: କାରଣ ସୁଖ ବେଳେ ତ ସମସ୍ତେ ସାଥିରେ ଥାନ୍ତି, କିନ୍ତୁ ଯଦି କେବେ କାହାର ଦୁଃଖ ପଡିଲା ବା ବିପଦ ପଡିଲା, ସେତେବେଳେ ଗାଁ ଲୋକମାନେ ତାକୁ କେମିତି କଣ ସାହାଯ୍ୟ କରନ୍ତି?
1: ଆଜ୍ଞା ଆଜ୍ଞା,
0: ସାହାଯ୍ୟ କରନ୍ତି ନା?
1: କରନ୍ତି ଆଜ୍ଞା
0: ଆଜ୍ଞା ଆଜ୍ଞା।
1: ସର୍ବସାଧାରଣ ସମସ୍ତେ ସମାନ ଆଜ୍ଞା।
0: ଆଜ୍ଞା ଆଜ୍ଞା।

0: ରାସ୍ତା ବି ଯଦି ଜଣେ ଅଜଣା ବ୍ୟକ୍ତି ଯଦି
1: ଆଜ୍ଞା
0: ଚାହିଁବ ଆପଣଙ୍କ ଏଇ ଶିଲିପଦା ଗାଁକୁ ଆସିବା ପାଇଁ ଏବଂ ସେ କେନ୍ଦୁଝରରୁ ବାହାରୁଛି, କେମିତି କ'ଣ ସେ ପହଞ୍ଚିବ?
1: ଆମର ଆସିବ କେନ୍ଦେଇପୋଷି,
0: ଆଜ୍ଞା
1: ଚାନ୍ଦୁଆ ଗାଜଲା ଖୁଣ୍ଟାପଡ଼ା ଗୋଟେ ମିଳିବ, ସେଠି ଗୋଟେ ଛକ ହନୁମାନ ଛକ, ଆଜ୍ଞା
0: ଆଜ୍ଞା ହନୁମାନ ଛକ
1: ସିଧା କରଞ୍ଜିଆ ରୁଟ୍, ଉଦୟପୁର ରୁଟ୍ରେ, ଉଦୟପୁରରୁ ଆସିବ ପୂର୍ବକୁ 2 କିଲୋମିଟର।
0: କେତେ ବାଟ ହବ ଉଦୟପୁରରୁ ଆପଣଙ୍କ ଗାଁ ଶିଲିପଦା?
1: 5 କିଲୋମିଟର।
0: 5 କିଲୋମିଟର,
1: 2 କିଲୋମିଟର ଆଜ୍ଞା,
0: 2 କିଲୋମିଟର ମାତ୍ର। ଆଚ୍ଛା, ଆଉ ଯଦି ଆମେ କେନ୍ଦୁଝରରୁ ଦେଖିବା କେତେ ବାଟ ହଉଛି, କେତେ କିଲୋମିଟର ହଉଛି?
1: 33 କିଲୋମିଟର ଆଜ୍ଞା।
0: ଆଜ୍ଞା ଆଜ୍ଞା, ଗାଁକୁ ପହଞ୍ଚିବା ପାଇଁ ରାସ୍ତାଘାଟ କ'ଣ କେମିତି ଅଛି ଆଜ୍ଞା?
1: ଭଲ ଆଜ୍ଞା,
0: ପକ୍କା ରାସ୍ତା ଅଛି
1: ଆଜ୍ଞା,
0: ମାନେ ସବୁଦିନ ରାସ୍ତା, ଖରା ବର୍ଷା ଶୀତ କାକର ସବୁଦିନ ଗାଁରେ ପହଞ୍ଚି ହବ?
1: ଆଜ୍ଞା ଆଜ୍ଞା
0: ଆଜ୍ଞା। ତେବେ ଯୋଉ 9ଟି ସାହି ରହିଛି କହିଲେ ଆପଣଙ୍କ ଗାଁରେ, ସବୁ ସାହିକୁ ମଧ୍ୟ ସବୁଦିନ ରାସ୍ତା ବା ପକ୍କା ରାସ୍ତା ହେଇସାରିଛି ନା?
1: ଆଜ୍ଞା,
0: ସବୁ ସାହି ହେଇସାରିଛି, ବହୁତ ଭଲ କଥା ଆଜ୍ଞା।
1: ଆଜ୍ଞା,
0: ତେବେ ଗାଁର ଘର ଗୁଡିକ କଣ କେମିତି ଅଛି ଏବେ ବି?
1: ଏମିତି ଆଜ୍ଞା ଅଛି, ଛାତ

0: ମୋତେ କହିଲେ ପିଇବା ପାଣିର ବ୍ୟବସ୍ଥା କ'ଣ ରହିଛି, ବା ଲୋକମାନେ ବା ଆପଣମାନେ କୋଉଠୁ ପାଣି ପିଉଛନ୍ତି?
1: ପିଇବା ପାଣିଟା ବର୍ତ୍ତମାନ ତ ଆମ ଗାଁରେ ଗୋଟେ ସଜଳ ଧାରା ଅଛି ଆଜ୍ଞା,
0: ଆଜ୍ଞା
1: ସଜଳ ଧାରା କାରଣବଶତଃ ସବୁ ସାଇକେଲ ପାଣି ଯୋଗାଇ ପାରିଲାନି, ଖାଲି ଗୋଟିଏ ସାଇକେଲ ଯୋଗାଉଛି। ତାପରେ ଆଉ ସବୁ ଗୋଟେ ସାଇରେ ଅଛି ଆଜ୍ଞା, ଗୌଡ ସାହି ଯୋଉଟା ଆଜ୍ଞା ଅଛି, ସୋଲାର ଗୋଟେ ପାଣି ଯୋଗାଣ ବାଲା ଅଛି
0: ଆଜ୍ଞା।
1: ଆଉ ଅନ୍ୟ ସାହିରେ ବର୍ତ୍ତମାନ ତ ପାଣି ପିଅନ୍ତି, କିନ୍ତୁ ବୈଶାଖ ମାସରେ ଗୋଟେ ପାତ୍ର ସାହି ବୋଲି ଗୋଟେ ଗାଁ ଅଛି, ସେ ସାହିକି ଟିକେ ପାଣି ହୁଏନି, ଟ୍ୟାଙ୍କର ଯୋଗେରେ ପାଣି ଯୋଗାଯାଏ ଆଉ 2 ମାସ।
0: ଯେ ଗାଁରେ କ'ଣ ନଳକୂପ ନାହିଁ, ଟ୍ୟୁବୱେଲ?
1: ସେ ବୈଶାଖ ମାସରେ ସେଟା ଶୁଖିଯାଏ ଆଜ୍ଞା।
0: ଓହୋ, ତେଣୁ ସେଇ ଗୋଟିଏ ସାହି କଷ୍ଟ ଅନୁଭବ କରନ୍ତି, କଷ୍ଟ ଭୋଗନ୍ତି
1: ଆଜ୍ଞା
0: ଆଜ୍ଞା ଆଜ୍ଞା। ତେବେ ସେ ସାହିର ଲୋକମାନେ କେବେ ସରକାରଙ୍କୁ ଅବଗତ କରିନାହାନ୍ତି ଯେ ଆମ ଗାଁରେ ଏମିତି ଜଳ କଷ୍ଟ ରହିଛି ବା ଜଳ ସମସ୍ୟା ରହିଛି, ଆମକୁ ତାର?
1: କହିଛନ୍ତି ଯେ ସେଠି ପାଣି ତ ଜମା ତାଙ୍କର ବୋରିଂ ବହୁତ କରାହଉଛି, କିନ୍ତୁ ପାଣି ବାହାରୁ ନେଇ ଆଜ୍ଞା। ଆଉ
0: ଓହୋ,
1: ଆମର ଗାଁରେ ସବୁଠୁ ଆଜ୍ଞା ବଡ ଧନୀ ଲୋକ ତାଙ୍କ ଗାଁରେ ଆୟୁଷ ଅଫିସର ଥିଲେ ଜଣେ, ମୈଶୋର ପାତ୍ର
0: ଆଜ୍ଞା ଆଜ୍ଞା। କିନ୍ତୁ ସେ ସାହିରେ ପାଣି ନାହିଁ
1: ନାଇଁ।
0: ଆଉ ଗାଧୁଆ ଆପଣ କୋଉଠି କରନ୍ତି?
1: ଗାଧୁଆ ଆଜ୍ଞା ଆମର ଗୋଟେ ଶିଳ୍ପଦା ଶିବ ମନ୍ଦିର ଗୋଟେ ଅଛି ଆଜ୍ଞା,
0: ହଁ ହଁ
1: ବଡ ବନ୍ଧଟେ ଅଛି, ସବୁ ପାତ୍ର ସାହି ମହାନ୍ତ ସାହି ଗାଧନ୍ତି।
0: ଆଚ୍ଛା,
1: ଆଉ କାଇଁ ତାଙ୍କର ଗୋଟେ ବନ୍ଧ ଅଛି
0: ଆଜ୍ଞା ଆଜ୍ଞା,
1: ନଦୀରେ ବି ବୋଧେ ତାଙ୍କ ଜେନାପଦା ସାହି ଗୋଟେ ଅଛି, ସେ ତାଙ୍କ ନଦୀରେ ଗାଧନ୍ତି। ଜୋଟିଆ ଡିଗିଡିଆ ସାହି କହୁଥିଲି, ତାଙ୍କ ବି ନଦୀରେ
0: ଆଜ୍ଞା। ମାନେ ମୋଟାମୋଟି ଭାବରେ ଗୋଟିଏ ସାହିକୁ ଛାଡ଼ିଦେଲେ
1: ଆଜ୍ଞା
0: ଗାଁରେ ଆଉ ଜଳ କଷ୍ଟ ନାହିଁ ବା ଜଳର ସମସ୍ୟା ନାହିଁ
1: ନାଇଁ ସାର୍
0: ଆଜ୍ଞା। ତାପରେ ଦେଖନ୍ତୁ ଆଜ୍ଞା, ଆମ କେନ୍ଦ୍ର ସରକାର ଗୋଟେ ଯୋଜନା କରିଥିଲେ ଯେ ପ୍ରତି ଘରେ ବିଜୁଳି ବତୀ ପହଞ୍ଚିବ, ତ ଆପଣଙ୍କ ଗାଁରେ ପ୍ରତି ଘରକୁ ବିଜୁଳି ବତୀ ପହଞ୍ଚି ସାରିଛି ନା?
1: ପ୍ରତି ଘରକୁ ପହଞ୍ଚିଛି ଆଜ୍ଞା,
0: ମାନେ ବିଜୁଳି ବତୀର ଅସୁବିଧା ନାହିଁ
1: ଆଜ୍ଞା।
0: ଆଚ୍ଛା, ବହୁତ ଭଲ କଥା ଆଜ୍ଞା। ଏବଂ ସରକାରଙ୍କର ଆଉ ଗୋଟିଏ ମଧ୍ୟ ଯୋଜନା ଥିଲା ଆଜ୍ଞା, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ। ପ୍ରତି ଘରେ ପାଇଖାନା ହବ, ଆମେ ସମସ୍ତ ପାଇଖାନାର ବ୍ୟବହାର କରିବା, ବାହାରେ କେହି ମଳତ୍ୟାଗ କରିବା ନାହିଁ। ଏହି କାର୍ଯ୍ୟକ୍ରମ ବା ଏହି ଯୋଜନା କେତେ ଦୂର କାର୍ଯ୍ୟକାରୀ ହେଇଛି ଆପଣଙ୍କର ଏଇ ଶିଲିପଦା ଗାଁରେ?
1: ପାଇଖାନା ତ ପ୍ରାୟ ସମସ୍ତେ କରିଛନ୍ତି ଆଜ୍ଞା
0: ଆଜ୍ଞା,
1: ବ୍ୟବହାର କରୁଛନ୍ତି କି ନା ମୁଁ କହିପାରିବିନି।
0: ଆପଣ ନିଜେ ଆଜ୍ଞା ବ୍ୟବହାର କରୁଛନ୍ତି ନା?
1: ମୁଁ କରୁଛି ଆଜ୍ଞା।
0: ଆଚ୍ଛା, ମାନେ ଆପଣ ମାନେ ଆପଣଙ୍କ ପରିବାର ସମସ୍ତେ ବ୍ୟବହାର କରୁଛନ୍ତି
1: ଆଜ୍ଞା?
0: ଆଜ୍ଞା ଆଜ୍ଞା। ଦେଖ

0: ତେବେ ଆଜ୍ଞା ଗାଁରେ ଶିକ୍ଷାର ବ୍ୟବସ୍ଥା କଣ ରହିଛି, ପିଲାମାନେ କୋଉଠି ପାଠ ପଢୁଛନ୍ତି?
1: ଶିକ୍ଷା ବ୍ୟବସ୍ଥା ଭଲ ଅଛି, ଗାଁରେ ହାଇସ୍କୁଲ ଗୋଟେ ଅଛି,
0: ହାଇସ୍କୁଲ ଅଛି,
1: ଏମ୍ଇ ସ୍କୁଲ ବି ଅଛି, ଆଉ କଲେଜ ଆଜ୍ଞା ଆମର ଉଦୟପୁର ଅଛି ଆଉ।
0: ଆଜ୍ଞା ଆଜ୍ଞା, ମାନେ ଗାଁରେ ହାଇସ୍କୁଲ ଯାଇ ଅଛି, ଆଉ ହାଇସ୍କୁଲ ପାସ୍ କଲା ପରେ ପିଲାମାନେ ଉଦୟପୁର କଲେଜ ଯାଇ ପାଠ ପଢୁଛନ୍ତି,
1: ଗାଁରେ ଯୋଉଠି ପକଉଛନ୍ତି ହଉଛି ସେ ସେଠି ପଢୁଛି ଆଜ୍ଞା,
0: ଯଦି ସୁବିଧା ହେଲା।
1: ଆଜ୍ଞା
0: ଆଜ୍ଞା ଆଜ୍ଞା, ତେବେ ଆଜ୍ଞା ପାଠର ମହତ୍ତ୍ଵ, ପାଠର ଗୁରୁତ୍ୱ ସବୁ ଲୋକ ବୁଝିଛନ୍ତି ନା? ସବୁ ଲୋକ ସେମାନଙ୍କ ପିଲାମାନଙ୍କୁ ବିଦ୍ୟାଳୟକୁ ଛାଡୁଛନ୍ତି ନା? ଆଜ୍ଞା
1: ଆଜ୍ଞା।
0: ଆଚ୍ଛା, ଆଉ ଯଦି କେବେ କାହାର ଦେହ ପା ଖରାପ ହେଲା ସେତେବେଳେ ଆପଣମାନେ କଣ କରନ୍ତି?
1: ଆମର ନିୟରେଷ୍ଟ ମେଡିକାଲ ଉଦୟପୁର।
0: ସମସ୍ତେ ମେଡିକାଲକୁ ଆସନ୍ତି ନା? ଆଜ୍ଞା, ନା ଆଜି ବି ଏ ଗାଁରେ ଗୁଣିଗାରେଡ଼ି ବା ଅନ୍ଧବିଶ୍ୱାସର ରହିଛି ପ୍ରଭାବ?
1: ଅନ୍ଧବିଶ୍ୱାସ ନାହିଁ ଆଜ୍ଞା, ଗାଁରେ ଆମର ଅନ୍ଧବିଶ୍ୱାସ ନାହିଁ।
0: ପୂଜା ପାଠ କେହି କରନ୍ତିନି ଯଦି କେବେ କାହାର ଦେହ ପା ଖରାପ ହେଲା?
1: ନା ନା,
0: ଯାହା ବହୁତ ଭଲ କଥା ଆଜ୍ଞା,
1: ଆଜ୍ଞା
0: ସମସ୍ତେ ସଚେତନ ଅଛନ୍ତି, ଆଉ ଅନ୍ଧବିଶ୍ୱାସ ଠାରୁ ଦୂରେଇ ଯାଇ ଯଦି କେବେ କାହାର ଦେହ ପା ଖରାପ ହେଲା ସେମାନେ ଡାକ୍ତରଖାନାକୁ ହିଁ ଆସୁଛନ୍ତି।
1: ଆଜ୍ଞା
0: ଆଜ୍ଞା, ବହୁତ ଭଲ କଥା ଆଜ୍ଞା।

0: ଗାଁରେ କଣ ସବୁ ପର୍ବପର୍ବାଣି ପାଳନ କରାଯାଏ?
1: ମକର ପର୍ବଟା ସବୁଠୁ ବେଶୀ ଆଜ୍ଞା,
0: ଆଜ୍ଞା,
1: ପୂଜା ପର୍ବ ହଉଛି ମାହାନ୍ତ, ତାପରେ ରଜ ପର୍ବ ହୁଏ, କିନ୍ତୁ ଅନ୍ୟ ପୂଜା ପର୍ବାଣି ସବୁ ହୁଏ ଆଉ।
0: ଆଜ୍ଞା, ତେବେ କୋଉ ପର୍ବକୁ ଆଜ୍ଞା ଏଇ ଶିଲିପଦା ଗାଁର ମୁଖ୍ୟ ପର୍ବ ବୋଲି ଆମେ କହିପାରିବା, ଯୋଉ ପର୍ବକୁ ସମସ୍ତେ ମାନେ ଆବାଳ ବୃଦ୍ଧ ବନିତା ପୁରା ଧୁମଧାମରେ ପାଳନ କରୁଥିବେ,
1: ଆଜ୍ଞା
0: କୋଉ ପର୍ବଟା ସେଇଟା?
1: ମକର ମକର ଆଜ୍ଞା, ଏଇ
0: କଣ ସବୁ ହୁଏ ଆଜ୍ଞା ଏଇ ମକର ପର୍ବରେ?
1: ନଦୀରେ ଗାଧେଇ ଆସୁ ସବୁ।
0: ହଁ,
1: ପ୍ରଥମ ମକର 14 ତାରିଖରେ ଶିବ ମନ୍ଦିର ସବୁ ପୂଜା ପଠା କରନ୍ତି, 15 ତାରିଖ ଯାତ୍ରା ଆଜ୍ଞା।
0: ତେବେ ମକର ହଉଛି ଏ ଗାଁର ମୁଖ୍ୟ ପର୍ବ।
1: ଆଜ୍ଞା,
0: ଘରେ ଘରେ କୁଣିଆ ଥିବେ, ମାଛ ମାଂସରେ ସମସ୍ତେ ଆପଣ ଆପ୍ୟାୟିତ ହଉଥିବେ,
1: ଆଜ୍ଞା,
0: ମାନେ ଛୋଟ ଠାରୁ ବଡ ଯାଏ ବୁଢା ଯାଏ ସମସ୍ତେ
1: ଆଜ୍ଞା
0: ଆପଣ ନୂଆ ପୋଷାକ ମଧ୍ୟ ପିନ୍ଧିଥିବେ,
1: ଆଜ୍ଞା,
0: ବହୁତ ମଜା କରୁଥିବେ ନା ମଜଲିସ୍ ରେ ଆପଣ ଦିନ ସବୁ ପାଳନ କରୁଥିବେ?
1: ଆଜ୍ଞା।

ଆପଣମାନେ ଶୁଣୁଥିଲେ କେନ୍ଦୁଝର ପାଟଣା ବ୍ଲକ ସିଲିପଦା ପଞ୍ଚାୟତର ସିଲିପଦା ଗାଁର କଥା। ଯଦି ଆପଣ ବି ଚାହୁଁଛନ୍ତି ଆପଣଙ୍କ ଗାଁକୁ ଆମର ଏହି କାର୍ଯ୍ୟକ୍ରମରେ ସ୍ଥାନିତ କରିବା ପାଇଁ, ତେବେ ଆପଣ ଆମ ସହିତ ଯୋଗାଯୋଗ କରିପାରିବେ।

ଶେଷହେଲା କାର୍ଯ୍ୟକ୍ରମ ଛୋଟମୋର ଗାଁଟି ଆକାଶବାଣୀ କେନ୍ଦୁଝର ଶ୍ରୋତାବନ୍ଧୁ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଟିକିଏ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ସନ୍ଧ୍ୟା 6। କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଶୁଣନ୍ତୁ।

ଶ୍ରୋତାବନ୍ଧୁ, ଚଳିତ ଅଧିବେଶନରେ ଆଉ ଅଳ୍ପ ସମୟ ପରେ ସନ୍ଧ୍ୟା 6:02 ପ୍ରଚାର କରିବ କାର୍ଯ୍ୟକ୍ରମ ବନସୁରଭି। ଆଦିବାସୀ ସଙ୍ଗୀତର ଏହି କାର୍ଯ୍ୟକ୍ରମରେ ଆଜି ଶୁଣିବେ ହୋ ଗୀତ। ପରିବେଷଣ କରିବେ ଶିଳ୍ପୀ କୃଷ୍ଣ ମୁଣ୍ଡା ଏବଂ ସାଥୀ। ରାତି 7:00 ପ୍ରଚାର କରିବ ଆଲବମ୍ ଗୀତ 7:30 ଆମ ଚାଷ କାର୍ଯ୍ୟକ୍ରମ। ଆଜି ଏଥିରେ ଆଲୋଚନା, ଉନ୍ନତ ପ୍ରଣାଳୀରେ ଧାନତଳି ପ୍ରସ୍ତୁତି। ରାତି 8:00 ପୁରାତନ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ପଲ୍ଲୀ ଗୀତ। 8:15 ପ୍ରଚାର କରିବ ଆଲୋଚନା କାର୍ଯ୍ୟକ୍ରମ। ଲୋକଗୀତରେ କୀର୍ତ୍ତନ ଶୁଣିବେ। ରାତି 10:00 ପରିବେଷଣ କରିବେ ଶିଳ୍ପୀ ଚରଣ ଜେନା ଏବଂ ସାଥୀ। 10:30 ପ୍ରଚାର କରିବ ଆକାଶବାଣୀ ଚିରସବୁଜ ଗୀତର କାର୍ଯ୍ୟକ୍ରମ ଚିରନ୍ତନୀ। ଅଧିବେଶନର ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ, ଆକାଶବାଣୀ ଦିଲ୍ଲୀ ଏବଂ ବିବିଧ ଭାରତୀ ରାଷ୍ଟ୍ରୀୟ ପ୍ରସାରଣ ସେବାରୁ। ଏଇଥିଲା ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ 6:02 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନସୁରଭି। ଏଥିରେ ଶୁଣନ୍ତୁ ହୋ ଗୀତ। ପରିବେଷଣ କରୁଛନ୍ତି ଶିଳ୍ପୀ କୃଷ୍ଣ ମୁଣ୍ଡା ଏବଂ ସାଥୀ।

0: ଶୁଣିଲେ ହୋ ଗୀତ ପରିବେଷଣ କଲେ ଶିଳ୍ପୀ କୃଷ୍ଣ ମୁଣ୍ଡା ଏବଂ ସାଥୀ ବନସୁରଭି କାର୍ଯ୍ୟକ୍ରମ ଶେଷ ହେଲା। ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ସନ୍ଧ୍ୟା 6:10 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶ୍ରୀରାମଚରିତ ମାନସ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 67ତମ ଭାଗ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 67ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ବାଦରେ ଲେଖରେ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ରାଜ୍ୟକୁ ଏକ ଗ୍ଲୋବାଲ ଗ୍ରୀନ ହବ୍ରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। କୃଷି ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ ଚାରୋଟି ନିଗମ ସହ ବୁଝାମଣାପତ୍ର ସ୍ୱାକ୍ଷରିତ। ଏସ୍ଆଇଆର୍ ପ୍ରକ୍ରିୟାର ସୁପରିଚାଳନା ପାଇଁ ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି ଦ୍ୱାରା ପରିଚାଳିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜାପାନ ଶିଳ୍ପ ବ୍ୟବସାୟିକ ପ୍ରତିନିଧି ମଣ୍ଡଳଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ଓଡ଼ିଶାକୁ ଏକ ଗ୍ଲୋବାଲ ଗ୍ରୀନ ହବ୍ରେ ପରିଣତ କରାଯିବ। ଏହି ଅବସରରେ ଜାପାନର ଏସିଏମ୍ଇ ଓ ଆଇଏଚ୍ଆଇ କର୍ପୋରେସନର ମିଳିତ ସହଯୋଗରେ ପାରାଦୀପ ଓ ଗୋପାଳପୁରରେ 3 ପ୍ରକଳ୍ପ ସ୍ଥାପନ ପାଇଁ ସରକାର 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ କରିଛନ୍ତି। ଏହି 2 କମ୍ପାନୀ ରାଜ୍ୟରେ ସ୍ୱଚ୍ଛ ଶକ୍ତି ଓ ଅନ୍ୟାନ୍ୟ ଶିଳ୍ପ ପ୍ରକଳ୍ପରେ ବ୍ୟାପକ ନିବେଶ କରିବେ, ଯାହାଦ୍ୱାରା ପରିବେଶ ଅନୁକୂଳ ଦୀର୍ଘସ୍ଥାୟୀ ଶିଳ୍ପାୟନ ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 12 ପ୍ରମୁଖ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଆମୋନିଆ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ରାଜ୍ୟକୁ 2,00,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁଞ୍ଜିନିବେଶ ଆସିବା ସହ 36,000ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପାରାଦୀପ, କେନ୍ଦ୍ରାପଡ଼ା ଓ ଗୋପାଳପୁରକୁ ନେଇ 2 ସବୁଜ ଶିଳ୍ପ କରିଡର ବିକାଶ କରାଯାଉଛି, ଯାହା ଭାରତର ଇସ୍କାତ ରାଜଧାନୀ ଓଡ଼ିଶାକୁ ଗ୍ରୀନ୍ ଷ୍ଟିଲ୍ ଉତ୍ପାଦନରେ ବିଶ୍ୱସ୍ତରୀୟ ଅଗ୍ରଣୀ କରାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ 2026-27 ଆର୍ଥିକ ବର୍ଷ ପାଇଁ ଓଡ଼ିଶା କୃଷି ଶିଳ୍ପ ନିଗମ ଓଏଆଇସି, ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜିନିବେଶ ନିଗମ ଆଫିକଲ, ଓଡ଼ିଶା ରାଜ୍ୟ ବିହନ ନିଗମ ଓ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଛନ୍ତି, ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ଦିଗରେ ନିଗମଗୁଡ଼ିକୁ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପଡ଼ିବ। ସମସ୍ତ ନିଗମକୁ ଆଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଚଳିତ ବର୍ଷ ଓଏଆଇସି ପକ୍ଷରୁ 54,000 ଟନ୍ ସାର, 8,400 ଟ୍ରାକ୍ଟର ଏବଂ 1,200 ପାୱାର ଟିଲର ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିଭଳି ଆପିକଲ୍ ପକ୍ଷରୁ 330 କୋଟି ପୁଞ୍ଜି ବିନିଯୋଗରେ 1,669 ବାଣିଜ୍ୟିକ ପ୍ରତିଷ୍ଠାନ ସ୍ଥାପନ ପାଇଁ ଲକ୍ଷ୍ୟ

ନିଯୁକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ସ୍ୱାବଲମ୍ବୀ କରିବା ସହିତ ଅଧିକରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆହୁରି ସଶକ୍ତ କରାଯାଇ ମହିଳା ସଶକ୍ତିକରଣ ଅଭିଯାନକୁ ନୂତନ ଦିଗ ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ଦକ୍ଷତା ନେତୃତ୍ୱ ଓ କ୍ଷେତ୍ରସ୍ତରରେ ନିଷ୍ଠାପର କାର୍ଯ୍ୟ ରାଜ୍ୟରେ ସଫଳ ମହିଳା ଉଦ୍ୟୋଗୀ ସୃଷ୍ଟି କରିବାରେ ସହାୟକ ହେବ। ଚଳିତ ମାସରୁ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଆୟୋଜିତ ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟର 30 ଜିଲ୍ଲାର ପ୍ରାୟ 4,500 କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଅଂଶଗ୍ରହଣ କରିବେ। ତାଲିମ କାର୍ଯ୍ୟକ୍ରମରେ ଗୋଷ୍ଠୀଭିତ୍ତିକ ଅନୁଷ୍ଠାନର ସଶକ୍ତିକରଣ, ଜୀବିକା ବିକାଶ, ଡିଜିଟାଲ ସଶକ୍ତିକରଣ ଆଦି ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଓଡ଼ିଶାର 10 ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାରେ ଦାୟିତ୍ୱ ପ୍ରଦାନ କରାଯାଇଛି। ସମସ୍ତ ପର୍ଯ୍ୟବେକ୍ଷକ ଭୋଟର ତାଲିକା ସଂଶୋଧନ ଅବଧି ମଧ୍ୟରେ ନିଜ ନିଜ ଜିଲ୍ଲାକୁ ଅତି କମ୍ରେ 3 ଗସ୍ତ କରି ସ୍ଥିତି ସମୀକ୍ଷା କରିବେ। କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ପରେ ସମସ୍ତ ପର୍ଯ୍ୟବେକ୍ଷକ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିସ୍ତୃତ ରିପୋର୍ଟ ପଠାଇବେ। ସେହିଭଳି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ସମାପ୍ତି ପରେ ଚିଠା ଭୋଟର ତାଲିକା ଆସନ୍ତା ରବିବାରଠାରୁ ଆରମ୍ଭ ହୋଇ ଅଗଷ୍ଟ ମାସ 4 ମଧ୍ୟରେ ଅଭିଯୋଗ ଦାଖଲ କରାଯାଇପାରିବ। ରାଜ୍ୟ ସରକାରୀ ଉଦ୍ୟୋଗ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ ଓପିଏସ୍ଡବ୍ଲ୍ୟୁସି ପକ୍ଷରୁ ରାଜ୍ୟ ସରକାରଙ୍କୁ 2024-25 ଆର୍ଥିକ ବର୍ଷ ପାଇଁ 21,28,00,000 ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୋମେନ୍ଦ୍ର କୁମାର ପ୍ରିୟଦର୍ଶୀ ମୁଖ୍ୟ ଶାସନ ସଚିବ ଅନୁଗରଙ୍କୁ ଲାଭାଂଶର ଚେକ୍ ପ୍ରଦାନ କରିଛନ୍ତି। ରାୟଗଡ଼ା ବନଖଣ୍ଡ ଅନ୍ତର୍ଗତ ଆଡୁଗୁଡ଼ା ଗ୍ରାମ ନିକଟ ସହରାଞ୍ଚଳ ବନୀକରଣ ପରିସରରେ 77ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ ଯୋଗଦେଇ ଏକ୍ ପେଡ଼ ମା କେ ନାମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଏକ୍ ପେଡ଼ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଭର୍ତ୍ତୃହରି ମହତାବ, ଡକ୍ଟର ସମ୍ବିତ ପାତ୍ର ଓ ସୁକାନ୍ତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ରାସାୟନିକ ସାର କ୍ରୟଠାରୁ ଆରମ୍ଭ କରି ମଣ୍ଡିରେ ଧାନ ବିକ୍ରି ଏବଂ ସରକାରଙ୍କ ବିଭିନ୍ନ ଯୋଜନା ନିମନ୍ତେ ଜିଲ୍ଲା ପ୍ରଶାସନ ପଞ୍ଜିକରଣକୁ ବାଧ୍ୟତାମୂଳକ କରିଛନ୍ତି। ଜିଲ୍ଲାରେ ଚାଷୀ ପଞ୍ଜିକରଣ ମାତ୍ର 48% ହୋଇଥିବା ସୂଚନା ମିଳିଛି। ଚାଷୀମାନଙ୍କ ସମ୍ପୂର୍ଣ୍ଣ ତଥ୍ୟକୁ ଡିଜିଟାଇଜେସନ୍ କରି ଆସନ୍ତା ବର୍ଷଠାରୁ ପ୍ରକୃତ ଚାଷୀମାନଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି। ପଞ୍ଜିକରଣ ଲାଗି ଚାଷୀଙ୍କ ଜମି ପଟ୍ଟା ଓ ଆଧାର କାର୍ଡ ପ୍ରଦାନ କରିବାକୁ ପଡ଼ିବ ବୋଲି କୃଷି ଅଧିକାରୀ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଟକର ସାଂସଦ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ଡକ୍ଟର ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସହାୟତାରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ କାର୍ଯ୍ୟାନ୍ୱୟନ ପାଇଁ ଶ୍ରୀ ମହତାବ ଲୋକପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନୂଆପଡ଼ା ଜିଲ୍ଲାରେ ବିଭିନ୍ନ ମଣ୍ଡିରୁ ଧାନ ଉଠାଣ ନେଇ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। କେତେକ ମଣ୍ଡିରେ ଚାଷୀମାନେ ଧାନ ଉଠାଣ ସମସ୍ୟାର ସମ୍ମୁଖୀନ ହେଉଥିବା ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଖଡ଼ିଆଳ ମଣ୍ଡିରେ 220 ଜଣ ଚାଷୀଙ୍କ ପ୍ରାୟ 50,000 ବସ୍ତାର ଉର୍ଦ୍ଧ୍ୱ ଧାନ ପଡ଼ି ରହିଥିବା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି। ରାୟଗଡ଼ାଠାରେ ବାଲ୍ୟ ବିବାହ ମୁକ୍ତ ରାୟଗଡ଼ା ଜିଲ୍ଲା ଗଠନ ଉଦ୍ଦେଶ୍ୟରେ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ୟୁନିସେଫ୍ର ମିଳିତ ଉଦ୍ୟମରେ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 10 ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ 24 ମଧ୍ୟରେ ବରଗଡ଼ ଜିଲ୍ଲାର ଆମ୍ବାବନଠାରେ ସର୍ବାଧିକ 370 ମିଲିମିଟର ବର୍ଷା

0: କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଆସନ୍ତା 2 ଦିନ ମଧ୍ୟରେ ସମ୍ବଲପୁର, ସୋନପୁର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 5 ଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବର୍ଷା ସମ୍ପର୍କରେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ରାଜ୍ୟର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ଅତି ପ୍ରବଳ ଇଭିନ୍ ଅତ୍ୟନ୍ତ ପ୍ରବଳ ହେଭି ରେନ୍ଫଲ୍ ହେବାର ସମ୍ଭାବନା ରହିଛି ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ। ତା ସହିତ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ରାଜ୍ୟକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। କୃଷି ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ 4 ନିଗମ ସହ ବୁଝାମଣାପତ୍ର ସ୍ୱାକ୍ଷରିତ। ଏସ୍ଆଇଆର୍ ପ୍ରକ୍ରିୟାର ସୁପରିଚାଳନା ପାଇଁ ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ଜୀବନ ଜୀବିକାକୁ ସହଜ କରୁଛି ଡିଜିଟାଲ ଇଣ୍ଡିଆ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ଦେଶରେ ପୂର୍ବରୁ ନଗଦ କାରବାର ହେଉଥିଲା। ଦୈନନ୍ଦିନ ଜୀବନରେ ଏହା କେତେକ ଆହ୍ୱାନ ସୃଷ୍ଟି କରୁଥିଲା। ସେଗୁଡ଼ିକ ମଧ୍ୟରେ ରହିଥିଲା ନଗଦ ଟଙ୍କା ବହନ କରିବାର ବୋଝ ଏବଂ ଖୁଚୁରା ପାଇଁ ଅସୁବିଧାଜନକ ପରିସ୍ଥିତି। ଅର୍ଥ ଦେଣନେଣ ବ୍ୟତୀତ ସ୍ୱାସ୍ଥ୍ୟ ସୂଚକଗୁଡ଼ିକୁ ତଥ୍ୟଭୁକ୍ତ କରିବା, ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ପାଇଁ ଡାଟା ସଂଗ୍ରହ କରି ରଖିବା ଏବଂ ସେବା ପ୍ରଦାନରେ ସମନ୍ୱୟର ଅଭାବ ଦେଖାଦେଉଥିଲା। ଏହିସବୁ ବ୍ୟବସ୍ଥା ପାଇଁ ସମାଧାନର ମାର୍ଗ ଉନ୍ମୁକ୍ତ କରିଥିଲା ଡିଜିଟାଲ ଇଣ୍ଡିଆ ପଦକ୍ଷେପ। 2015 ଜୁଲାଇ 1 ଆରମ୍ଭ ହୋଇଥିବା ଏହି ଯୋଜନା ଇତିମଧ୍ୟରେ 11 ପୂରଣ କରିସାରିଛି। ଏହି ସମୟ ମଧ୍ୟରେ ରୂପାନ୍ତରଣର ଏହା ଏକ ଗୌରବମୟ ଉଦାହରଣ ପାଲଟିଛି। ସମାବେଶୀ ଭାବନା ଏବଂ ପ୍ରଯୁକ୍ତି ବିଦ୍ୟା ପ୍ରତି ଦେଶବାସୀଙ୍କ ଆଭିମୁଖ୍ୟକୁ ଏହା ପରିପ୍ରକାଶ କରୁଛି। ସମସ୍ତଙ୍କୁ ଏଥିରେ ସାମିଲ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ବର୍ଷ ପରେ ବର୍ଷ ବିତିବା ସହିତ ପରିବର୍ତ୍ତନକାରୀ ଏହି ପଦକ୍ଷେପ ଅଧିକରୁ ଅଧିକ ସୁଦୂରପ୍ରସାରୀ ପ୍ରମାଣିତ ହେଉଛି। ଏହାର ପ୍ରଭାବ ଏବେ ଦୈନନ୍ଦିନ ଜୀବନରେ ଛୋଟ ଛୋଟ କ୍ଷେତ୍ରରେ ମଧ୍ୟ ପ୍ରତିଫଳିତ ହେଉଛି। ଡିଜିଟାଲ ଇଣ୍ଡିଆ ଏକ ଦୃଢ଼ ପ୍ରଯୁକ୍ତିବିଦ୍ୟା ଆଧାରିତ ସାର୍ବଜନୀନ ଭିତ୍ତିଭୂମିରେ ବିକଶିତ ହୋଇଛି। ଅର୍ଥ ଆଦାନ ପ୍ରଦାନ, ସାର୍ବଜନୀନ ସେବା ଏବଂ ଜୀବିକାକୁ ସମର୍ଥନ କରିବାର ପଦ୍ଧତିକୁ ଏହା ପରିବର୍ତ୍ତନ କରୁଛି। କ୍ଷୁଦ୍ର ବ୍ୟବସାୟୀ, କାରିଗର, ଉଠା ଦୋକାନୀ, ସ୍ୱାସ୍ଥ୍ୟ ରେକର୍ଡ ସଂରକ୍ଷଣ ଆଦି ବିଭିନ୍ନ କ୍ଷେତ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଅନ୍ୟ ପ୍ରକାରେ କହିବାକୁ ଗଲେ ଏହା ଆମ ସମସ୍ତଙ୍କ ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ସ୍ୱଚ୍ଛ ପ୍ରଶାସନ, ସ୍ୱାସ୍ଥ୍ୟସେବା ଓ ବାଣିଜ୍ୟ ଆଦି ବିଭିନ୍ନ କ୍ଷେତ୍ରକୁ ଏହି ପଦକ୍ଷେପ ସଶକ୍ତ କରୁଛି। ଦେଶର ହସ୍ତନିର୍ମିତ ସାମଗ୍ରୀଗୁଡ଼ିକ ପାଇଁ ଡିଜିଟାଲ ବଜାର ଗ୍ରାମୀଣ କାରିଗରଙ୍କୁ ଆର୍ଥିକ ସୁଫଳ ପ୍ରଦାନ କରୁଛି। ସିଧାସଳଖ ଭାବେ ସେମାନେ ଜାତୀୟ ତଥା ଆନ୍ତର୍ଜାତିକ କ୍ଷେତ୍ରର କ୍ରେତାଙ୍କ ସହ ସଂଯୋଗ ସ୍ଥାପନ କରିପାରୁଛନ୍ତି। ଏଭଳି ବିଭିନ୍ନ କ୍ଷେତ୍ରର ପରିବର୍ତ୍ତନରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ UPI ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। 2016-17 ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ ଏବଂ କ୍ରେତା ବିକ୍ରେତା ସମ୍ପର୍କକୁ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ କରିପାରିଛି। ସୁରକ୍ଷିତ ତଥା ତ୍ୱରିତ ଆର୍ଥିକ ଦେଣନେଣ ଏହାଦ୍ୱାରା ସମ୍ଭବ ହୋଇପାରୁଛି। ବିଶ୍ୱସ୍ତରରେ ଏହି ବ୍ୟବସ୍ଥାକୁ ପାଖାପାଖି 10 ରାଷ୍ଟ୍ର ଗ୍ରହଣ କରିଛନ୍ତି, ଫଳରେ ଏହି ପଦକ୍ଷେପ ଅଧିକରୁ ଅଧିକ ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିଛି। ଏପରିକି ବୈଶ୍ୱିକ ସ୍ତରରେ ଉପଯୋଗୀ ଆର୍ଥିକ କାରବାର ପରିମାଣର ପ୍ରାୟ 49% ଏହି ବ୍ୟବସ୍ଥା ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଆକଳନ କରାଯାଇଛି। ତେବେ ଏଭଳି ସଫଳତା ପଛରେ ରହିଛି ଏକ ସୁଦୃଢ଼ ତଥା ସମନ୍ୱିତ ଇକୋସିଷ୍ଟମ୍। ବିଭିନ୍ନ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଏକୀକୃତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପରସ୍କର ସହଯୋଡ଼ି ହୋଇଛନ୍ତି। ଆଧାର ଜରିଆରେ ଡିଜିଟାଲ ପରିଚୟ ପ୍ରଦାନକାରୀ ଏବଂ ଗ୍ରହଣକାରୀ ଉଭୟଙ୍କର ବିଶ୍ୱସନୀୟତାକୁ ପ୍ରମାଣିତ କରିବା ସହ ନିର୍ଭର ଯୋଗ୍ୟତା ଏବଂ ସମାବେଶୀ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି, ଫଳରେ

0: ନିରନ୍ତର ନଗଦ ନିର୍ଭରଶୀଳତା ହ୍ରାସ ପାଉଛି। ସକ୍ଷମ ଅଙ୍ଗନବାଡ଼ି ଏବଂ ଦ୍ୱିତୀୟ ପର୍ଯ୍ୟାୟ ମିଶନ ପୋଷଣ ଅଧୀନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ପୋଷଣ ଟ୍ରାକ୍ର ମାତୃ ଓ ଶିଶୁ ପୁଷ୍ଟି ସାଧନ ପାଇଁ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଛି। ପୂର୍ବରୁ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା 11 ପ୍ରକାରର ରେଜିଷ୍ଟ୍ରାର ସେବା ପ୍ରଦାନ କ୍ଷେତ୍ରରେ ବିଳମ୍ବ ଉପୁଜାଉଥିଲା। ଏବେ ଡିଜିଟାଲ ଇକୋସିଷ୍ଟମକୁ ସ୍ଥାନାନ୍ତରିତ ହେବା ଯୋଗୁଁ କାର୍ଯ୍ୟ ସମୟ ହ୍ରାସ ପାଉଛି। ଗତ ମେ ମାସ ସୁଦ୍ଧା 13,30,000ରୁ ଅଧିକ ଅଙ୍ଗନବାଡ଼ି କର୍ମୀ ଏଥିରେ ପଞ୍ଜିକୃତ ହୋଇଛନ୍ତି। ପାଖାପାଖି 99.9% ଆଧାର ଯାଞ୍ଚ ଜରିଆରେ ପ୍ରସୂତି ଗର୍ଭବତୀ ମହିଳା ଜନ୍ମରୁ 6 ପର୍ଯ୍ୟନ୍ତ ଶିଶୁ ଏବଂ କିଶୋରୀ କନ୍ୟାଙ୍କୁ ସମୟୋପଯୋଗୀ ସେବା ପ୍ରଦାନ କରାଯାଇପାରୁଛି। ଏବେ ଦୈନିକ ଆର୍ଥିକ କାରବାର 22 କୋଟିରୁ ଅଧିକ ହୋଇଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହି ବ୍ୟବସ୍ଥା ସୁଫଳ ପ୍ରଦାନ କରୁଛି। ଏକୀକୃତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ସ୍କୁଲ ଶିକ୍ଷା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଏବଂ ଅନ୍ୟାନ୍ୟ ତାଲିମ କାର୍ଯ୍ୟକ୍ରମ ଅଧିକ ସୁବ୍ୟବସ୍ଥିତ ହୋଇପାରୁଛି। ସ୍ୱୟଂଚାଳିତ ନିରନ୍ତର ଏକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରି ଅପାର ଏ କ୍ଷେତ୍ରରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଏ ପର୍ଯ୍ୟନ୍ତ 2,963 ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏହି ପ୍ଲାଟଫର୍ମରେ ପଞ୍ଜିକୃତ ହୋଇଛନ୍ତି। ଗତ 11 ମଧ୍ୟରେ ଡିଜିଟାଲ ଇଣ୍ଡିଆ ଦେଶରେ ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି। ଏହି ପଦକ୍ଷେପ ଦ୍ୱାରା ଦେଶରେ ଏକ ଦୃଢ଼ ଡିଜିଟାଲ ଭିତ୍ତିଭୂମି ସ୍ଥାପିତ ହେବା ସହ ବିକଶିତ ଭାରତର ମୂଳଦୁଆ ପ୍ରସ୍ତୁତ ହୋଇପାରିଛି।
1: ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ 7:00। ପ୍ରଚାର କରୁଛୁ ଆଲବମ୍ ଗୀତ। ଆଜିର ଆଲବମ୍ ରହିଛି ସ୍ମୃତି। କାର୍ଯ୍ୟକ୍ରମର ଆରମ୍ଭରେ କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ, କଣ୍ଠରେ ଦେବୀଦତ୍ତ ମହାନ୍ତିଙ୍କ ରଚନା।

0: ଶୁଣିଲେ ଆଲବମ୍ ଗୀତ। ଆଜିର ଆଲବମ୍ ଥିଲା ସ୍ମୃତି। କଣ୍ଠଶିଳ୍ପୀ ଥିଲେ ରତିକାନ୍ତ ଶତପଥୀ ଏବଂ ତୃପ୍ତି ଦାସ। ଗୀତ ରଚନା କରିଥିଲେ ଦେବୀଦତ୍ତ ମହାନ୍ତି। ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଆସନ୍ତା ସୋମବାରରୁ 6-ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଚଳିତ ବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି ଭାରତ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ସୂଚନା। ଭାରତର ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାକୁ ଜାପାନର ପ୍ରଶଂସା। 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ ଏବଂ 16 ଅର୍ଥ ଆୟୋଗଙ୍କ ପ୍ରସ୍ତାବ ଅନୁଯାୟୀ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାରଠାରୁ 6-ଦିନିଆ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ଆଜି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପୂର୍ବ ବ୍ୟାପାର ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଶ୍ରୀ ମୋଦି ଆସନ୍ତା 6-8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତରେ ଯିବେ। ଗତବର୍ଷ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରୀୟ ସମାରୋହର ମୁଖ୍ୟ ଅତିଥି ହୋଇଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋଙ୍କର ଭାରତ ଗସ୍ତ ସମୟରେ ଶ୍ରୀ ମୋଦି ତାଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ମୋଦିଙ୍କର ଏହି ଗସ୍ତ ଅବସରରେ ସେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହିତ ସମ୍ପୃକ୍ତ ପ୍ରସଙ୍ଗର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମାଲାକା ପ୍ରଣାଳୀ ସାମୁଦ୍ରିକ ଜୋନ୍ର ସୁରକ୍ଷା ଓ ସ୍ଥିରତା ଦିଗରେ ଇଣ୍ଡୋନେସିଆ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛି। ଏହି ସାମୁଦ୍ରିକ ଜୋନ୍ଟି ଭାରତ ଲାଗି ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ଏହା କେବଳ ଭାରତ ଲାଗି ନୁହେଁ, ସମଗ୍ର ବିଶ୍ୱର ଅର୍ଥବ୍ୟବସ୍ଥାକୁ ସ୍ଥିର ରଖିବା ଦିଗରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ଶ୍ରୀ ଟଣ୍ଡନ କହିଛନ୍ତି। ସେ କହିଛନ୍ତି ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଜାକର୍ତ୍ତାଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାଛଡ଼ା ୟୋଗକର୍ତ୍ତାଠାରେ ଥିବା ପ୍ରମ୍ବାନନ୍ ମନ୍ଦିରକୁ ମଧ୍ୟ ପ୍ରଧାନମନ୍ତ୍ରୀ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଶ୍ରୀ ଟଣ୍ଡନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଦ୍ୱିତୀୟ ଚରଣରେ ସେ ଆଗାମୀ 8-10 ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଯିବେ। ଏହି ଗସ୍ତ ଅବସରରେ ମେଲବୋର୍ଣ୍ଣଠାରେ ଆୟୋଜିତ ହେବାକୁ ଥିବା ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ସମ୍ମିଳନୀରେ ସେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆ କର୍ତ୍ତୃପକ୍ଷଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ଏକ ସ୍ଥାୟୀ ଯୋଗାଣ ଶୃଙ୍ଖଳ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ସମ୍ପର୍କ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି 10-11 ଦୁଇ ଦିନ ଧରି ନ୍ୟୁଜିଲାଣ୍ଡ ଗସ୍ତ କରିବେ। ଏହି ଅବସରରେ ସେ ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲାକ୍ସନ୍ଙ୍କ ସହିତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଦ୍ୱିପକ୍ଷୀୟ ତଥା ବୈଷୟିକ ସମସ୍ୟା ଉପରେ ମତ ବିନିମୟ କରିବେ। ଗତ 40 ବର୍ଷ ଭିତରେ ଏହା ହେଉଛି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ନ୍ୟୁଜିଲାଣ୍ଡ ଗସ୍ତ ବୋଲି ଶ୍ରୀ ଟଣ୍ଡନ ସୂଚନା ଦେଇଛନ୍ତି। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଚଳିତ ବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତ ଅଗ୍ରସର ହେଉଛି। ପ୍ରଥମ ତ୍ରୈମାସିକରେ ପ୍ରାୟ 15% ବାର୍ଷିକ ରପ୍ତାନୀ ହୋଇଥିବା ରେକର୍ଡ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବାଣିଜ୍ୟ ବୋର୍ଡ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଗୋଏଲ ଏହି ସୂଚନା ଦେଇ କହିଛନ୍ତି ଭାରତର ସାମଗ୍ରୀ ରପ୍ତାନୀ ପରିମାଣକୁ ଏଥିଲାଗି $440 ବିଲିୟନ୍ ପ୍ରାୟ $530 ବିଲିୟନ୍ ବୃଦ୍ଧି କରାଯିବା ଆବଶ୍ୟକ। ସେହିଭଳି ସେବା ରପ୍ତାନୀ ପରିମାଣକୁ $421 ବିଲିୟନ୍ $470 ବିଲିୟନ୍କୁ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ଭାରତର ଏକ ସଶକ୍ତ ରପ୍ତାନୀ ରଣନୀତିରେ ସମାବେଶୀ ଦୃଷ୍ଟିକୋଣ ଉପରେ ପ୍ରାଧାନ୍ୟ ଦିଆଯାଇଛି। ଏହି ରଣନୀତିରେ ଦେଶର ପ୍ରତ୍ୟେକ ରାଜ୍ୟ, ଜିଲ୍ଲା ତଥା ଶିଳ୍ପାନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶର ରପ୍ତାନୀ ନୀତିରୁ ଯେଭଳି ଅଣୁ, କ୍ଷୁଦ୍ର, ମଧ୍ୟମ ଏବଂ ବୃହତ୍ ଶିଳ୍ପାନୁଷ୍ଠାନଗୁଡ଼ିକ ସମାନ ଭାବେ ଲାଭର ସୁଯୋଗ ଉଠାଇପାରିବେ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ବ୍ରିଟେନ, ସଂଯୁକ୍ତ ଆରବ ଏମିରେଟ୍, ସ୍ୱିଜରଲ୍ୟାଣ୍ଡ ଏବଂ ଓମାନ ସହିତ ହେବାକୁ ଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ରପ୍ତାନୀକାରୀମାନେ ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଶ୍ରୀ ଗୋଏଲ ଗୁରୁତ୍ୱ ଆରୋପ କରିଛନ୍ତି। ଏହି ବୈଠକ ପରେ ଗଣମାଧ୍ୟମ ସହ ମତ ବିନିମୟ ସମୟରେ ସେ କହିଛନ୍ତି 38 ବିକଶିତ ରାଷ୍ଟ୍ର ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ଭାରତୀୟ ରପ୍ତାନୀ ବ୍ୟବସ୍ଥାକୁ ନୂତନ ସୁଯୋଗ ମିଳିଛି ଏବଂ ବିଶ୍ୱ ବଜାରରେ ଦେଶର ସାମଗ୍ରୀକୁ ପହଞ୍ଚାଇବାରେ ପଥ ସୁଗମ ହୋଇପାରିଛି। ଭାରତ ସହ ଅର୍ଥନୈତିକ ବାଣିଜ୍ୟିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ବିଶ୍ୱବ୍ୟାପୀ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚିଙ୍କ ଷୋଡ଼ଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ନିକଟରେ ଭାରତ ଗସ୍ତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶ୍ରୀମତୀ ତାକାଇଚି ପରସ୍ପରକୁ ହାତ ଯୋଡ଼ି ଅଭିବାଦନ ଜଣାଇଥିଲେ। ଭାରତର ଏହି ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାର ଗୁରୁତ୍ୱ ଉପରେ ଜାପାନର କ୍ୟାବିନେଟ୍ ଜନସମ୍ପର୍କ ଅଧିକାରୀ ଆଲୋକପାତ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ଭାରତର ନମସ୍ତେ ଶୈଳୀରେ ଅଭିବାଦନ ହେଉଛି ଅଞ୍ଜଳି ମୁଦ୍ରାର ଏକ ଅଂଶ। ଦୁଇ ହାତର ପାପୁଲିକୁ ଏକତ୍ର କରି ବକ୍ଷସ୍ଥଳ ସମ୍ମୁଖରେ ଏହି ମୁଦ୍ରା ପ୍ରଦର୍ଶନ ହେଉଛି ଅନ୍ୟକୁ ସମ୍ମାନ ଦେବାର ପ୍ରତୀକ। ଏହାଦ୍ୱାରା ଜଣେ ବ୍ୟକ୍ତିର ନମ୍ରତା, ଅଭିବାଦନ ଏବଂ କୃତଜ୍ଞତା ପ୍ରତିଫଳିତ ହୋଇଥାଏ ବୋଲି ଜାପାନର ଜନସମ୍ପର୍କ ଅଧିକାରୀ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏହି ସମ୍ମିଳନୀ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ତାକାଇଚି ନିଜର ତିନିଦିନିଆ ଭାରତ ଗସ୍ତ ଶେଷ କରି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଭୟ ଦେଶ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଆଜି 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଦେଶର ପ୍ରତିରକ୍ଷା ବାହିନୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ଏବଂ ଶତ୍ରୁପକ୍ଷର ଉପଗ୍ରହ ତଥା କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଯୁଦ୍ଧାସ୍ତ୍ର ନିମନ୍ତେ ଏହି ଅର୍ଥ ବ୍ୟୟ କରାଯିବ। କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କହିଛନ୍ତି, ପଞ୍ଚାୟତଗୁଡ଼ିକ ଲାଗି 80% ମୂଳ ଅନୁଦାନ ଏବଂ 20% ପ୍ରଦର୍ଶନ ଭିତ୍ତିକ ଅନୁଦାନ ପ୍ରଦାନ କରିବା ଲାଗି 16 ଅର୍ଥ ଆୟୋଗ ପ୍ରସ୍ତାବ ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀମାନଙ୍କର ଜାତୀୟ କର୍ମଶାଳାରେ ଅଧ୍ୟକ୍ଷତା କରିବା ପରେ ଗଣମାଧ୍ୟମକୁ ସେ ଏହି ସୂଚନା ଦେଇଛନ୍ତି। ଶ୍ରୀ ସିଂହ କହିଛନ୍ତି, ଆୟୋଗଙ୍କର ସୁପାରିଶକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା ଏବଂ ପ୍ରଦର୍ଶନ ଭିତ୍ତିକ ଅନୁଦାନର ସର୍ବାଧିକ ଲାଭ ଉଠାଇବା ଦିଗରେ ରାଜ୍ୟଗୁଡ଼ିକୁ ସକ୍ଷମ କରିବା ହେଉଛି ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ। 73ତମ ସାମ୍ବିଧାନିକ ସଂଶୋଧନ ଅନୁଯାୟୀ ପଞ୍ଚାୟତରାଜକୁ ରାଜ୍ୟ ବିଷୟ ଭାବେ ପରିଗଣିତ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ସଶକ୍ତ ସହଯୋଗ ମାଧ୍ୟମରେ ହିଁ ଏହି ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ପଞ୍ଚାୟତରାଜ ମନ୍ତ୍ରଣାଳୟ କହିଛି, 18ଟି ରାଜ୍ୟ ଆଜିକାର ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। 16 ଅର୍ଥ ଆୟୋଗଙ୍କ ସୁପାରିଶ ଅଧୀନରେ 2,76,000 ଗ୍ରାମାଞ୍ଚଳ ପୌର ସଂସ୍ଥାଗୁଡ଼ିକୁ ସାମିଲ କରାଯାଇଛି। ଏହିସବୁ ସଂସ୍ଥାଗୁଡ଼ିକ ଲାଗି 16 ଅର୍ଥ ଆୟୋଗ 435,236 କୋଟି ଟଙ୍କା ସୁପାରିଶ କରିଛନ୍ତି। 15 ଅର୍ଥ ଆୟୋଗଙ୍କ ଅନୁଦାନ ତୁଳନାରେ ଚଳିତ ଆୟୋଗ ପ୍ରାୟ 84% ବୃଦ୍ଧି କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ନିଜ ସୂତ୍ରରୁ ରାଜସ୍ୱ ବୃଦ୍ଧି କରିବା, ସ୍ୱଚ୍ଛତା ବଜାୟ ରଖିବା ଏବଂ ପଞ୍ଚାୟତ ବ୍ୟବସ୍ଥାକୁ ସଶକ୍ତ କରିବା ଲାଗି ଡିଜିଟାଲ ସୁଶାସନ ଆପଣାଇବା, ଆର୍ଥିକ ଦୃଷ୍ଟିକୋଣରୁ ଆତ୍ମନିର୍ଭର ହେବା ସହିତ ଜନସେବାକୁ ଉନ୍ନତ କରିବା ଉପରେ ଆୟୋଗ ସର୍ବଦା ଗୁରୁତ୍ୱ ଦେଇଛନ୍ତି। ଇସଲାମାବାଦର ସୀମାପାର ଆତଙ୍କବାଦୀକୁ ନିରନ୍ତର ସମର୍ଥନ ଜାରି ରହିଥିବାରୁ ସିନ୍ଧୁଜଳ ଚୁକ୍ତିନାମାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯିବା ପଦକ୍ଷେପକୁ ଭାରତ ଦୋହରାଇଛି। ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସିନ୍ଧୁଜଳ ଚୁକ୍ତିନାମା ପ୍ରସଙ୍ଗରେ ଭାରତର ସ୍ଥିତି ସ୍ଥିର ରହିଛି, ତେବେ ପାକିସ୍ତାନ ସୀମାପାର ଆତଙ୍କବାଦ ପ୍ରତି ନିଜର ସମର୍ଥନ ପ୍ରତ୍ୟାହାର କରିବା ଉପରେ ଭାରତ ଗୁରୁତ୍ୱାରୋପ କରୁଛି। ତିସ୍ତା ନଦୀ ସମନ୍ୱିତ ପରିଚାଳନା ଏବଂ ପୁନରୁଦ୍ଧାର ପ୍ରକଳ୍ପ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ଆପୋଷ ସହମତରେ ବାଂଲାଦେଶର ଏହି ପ୍ରକଳ୍ପ ଲାଗି ଭାରତର ଉନ୍ନତିମୂଳକ ସହାୟତା ଜାରି ରହିଛି ଏବଂ ଏହାର ଅଗ୍ରଗତି ସମ୍ପର୍କରେ ନିୟମିତ ଭାବେ ସମୀକ୍ଷା କରାଯାଉଛି। ଏହି ପ୍ରକଳ୍ପ ସମ୍ପର୍କରେ ଭାରତର ମତାମତକୁ ବାଂଲାଦେଶକୁ ଜଣାଇ ଦିଆଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଭେନେଜୁଏଲାରୁ ଆସିଥିବା ଜଣେ ମୃତ ଭାରତୀୟ ନାବିକଙ୍କ ଶରୀରରୁ କିଛି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କଢ଼ାଯାଇଥିବା ଅଭିଯୋଗ ସମ୍ପର୍କରେ ନିଜ ପ୍ରତିକ୍ରିୟା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଏ ସମ୍ପର୍କରେ ଭାରତ ସମ୍ପୃକ୍ତ ଦେଶର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ଏବଂ ଏହାର ତୁରନ୍ତ ତଦନ୍ତ କରିବା ଲାଗି ଅନୁରୋଧ କରାଯାଇଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଆଜି ରାତିରେ ଆମେରିକାର ଆର୍ଲିଙ୍ଗଟନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ରେ ଅଷ୍ଟ୍ରେଲିଆ ଇଜିପ୍ଟକୁ ଭେଟିବ। ସେହିଭଳି ମିଆମି ଗାର୍ଡେନ୍ସଠାରେ ଅନ୍ୟ ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଓ କାଭୋଭେଡ଼ ମଧ୍ୟରେ ମୁକାବିଲା ହେବ। ଏତଦ୍ବ୍ୟତୀତ ଆସନ୍ତାକାଲି ସକାଳେ କାନାସିଟି ଷ୍ଟାଡିୟମ୍ଠାରେ କଲମ୍ବିଆ ଓ ଘାନା ପରସ୍ପରକୁ ଭେଟିବେ। ଇତିମଧ୍ୟରେ ସ୍ୱିଜରଲ୍ୟାଣ୍ଡ, ସ୍ପେନ୍, ପର୍ତ୍ତୁଗାଲ, ବେଲଜିୟମ, ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ମେକ୍ସିକୋ, ଫ୍ରାନ୍ସ, ନରୱେ, କାନାଡ଼ା, ମୋରକ୍କୋ, ବ୍ରାଜିଲ ଏବଂ ପାରାଗୁଏ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଆସନ୍ତା ସୋମବାରରୁ ଛଅ ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଚଳିତ ବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି ଭାରତ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ସୂଚନା। ଭାରତର ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାକୁ ଜାପାନର ପ୍ରଶଂସା। 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ ଏବଂ 16 ଅର୍ଥ ଆୟୋଗଙ୍କ ପ୍ରସ୍ତାବ ଅନୁଯାୟୀ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ସରକାର। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ବାଦଦାତା ସୁନୀଲ କୁମାର ପାଢ଼ୀ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। କଳାହାଣ୍ଡି ଜିଲ୍ଲାର ବିକାଶ ଏବଂ ରାଜସ୍ୱ ପ୍ରଶାସନକୁ ଅଧିକ ସ୍ୱଚ୍ଛ ଓ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲା ଗସ୍ତ କରିଥିଲେ। ଭବାନୀପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ବ୍ଲକର ସେମେଲପଦର ଗ୍ରାମର ଜଙ୍ଗଲ ଅଧିକାର ହିତାଧିକାରୀଙ୍କୁ ଜଙ୍ଗଲ ଜମିର ପଟ୍ଟା ଏବଂ ପ୍ରାୟ 50 ବିଦ୍ୟାଳୟକୁ ଜମି ପଟ୍ଟା ବଣ୍ଟନ କରାଯାଇଥିଲା। ପରେ ମନ୍ତ୍ରୀ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। ରାଜସ୍ୱ ସେବାକୁ ସମ୍ପୂର୍ଣ୍ଣ ଅନ୍ଲାଇନ୍ ଓ କ୍ୟାସ୍ଲେସ୍ କରିବା ସହ ପଟ୍ଟା ସଂଶୋଧନ, ସରକାରୀ ଜମିକୁ ଜବରଦଖଲ ମୁକ୍ତ କରିବା ଏବଂ ଭୂମିହୀନଙ୍କୁ ବସୁନ୍ଧରା ଯୋଜନାର ସୁବିଧା ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
4: କଳାହାଣ୍ଡି ଜିଲ୍ଲାରେ ଜିଲ୍ଲାର ବସ୍ତୁତ ସବୁ ଦିଗରୁ ବିକାଶର ଅଗ୍ରଗତି ଏବଂ ସେ ଭିତରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇକରି ରାଜସ୍ୱ ବିଭାଗର ଯେଉଁ ଫ୍ଲେକ୍ସିପ୍ ପ୍ରୋଗ୍ରାମ ଅଛି, ପଟ୍ଟାରେ କଲମ ଟୁ କରେକ୍ସନ କରିବା କିମ୍ବା ଅଜାଙ୍କର ବାପା ନା ଥିବା ପଟ୍ଟା ସବୁ ଯେଉଁମାନେ ଶେଷ ଉତ୍ତରାଧିକାରୀ ଅଛନ୍ତି ତାଙ୍କ ନାଁରେ ପଞ୍ଜୀକୃତ କରିବା, ଏଠି ଯେଉଁମାନେ ଗରିବ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଇଞ୍ଚେ ଜମି ମଧ୍ୟ ନାହିଁ ତାଙ୍କୁ ବସୁନ୍ଧରା ଯୋଜନାରେ କହନ୍ତୁ, କିମ୍ବା ଜନଜାତି ସମ୍ପ୍ରଦାୟର ଯେଉଁମାନେ ଅଛନ୍ତି ତାଙ୍କର ଏଫ୍ଆର୍ଏ ପଟା କହୁଛୁ ଜଳ ଜଙ୍ଗଲ ଜମିର ପଟା କେତେ ଆବଣ୍ଟନ ହେଇଛି, କେତେ ବାକି ଅଛି, କେବେ ସରିବ। ସ୍କୁଲ କଲେଜରେ ମଧ୍ୟ ମୁକ୍ତ ଶିକ୍ଷାନୁଷ୍ଠାନ ସବୁ ଥିଲା ସେମାନଙ୍କୁ ମଧ୍ୟ ଯେଉଁ ଜମି ଦେଉଛୁ, ଏବଂ ରାଜସ୍ୱ ସେବା କେତେ ସେବା ପାଇଁ ଚଳିତ 2 ବର୍ଷ ଭିତରେ 2,50,00,000 ଲୋକଙ୍କୁ ରାଜସ୍ୱ ସେବା ଯୋଗାଇ।
3: ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ କଳାହାଣ୍ଡି ଗସ୍ତ ଅବସରରେ ଭବାନୀପାଟଣା ନିକଟ ସିର୍ଲିଗୁଡ଼ା ମେଗା ନର୍ସରୀଠାରେ ଓଡ଼ିଶାର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଥିଲେ। ଏହି କେନ୍ଦ୍ରରେ ଉଦ୍ଧାର ହୋଇଥିବା ହାତୀଙ୍କ ପ୍ରଶିକ୍ଷଣ ଓ ଚିକିତ୍ସା କରାଯିବ। ସେ କର୍ଲାପାଟ ଅଭୟାରଣ୍ୟରେ ଏକ ୱାଚ୍ ଟାୱାରର ମଧ୍ୟ ଉଦ୍ଘାଟନ କରିଥିଲେ। ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସେ ସୂଚନା ଦେଇଥିଲେ।
5: 2 ବର୍ଷ ଭିତରେ ବିଭିନ୍ନ ପ୍ରକାର ମୌଳିକ ସେବା, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଅନ୍ୟାନ୍ୟ ଗରିବ କଲ୍ୟାଣ ଉପରେ ଧ୍ୟାନ ଦେଉଛନ୍ତି। ଚାଷୀମାନଙ୍କର ସମସ୍ୟା ହେଉ, ଗରିବ ଲୋକଙ୍କର ସମସ୍ୟା ହେଉ, ଆଦିବାସୀମାନଙ୍କର ସମସ୍ୟା ହେଉ, ରୋଡ଼ ରାସ୍ତା ହେଉ, ସରକାର ଗୋଟେ ଏଜେଣ୍ଡା ବନେଇଛନ୍ତି, ଗୋଟେ ମାଇକ୍ରୋ ପ୍ଲାନ୍ ବନଉଛନ୍ତି, DPR ପ୍ରସ୍ତୁତ କରୁଛନ୍ତି। ସବୁ ଦିଗକୁ ଆମେ ଧ୍ୟାନ କେମିତି ଦେବା ଏବଂ ନିର୍ଦ୍ଦିଷ୍ଟ ଭାବରେ 2036 ବେଳକୁ ଏ ସମସ୍ୟା ନଥିବ, ଓଡ଼ିଶାର GDP କେମିତି ଗ୍ରୋଥ୍ ହେବ, ଓଡ଼ିଶାର ବିକାଶ କେମିତି ହେବ, ଓଡ଼ିଶାର ଇକୋନୋମି କେମିତି ହେବ, ସବୁ ସେକ୍ଟରରେ ଆପଣଙ୍କର ଇଣ୍ଡଷ୍ଟ୍ରିଆଲ ସେକ୍ଟର କେମିତି ବଢ଼େଇବା, ଚାଷୀମାନଙ୍କର ସମସ୍ୟା କେମିତି ସମାଧାନ ହେବ, ସେ ଦିଗ

0: କଳାହାଣ୍ଡି ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ପକ୍ଷରୁ ଭବାନୀପାଟଣା ଟାଉନହଲରେ ବିକଶିତ ଓଡ଼ିଶା 2036 ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମକୁ ନେଇ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ, ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପବନ କୁମାର ଅଗ୍ରୱାଲ ଏବଂ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ପ୍ରମୁଖ ଯୋଗଦେଇ 2036 ସୁଦ୍ଧା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ବିକଶିତ ଓଡ଼ିଶା 2036 ଅଭିଯାନ ଅନ୍ତର୍ଗତ ଭବାନୀପାଟଣାଠାରେ ଜୈବିକ ଓ ପ୍ରାକୃତିକ କୃଷି ଉପରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ କହିଥିଲେ 2036 ସୁଦ୍ଧା ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ କୃଷିକ୍ଷେତ୍ରର ବିକାଶ ନିତାନ୍ତ ଜରୁରୀ। ରାସାୟନିକ ସାରମୁକ୍ତ ପ୍ରାକୃତିକ ଚାଷ ମାଟିର ଉର୍ବରତା ଓ ଜନସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ସେ କହିଥିଲେ। ଭବାନୀପାଟଣା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗାଭ୍ୟାସ କରିଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ କନ୍ଧମାଳ ଜିଲ୍ଲା ସମ୍ପର୍କ।
1: ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ 7:30, ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆମ ଚାଷବାସ।

ଶ୍ରୋତାବନ୍ଧୁମାନଙ୍କୁ ନମସ୍କାର ଜଣାଇ ଆରମ୍ଭ କରୁଛୁ ଆଜିର ଆମ ଚାଷବାସ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆମର ଗୁରୁ ଦାୟିତ୍ୱ ସରିନାହିଁ। ଆମେ ପ୍ରତ୍ୟେକ ଦୁଇଟି ଗଛ ଲଗାଇବା, ଯେଉଁ ଭାଇମାନେ ଗଛ ଲଗାଇ ନାହାନ୍ତି ବନ ବିଭାଗ ସହିତ ଯୋଗାଯୋଗ କଲେ ମାଗଣାରେ ଗଛ ପାଇପାରିବେ, ଏବଂ ଦୁଇଟି ଗଛ ନିହାତି ଲଗାନ୍ତୁ ଏବଂ ଗଛଟି ଯେମିତି ସୁରକ୍ଷିତ ରହିବ ତା'ର ଯତ୍ନ ନିଅନ୍ତୁ। ଆଉ ଆମ ଗାଁ ପାଖରେ ଯେଉଁ ଜଙ୍ଗଲଟି ଅଛି ତାକୁ ଆମେ ସୁରକ୍ଷା ଦେବା, ଗୋଟେ ଗ୍ରାମ କମିଟି କରି ଆମ ଗାଁର ଜଙ୍ଗଲକୁ ସୁରକ୍ଷା ଦେବା, କାରଣ ଦେଖୁଛନ୍ତି କେଉଁଭଳି ଭାବରେ ତାତି ବଢ଼ିଯାଇଛି। ତେଣୁ ସେଥିପାଇଁ ଆମେ ନିହାତି ଭାବରେ ଗଛଟିଏ ଲଗାଇବା। ଯେଉଁ ଏଥର ସ୍ଲୋଗାନ ଦେଉଛନ୍ତି ମା ପାଇଁ ଗଛଟିଏ, ସେଇ ମା ପାଇଁ ଆମେ, ସେଇ ପୃଥିବୀ ମା ପାଇଁ ଆମେ ଗଛଟିଏ ଲଗାଇ ତାକୁ ସୁରକ୍ଷିତ ରଖିବା, ଏବଂ ଯେଉଁ ପରିବେଶ ବିଗିଡ଼ି ଯାଉଛି ତାକୁ କିଛିଟା ଆମେ ସନ୍ତୁଳନ କରିବାରେ ସାହାଯ୍ୟ କରିବା। ଏହିଭଳି ଭାବରେ ଯଦି ସମସ୍ତେ ଆମେ କେନ୍ଦୁଝର ଜିଲ୍ଲାରେ ଆମେ ଗଛଟିଏ ଲଗାଇବା ଏବଂ ତାକୁ ଯତ୍ନ ନେଇ ବଡ଼ କରିବା, ତାହେଲେ ନିଶ୍ଚିତ ଭାବରେ ଆମକୁ ଆତ୍ମସନ୍ତୋଷ ମିଳିବ। ସେଥିପାଇଁ ଆମକୁ କେହି ମୂଲ୍ୟ ଦେଇନପାରନ୍ତି, କିନ୍ତୁ ନିଜକୁ ଆତ୍ମସନ୍ତୋଷ ଲାଗିବ ଯେତେବେଳେ ଗଛଟିକୁ ଆମେ ବଡ଼ ହୋଇଥିବ ଦେଖିଦେବା। ହେଲେ ବୈଠକର ତ ଗାନା ଗାଣ ହୁଏ, ଶିଳ୍ପୀମାନେ କିଛି ଗୋଟେ ପରିବେଷଣ କରୁଛନ୍ତି, ଶୁଣିବା।

0: ଭଜନ ତ ଶୁଣିଲେ ଶ୍ରୋତାବନ୍ଧୁ, ବର୍ତ୍ତମାନ ପେଟ ପାଟଣା କଥା। ଦେଖନ୍ତୁ ଶ୍ରୋତାବନ୍ଧୁ, ଯେଉଁ ବର୍ଷା ହୋଇଯାଇଛି ସେଇ ବର୍ଷାକୁ ଉପଯୋଗ କରି ଆମ ଚାଷୀ ଭାଇମାନେ ଧାନ ଚାଷକୁ ଆଗେଇ ନେଇଛନ୍ତି, ତଳି ପକାଇବା ପାଇଁ ପ୍ରସ୍ତୁତି ହେଉଛନ୍ତି, ବର୍ଷାକୁ ଉପଯୋଗ କରି ଆଜିର ବିଷୟ ରଖିଛନ୍ତି। ଆମେ କିପରି ଭାବରେ ଗୋଟିଏ ଉନ୍ନତ ତଳି ପଟାଳି କରିବା ଏବଂ ଉନ୍ନତ ତଳିଟେ ଉତ୍ପାଦନ କରିବା, ଉନ୍ନତ ତଳି ହେଲେ ନିଶ୍ଚିତ ଭାବରେ ଆମର ଫସଲଟି ଉନ୍ନତ ହେବ, ଏହି ବିଷୟରେ କହିବା ପାଇଁ ଆମ ପାଖରେ ଉପସ୍ଥିତ ଅଛନ୍ତି କୃଷି ଅଧିକାରିଣୀ ଶୁଭଶ୍ରୀ ନାୟକ। ତାଙ୍କୁ ପଚାରିବା ଉନ୍ନତ ପ୍ରଣାଳୀରେ କିପରି ଆମେ ଭଲ ତଳି ପ୍ରସ୍ତୁତି କରିପାରିବା।
1: ଆମର ତଳି ପକାଇବା ପାଇଁ ପ୍ରଥମେ ହଉଛି ମିଡିୟମ ଲ୍ୟାଣ୍ଡ ହବା ଦରକାର ଟିକେ, ତାପରେ ଆମକୁ ପଟାଳି ପଟାଳି କରିବାକୁ ପଡିବ। କିନ୍ତୁ ଆମର ସାଧାରଣ ପ୍ରାକ୍ଟିସରେ ଚାଷୀ ଭାଇମାନେ କଣ କରନ୍ତି, ପ୍ଲେନ ପକେଇ ଦିଅନ୍ତି, କିନ୍ତୁ ସେଇଟା ଆକ୍ଚୁଆଲି ଠିକ ପ୍ରାକ୍ଟିସ ନୁହଁ। ଆମକୁ ତଳି ପକେଇବା ପାଇଁ ରେଜ୍ ବେଡ୍ ଦରକାର, ଟିକେ ଉଠେଇକି ବେଡ୍ ଦରକାର, ଆଉ ତାକୁ ପଟାଳି ପଟାଳି କରିବା ଦରକାର। ଆମର ଗୋଟେ ଏକର ଜମି ପାଇଁ 10 ଡିସମିଲ ତଳିଘେରା ଦରକାର, ତଳିଘେରା ଆମେ 10 ଡିସମିଲ କଲେ ସେ ଗୋଟେ ଏକର ପର୍ଯ୍ୟନ୍ତ ପଳାଇବ। ତେଣୁ ଆମକୁ ଫାଷ୍ଟ ପଟାଳି କରିବା ଦରକାର, ପଟାଳିରେ ଆମକୁ 15 ସେଣ୍ଟିମିଟର ଉଚ୍ଚା କରିବାକୁ ପଡିବ ପଟାଳି, ଆଉ 1.5 ମିଟର ଓସାର କରିବାକୁ ପଡିବ। ତାପରେ ଜମିର ଲେଂଥ ଅନୁସାରେ ସିଏ ଚାଷୀ ତାର ନିଜେ କରିପାରିବ କେତେ ଲମ୍ବା ସେ କରିବ, କିନ୍ତୁ ଓସାରଟା ଆମକୁ 1.5 ମିଟର ରହିବା ଦରକାର, ହେଲେ ସେଇଟା ଗୋଟେ ଆଇଡଲ ରେଜ୍ ବେଡ୍ ହବ, ଆଉ ଉପରଟା ଆମର ଉଚ୍ଚା 15 ସେଣ୍ଟିମିଟର ହବା ଦରକାର। ତାପରେ ଏମିତି 2ଟା ପଟାଳି ଭିତରେ ଆମକୁ 30 ସେଣ୍ଟିମିଟର ଡିଷ୍ଟାନ୍ସ ରଖିବା ଦରକାର, ଗୋଟେ ନାଳି ଛାଡିବ, ବ୍ୟବଧାନ ରଖିବା ଦରକାର। ସେଇ ଯୋଉ ନାଳିର ବି ହାଇଟ 15 ସେଣ୍ଟିମିଟର ରହିବ, ମାନେ ଡେପ୍ଥ ତାର 15 ସେଣ୍ଟିମିଟର ରହିବ, ସେଇ ଯୋଉ ମାଟିଟା ଆସିବ ଏଠି ପଡିବ, ଆପଣଙ୍କ ରେଜ୍ ବେଡ୍ରେ ପଡିବ। ପୁଣି ଏମିତି ଯେତେଟା ସମ୍ଭବ ସେ ସେତେ ପଟାଳି କରିପାରିବେ ତାଙ୍କର ଜମିକୁ ନେଇକି। ତେଣୁ ଆମର ଯାହାର ଯେତେ ଏକର ଜମି ହେଇଥିବ ସେତିକି ଡିସମିଲର ସେ ପକେଇ ପାରିବେ। ତେଣୁ ଆମକୁ ସେଇ ଯୋଉ ଯେତେବେଳେ ଆମେ ପକେଇବା ପଟାଳି, ତାକୁ ଆଗ ଫାଷ୍ଟ ମୁଣ୍ଡରେ ରହିବା ଦରକାର, ଆମକୁ ଟିକେ ରେଜ୍ ବେଡ୍ ହବା ଦରକାର, ଟିକେ ଉଚ୍ଚା ହବା ଦରକାର। ତାପରେ ଆପଣଙ୍କର ଗୋଟେ ସ୍କୋୟାର ମିଟରକୁ ଯଦି ଆମେ ଧରିବା ତାହେଲେ ଏକକ, ତାହେଲେ ଆପଣ ଚାଷୀ ଭାଇ ଗୋଟେ ଠିକ ଅନୁମାନ ମୂଲ୍ୟ କରିପାରିବ। ସ୍କୋୟାର ମିଟରରେ ଆମର ଯେହେତୁ ଆମେ 1.5 ମିଟର କହିଲେ, 1.5 ମିଟର ହଉଛି ଓସାର ଲେଂଥଟା, ହଉଛି ତାଙ୍କର ନିଜ ହିସାବରେ ସେ ପକେଇପାରିବେ ଜମିର ଲେଂଥ ଅନୁସାରେ ନିଜେ କେତେ ଏରିଆ କରିବେ, ତେଣୁ ସେଇଟା କରିପାରିବେ। ତେଣୁ ଗୋଟେ ସ୍କୋୟାର ମିଟରରେ ଆମକୁ ଖତ ଦରକାର 250 ଗ୍ରାମ, DAP କିମ୍ବା ସୁପର ସାର ସିଏ 10 ଗ୍ରାମ ହେଇଗଲେ ଆମକୁ ଗୋଟେ ସ୍କୋୟାର ମିଟର ହେଇଯିବ, ଆଉ ପଟାସ ସାର ଆମର 10 ଗ୍ରାମ ହେଲେ ଗୋଟେ ମିଟର ସ୍କୋୟାର ହେଇଯିବ। ତାପରେ ଏତିକି ଆମେ ଫାଷ୍ଟ ଫେଜ୍ରେ ଦେଇଥିବା ପୁରା କାଦୁଅ କରିକି, ତାପରେ ଶୁଖିଲା ତଳି ହଉ କିମ୍ବା ଗଜା ତଳି ହଉ, ତା ମାନେ ସିଡ୍ସ ହଉ, ସେଠି ପକେଇବେ କାଦୁଅ କରିକି ଏତିକି, କିନ୍ତୁ ଆଗ ମିଶେଇଥିବେ ଆପଣଙ୍କର ସ୍କୋୟାର ମିଟର ହିସାବରେ ଖତ ଆଉ SSB କିମ୍ବା DAP ଆଉ MOP।
2: ପ୍ରଥମେ ଯେତେବେଳେ ଜମି ପ୍ରସ୍ତୁତି କରିବା, ଆମେ କାଦୁଅ କରିକି ଯୋଉ ଉଚ୍ଚା ଜମି ପଟାଳି କରିଥିବା, ସେଇ ସମୟରେ ଏଇ ରାସାୟନିକ ସାର ଆମକୁ ଦବାକୁ ପଡିବ,
1: ଦବାକୁ ପଡିବ
2: ଆଜ୍ଞା।
1: ତାପରେ ସେ ସିଡ୍ସ ଇଏ କରିବେ, ମାଟି ଗୋଟେ ଲେୟାର ଦେଇକି ଉପରେ ଯୋଉ ମାଟି ରହିବ ଟିକେ ଶୁଖିଲା ମାଟି ଆଉ ଗୋବରକୁ ମିଶେଇକି ଉପରେ ପକେଇଦେବେ, କାଦୁଆ ଉପରେ ପକେଇ ସାରିଲା ପରେ ଗୋଟେ ଛୋଟ ସ୍ମଲ ଲେୟାର, ତାପରେ ସେମାନେ ମଞ୍ଜିଟାକୁ ବୁଣିବେ, ତାପରେ ଖତ ଦିଆଯିବ, ଖତ ଦିଆଯିବ ଯେମିତି ମାଟି ମାନେ 3 ସେଣ୍ଟିମିଟର ଭିତରେ ଆମର ସିଡ୍ସଟା ରହିବ, 2-3 ସେଣ୍ଟିମିଟର ତଳେ ରହିବ। ତାପରେ ଆମର ଯୋଉ ଖତ ରହିବ କିମ୍ବା ଯାହା କୁଟା ଫୁଟା ଯଦି କିଛି ଗୋଟେ ସ୍ମଲ ଲେୟାର କରିକି ଘୋଡ଼େଇ ଦିଅନ୍ତି ବି ଆହୁରି ଭଲ, ନହେଲେ କିଛି ନାହିଁ। ଆମର ଯୋଉ ଉପରେ ଆମେ ଘୋଡ଼ାନ୍ତି ମାଟିର ଠିକ ମଞ୍ଜି ଉତ୍ତାପ ପାଇବା ସାଙ୍ଗରେ କିଛି ବାହାର ଆମର ପକ୍ଷୀ ଏମାନେ ସିଡ୍ଟାକୁ ନଷ୍ଟ କରିପାରିବେନି, ତେଣୁ ଟିକେ ଉପରେ ନିହାତି ଘୋଡ଼େଇବା ଦରକାର। ଗୁଣ୍ଡ ମାଟି ସାଙ୍ଗେ ତଳେ ବି ଗୋଟେ ଲେୟାର ସ୍ମଲ ମାନେ ପତଳା ଲେୟାର ଗୋଟେ ଗୁଣ୍ଡ ମାଟି ଶୁଖିଲା ମାଟି ଆଉ ଖତ ସାଙ୍ଗରେ ଦେବେ, ତାପରେ କିନ୍ତୁ ଉପରେ ବି ଖତ ଅଧିକା ଆଉ କମ ମାଟିରେ ଗୋଟେ ଲେୟାର ରହିବ, ତାପରେ ଠିକ ସେ ଉଠିବ। ଆମର ଯେତେବେଳେ 15 ଡେଜ୍ ହେଇଯିବ, 15 ଡେଜ୍ ଗଛ ଟିକେ ଟିକେ ଉଠିଯିବ, ସେଇ ସମୟରେ ଆମେ ୟୁରିଆ ସାରଟା ଯଦି ମାରିପାରିବେ ତାହେଲେ ଭଲ, ବହୁତ ଭଲ, ସେଇ ସମୟରେ ଗଛଟା ହୃଷ୍ଟପୃଷ୍ଟ ହେଇକି ଆସିବ। ଯଦି କିଛି ଘାସ ଥିବ ତାକୁ ଉପାଡ଼ି ଦେବେ, ତାପରେ ୟୁରିଆ ସାର ସେମିତି ବର୍ଗ ମିଟର ପିଛା 10 ଗ୍ରାମ, ତେଣୁ ଯେତିକି ବର୍ଗ ମିଟର ଆମର ଥିବ ସେଇ ଅନୁସାରେ ସେମାନେ ସେତିକି ସାର ଆପ୍ଲାଏ କରିବେ, ହେଲେ ତଳିଟା ପ୍ରକୋଷ୍ଠ ହବ। ଆଉ ଆମର ଚାଷୀ ଭାଇମାନେ କଣ କରନ୍ତି, ଲେଟ୍ କରିଦିଅନ୍ତି, ତେଣୁ ଆମକୁ 20 ଡେଜ୍ରୁ ଷ୍ଟାର୍ଟ କରିବାକୁ ପଡିବ, 21 ଡେଜ୍ରୁ ସେମାନେ ତଳି ଉଠେଇବା ପାଇଁ ଚେଷ୍ଟା କରିବା ଦରକାର। ହେଲେ 21-25 ଡେଜ୍ ହଉଛି ପ୍ରକୋଷ୍ଠ ଟାଇମ ଆମକୁ ଟ୍ରାନ୍ସପ୍ଲାଣ୍ଟିଂ କରିବା ପାଇଁ। ତାପରେ ଆମର କିନ୍ତୁ 4-5 ଦିନ ପର୍ଯ୍ୟନ୍ତ ଟିକେ ଓଦା ରହିବ, ତ ତଳି ଘେରା ଓଦା ରହିବ, ତାପର ଷ୍ଟେଜରେ ଆମେ ଟିକେ ପାଣି ରଖିବା, ସନ୍ତସନ୍ତିଆ ଯୁଗଯୁଗିଆ ପାଣି ରଖିବା, ଆଉ ଲାଷ୍ଟ ବେଳକୁ ଯଦି ଉପାଡ଼ିଆ ସମୟରେ ଆମର ପାଣି ନଥିବ ଆମକୁ ପାଣି ମଡ଼େଇବାକୁ ପଡିବ, ନହେଲେ ଉପାଡ଼ି ହବନି, ଛିଡ଼ିଯିବ ତଳି। ତାପରେ ଯଦି ତଳି ଉପାଡ଼ିବା ଆମେ ଯୋଉଦିନ ଡିସାଇଡ୍ କରିବା ଉପାଡ଼ିବା ପାଇଁ, ତାର 7 ଡେଜ୍ ପୂର୍ବରୁ 1.5 ଗ୍ରାମ ଗୋଟେ ବର୍ଗ ମିଟର ପିତା ଫୋରେଟ୍ କିମ୍ବା 3 ଗ୍ରାମ କାର୍ବୋଫ୍ୟୁରାନ୍ ଦାନାଦାର ବିଷ ଆମକୁ ପ୍ରୟୋଗ କରିବାକୁ ପଡିବ। କଣ ପାଇଁ ନା ଆମର ଷ୍ଟେମ୍ ବୋରେଟ୍ ଯୋଉଟା ହଉଛି କାଣ୍ଡବିନ୍ଧା ପୋକ, ସେଇ ଆମର ତଳି ଘେରାରୁ ହିଁ ଷ୍ଟାର୍ଟ ହେଇଯାଇଥାନ୍ତି, ତାକୁ ଦମନ କରିବା ପାଇଁ ଆମକୁ ଏଇଟା ନିହାତି ସବୁ ଚାଷୀ ଭାଇ ମାନେ କରିବା ଦରକାର। ବହୁ ଜଣ ବି ପ୍ରାକ୍ଟିସ କରିଛନ୍ତି, ମୋର ଅଭିଜ୍ଞତା ଅଛି। ତଳି ଘେରର ଉପାଡ଼ିବାର 7 ଦିନ ପୂର୍ବରୁ ଫୋରେଟ୍ କିମ୍ବା କାର୍ବୋଫ୍ୟୁରାନ୍ ଆପ୍ଲାଏ କରିବା ଦରକାର, ହେଲେ ଆପଣଙ୍କର ଠିକ ଆସିଯିବ। ଆଉ ତଳିକୁ କେବେ ବୁଢା ନ କରନ୍ତୁ, ହେଲେ ସେଇଟା ଆପଣଙ୍କର ଅଧିକ ତଳି ଲାଗିବ, ତା ସାଙ୍ଗରେ ରୋଗ ପୋକ ବେଶୀ ଆକ୍ରାନ୍ତ ହବ। ଆମେ ମ୍ୟାକ୍ସିମମ୍ କରିବା 25 ଡେଜ୍, ଆମର ଚାଷୀ ଭାଇ ମାନେ 30 ଡେଜ୍ କରନ୍ତି, ମାସେ ପରେ ଆରାମସେ କରନ୍ତି। କିନ୍ତୁ ଯଦି ପାଣିର ସୁବିଧା କୋଉଠି କମିଗଲା ଟିକେ ପାଣି ମଡେଇ ମଡେଇକି କରିବେ, କିନ୍ତୁ ଟାଇମଟାକୁ ଫିକ୍ସ ରଖିବା ଦରକାର, ନହେଲେ ଆମର କେଶୱାର୍ମ ଲାଗିବେ, ଯୋଉ କାହାଳି ପୋକ ସେଟା ଲାଗିବେ, କାଣ୍ଡବିନ୍ଧା ଲାଗିବେ, ଏସବୁ ବହୁତ ପରିମାଣରେ ଲାଗିବେ ଯେତେ ଆମର ଅଧିକ ବୁଢା ହେଇଯିବ ତଳି।
2: ଏଇଠି ପ୍ରଥମରୁ ଗୋଟେ କଥା କୁହନ୍ତୁ, ଗୋଟେ ହୃଷ୍ଟପୃଷ୍ଟ ତଳି ପାଇବାକୁ ହେଲେ ବିହନ ଚୟନଟା ମୁଖ୍ୟ, ଭଲ ବିହନଟେ ହେଇଥିଲେ ଆମେ ତଳିଟା ଭଲ ତଳିଟେ ପାଇବା। ଏଇ ପରିପ୍ରେକ୍ଷୀରେ ଆମେ କେମିତି ଜାଣିବା ଯେ ଗୋଟେ ସୁସ୍ଥ ବିହନ ଭଲ ବିହନଟେ ଆମେ ଚୟନ କରିବା, ଏ ବିଷୟ ଟିକେ କୁହନ୍ତୁ।
1: ସେଥିପାଇଁ ଆମେ ଫାର୍ଷ୍ଟରୁ ସୁସ୍ଥ ବିହନ କିମ୍ବା ଭଲ ବିହନ ଚୟନ କରିବା ପୂର୍ବରୁ ଯଦି ଲୋକାଲି ଆମେ ନିଜେ ରଖିଛନ୍ତି ତାହେଲେ ଆମେ ତାକୁ ସଫା ସୁତୁରା କରିବା,
2: ଆଜ୍ଞା,
1: ଭଲ ଭାବେ କ୍ଲିନ୍ କରିବା, ଆଉ ତାପରେ ବାଛୁଡ଼ିବା, ତାକୁ କାଠି କୁଟା ଅଲଗା ବିହନ ସବୁ ବାହାର କରିବା, ଆଉ ଯେମିତି ଲୁଣ ପାଣିରେ ପକେଇବା କଥା, ଗୋଟେ ଲିଟର ପାଣିରେ 150-165 ଗ୍ରାମର ଲୁଣ ନେଇକି ତାକୁ ଆମେ ଯଦି ଗୋଳେଇ ଦବା ତାହେଲେ କଣ୍ଠା କି ଅଲଗା କିସମର ବିହନ କିମ୍ବା କାଠି କୁଟା ସିଏ ସବୁ ଉପରକୁ ପଳେଇ ଆସିବ, ଇଏ ତଳେ ରହିଯିବ ଯୋଉଟା ଭଲ ବିହନଟା, ତାପରେ ତାକୁ ଶୁଖେଇକି ଆମେ ନବା। ତେଣୁ ବିହନକୁ ଆମେ ପୂର୍ବରୁ ପ୍ରସ୍ତୁତ କରିଥିବା, ଏଇଟା ଭଲ ବିହନ, ତାକୁ ତାପରେ ବି ବିଶୋଧନ ବି ଏସବୁ କରିସାରିଲା ପରେ ବି ଯଦି ଆମକୁ ଠିକ ଲାଗୁନି ତାପରେ ବି ଆମେ ରାସାୟନିକ ଜିନିଷରେ ବିଶୋଧନ କରିବା। ଲୋକାଲ ବିହନକୁ ନିଜେ ଆଗ ଭଲ ଭାବରେ କ୍ଲିନ୍ କରିସାରିକି ତାପରେ ବି ରାସାୟନିକ ଟ୍ରିଟମେଣ୍ଟ ଗୋଟେ ଦବା ଦରକାର, ହେଲେ ଯାଇକି ଆମର ତଳିଟା ଫାର୍ଷ୍ଟରୁ ବିହନଟା ବିଶୋଧିତ ହେଇଗଲା ପରେ ଆମେ ଜମିକୁ ନେଲେ ଆମେ ଆଶ୍ଚର୍ଯ୍ୟ ହେଇଯିବା କି ନା ଆମେ ସେ କିଛି ମାତ୍ରାରେ ନିରୋଗା ହେଇଗଲା। ତାପରେ ଆମର ରୋଗ ତ ଲାଗିବେନି କିନ୍ତୁ ପୋକ ଲାଗିବେ, ଆଫ୍ଟର 30 ଡେଜ୍ କିମ୍ବା 40 ଡେଜ୍ ପରେ ପୋକ ଲାଗିଲେ ପୁଣି ସ୍ପ୍ରେ କରିବେ, କିନ୍ତୁ ରୋଗରୁ କଣ୍ଟ୍ରୋଲ ହେଇଯିବ।
2: ବିଭିନ୍ନ ସମୟରେ ଭାଇମାନେ ୟୁରିଆ ସାର ଅଧିକ ପକେଇ ଦିଅନ୍ତି ଯାହାଫଳରେ ତଳି ପଟାଳି ଛନଛନିଆ ଗଛ ହେଇଯାଏ, ରୋଗର ବି ସଂକ୍ରମଣ ଥାଏ, ଏଇ କ୍ଷେତ୍ରରେ ଆମ ଚାଷୀ ଭାଇମାନଙ୍କୁ କଣ କହିବେ?
1: ଆମର ହଉଛି ଫାର୍ଷ୍ଟ ତ ହଉଛି ୟୁରିଆ ସାର କିଛି ଆପ୍ଲାଏ କରିବା ପୂର୍ବରୁ ଆମକୁ ସେଇ ଜମିର ସଏଲ ଟେଷ୍ଟ କରି ନେଇଥିବା ଦରକାର,
2: ଆଜ୍ଞା,
1: ମୃତ୍ତିକା ପରୀକ୍ଷା କରିଦେଇଥିଲେ ଆମେ ଜାଣିବା କେତେ ୟୁରିଆ ଦରକାର ଆମକୁ ସେଇ ଜମି ପାଇଁ। ଯଦି କେହି କରିନାହାନ୍ତି ସେ ଚାଷୀ ପାଖରେ କାର୍ଡ ନାହିଁ ତାହେଲେ ଏଇ ଯୋଉ ଅନୁପାତ କୁହାଗଲା ଆମର ଗୋଟେ ବର୍ଗ ମିଟର ପ୍ରତି 10 ଗ୍ରାମ ହେଲେ ସଫିସିଏଣ୍ଟ, ଆଉ ଅଧିକା ଦବା ଦରକାର ନାହିଁ। ଯେତେ ଆପଣ ଛଞ୍ଚନିଆ କରିବାକୁ ଚାହିଁବେ, ଗ୍ରୀନ କରିବାକୁ ଚାହିଁବେ, ହୃଷ୍ଟପୃଷ୍ଟ କରିବାକୁ ଚାହିଁବେ, ସେତେ ଆମକୁ ପୋକ ଆକ୍ରାନ୍ତ କରିବ। ଆଉ ଷ୍ଟେମ୍ ବୋରର ତ ବହୁତ ସେଥିପାଇଁ ତାର ଆଫିନିଟି ଅଛି, ସେ ଷ୍ଟେମ୍କୁ ଆଟାକ୍ କରିବ। ତେଣୁ ୟୁରିଆ ଆମେ ଯେତେ ମିନିମାଇଜ୍ କରିବା, କିନ୍ତୁ ଆଉ ୟୁରିଆର ଗୋଟେ ତଳି ଘରରେ ଏତେ କମ୍ ଦେଇଥିବା, ଆଉ ନେକ୍ସଟ ଫେଜ୍ରେ ବି ଯେତେବେଳେ ଦିଆଯିବ ସେଇଟା ସବୁବେଳେ ୟୁରିଆଟା ସ୍ପ୍ଲିଟ୍ ଡୋଜ୍ରେ ଦିଆଯାଏ, ମାନେ ଭାଗ ଭାଗ କରିକି ଦିଆଯାଏ, କାରଣ ୟୁରିଆର ଲସ୍ ଅଧିକା। ଆଉ ମୋର ରେକମେଣ୍ଡେସନ ହେଲା କୌଣସି ଚାଷୀ ଭାଇ ବିନା କାହା ରେକମେଣ୍ଡେସନରେ ଅଧିକ ୟୁରିଆ ପକାନ୍ତୁ ନାହିଁ।
2: ତ ଏଇଠି ଗୋଟେ କଥା କୁହନ୍ତୁ, ଆମେ ବିହନ ବିଶୋଧନ କରିଛନ୍ତି କିନ୍ତୁ ଅଧିକାଂଶ ସମୟରେ ତଳି ପଟାଳି ଯୋଉ ମୁଖ୍ୟ ଜମିରେ ଲଗେଇବା ପାଇଁ ଆମେ ନିଅନ୍ତି ତାକୁ ବି ବିଶୋଧନ କରିବା ପାଇଁ ଅଧିକାଂଶ ସମୟର ବିଶେଷଜ୍ଞମାନେ ମତ ଦେଇଥାନ୍ତି। ଯଦି ଆମେ ପ୍ରଥମରୁ ବିଶୋଧନ କରିଥିବୁ ପରବର୍ତ୍ତୀ ସମୟରେ ଆମକୁ ବିଶୋଧନ କରିବାକୁ ପଡିବ କି ତଳି ପଟାଳି?
1: ନାଇଁ, ଆଉ କରିବାକୁ ପଡିବନି, ବିହନ ଆମେ ବିଶୋଧନ କରିଦେଲେ ରୋଗ କଣ୍ଟ୍ରୋଲ ପାଇଁ, କିନ୍ତୁ ତଳି ପଟାଳି ଯୋଉ ବିଶୋଧନ କରେ ଫୋରେଟ୍ କିମ୍ବା ଆମର କାର୍ବୋଫ୍ୟୁରାନ୍ରେ ସେଟା ହଉଛି ଷ୍ଟେମ୍ ବୋରର୍କୁ କଣ୍ଟ୍ରୋଲ କରିବା ପାଇଁ, ପୋକକୁ କଣ୍ଟ୍ରୋଲ କରିବା ପାଇଁ,
2: ଆଜ୍ଞା।
1: ତେଣୁ ଏଇଟା ହଉଛି ରୋଗକୁ ଆମେ ଏଠି କଣ୍ଟ୍ରୋଲ କଲେ ସେଠି ପୋକକୁ କଣ୍ଟ୍ରୋଲ କଲେ, ତେଣୁ ବହୁତ ଦିନ ପର୍ଯ୍ୟନ୍ତ ଆମର ଗଛ ସେଫ୍ ହେଇଗଲା, ମାନେ ଏରାଉଣ୍ଡ 40-40 ଡେଜ୍ ଆମେ ଟିକେ ସେଫ୍ରେ ରହିଲେ,
2: ଆଜ୍ଞା।

0: ଆଜ୍ଞା
1: ହଁ, ଟିକେ ଅଧିକ କ୍ୱାଣ୍ଟିଟିରେ ଦେଇକି ଆମେ ସେଇ ଯୋଉ ପାଣିରେ ଆଗ ଭିଜେଇକି ରାସାୟନିକ ଜିନିଷ, ତାପରେ ଆମେ ତଳିଟାକୁ ରଖିବା, ସିଏ ହାଫ୍ ଆନ୍ ଆୱାର୍ ପାଖାପାଖି ରଖିଦେଇକି ତାପରେ ଆମେ ନେଇକି ମେନ୍ ଫିଲ୍ଡରେ ରହିଦେଲେ ଆମର କାମ ହେଇଗଲା ୱାନ୍ ଟାଇପ୍ର। କିନ୍ତୁ ଆମକୁ ସେଇଟା ଟିକେ ଟିଡିୟସ୍ ହବ, ଯଦି ଆମେ କରିଦେଇଥିବା ପୂର୍ବରୁ ବିହନଟାକୁ ବିଶୋଧନ କରିଦେଇଥିବା ତାହେଲେ ସହଜରେ ଆମର ହେଇଯିବ।
0: ହେଇଯିବ, କାରଣ ବର୍ତ୍ତମାନ ଅଧିକାଂଶ ଚାଷୀ ଭାଇମାନେ ବି ତଳି ପକେଇ ସାରିଲେଣି। ଯୋଉ ଭାଇମାନେ ଯଦି ବିହନ ବିଶୋଧନ କରିନାହାନ୍ତି ତାହେଲେ ଏଇ ପଦକ୍ଷେପରେ ପରବର୍ତ୍ତୀ ସମୟରେ ସେମାନେ ବିଶୋଧନ କରିକି ଜମିରେ ତଳି ରହିପାରିବେ। ସୁସ୍ଥ ତଳି ଚାରା ପାଇବାକୁ ହେଲେ ସମୟଟା ହିଁ ନୀତି ନିୟମ ଅଛି। ଠିକ ସମୟରେ ଯଦି ତଳିଟାକୁ ଆମେ ଉପାଡ଼ିବା ନିଶ୍ଚିତ ଭାବରେ ଗୋଟେ ସୁସ୍ଥ ତଳି ପାଇପାରିବା। ଏଇ କିଛି ସମୟ କଥାବାର୍ତ୍ତା ଭିତରେ ବି ଆପଣ ବି ସମୟ କଥା କହିଥିଲେ, ଗୁରୁତ୍ୱ ଦେଇଥିଲେ। ଆଉ ଥରେ ଚାଷୀ ଭାଇମାନଙ୍କୁ କହିଦିଅନ୍ତୁ କେତେ ଦିନ ତଳି ଉପାଡ଼ିଲେ ଆମେ ସୁସ୍ଥ ତଳି ପାଇପାରିବା।
1: ଆମର 20ରୁ 25 ଦିନ ଭିତରେ ଯଦି ଆମେ ତଳି ଉପାଡ଼ିବା ତାହେଲେ ଆମେ ଗୋଟେ ସୁସ୍ଥ ତଳି ପାଇପାରିବା। ତା ପରେ ହେଲେ ଆମକୁ ରୋଗାକ୍ରାନ୍ତ ହବ, ଯେତେ ଏଜେଡ଼ ହେଇଯିବ ରୋଗାକ୍ରାନ୍ତ ହବ। ତା ସହିତ ଆମକୁ ଯୋଉଠି 1-2ଟା ତଳିରେ ହେଇଯାଉଥିଲା ଆମର, ସେଠି ଆମେ 3-4 ଲାଗିବାକୁ ପଡିବ।
0: ଆଜ୍ଞା,
1: କାରଣ ସେଠି ଆପଣଙ୍କର ପିଲ ମାରିବା ପାଇଁ ଆଉ ତା ପାଖରେ ସେତିକି ବଳ ନଥିବ।
0: ଶେଷରେ କଣ କହିବେ ଚାଷୀ ଭାଇମାନେ ଆପଣଙ୍କ କଥା ଶୁଣୁଛନ୍ତି? ଗୋଟେ ସୁସ୍ଥ ତଳି,
1: ସୁସ୍ଥ ତଳି ପାଇବାକୁ ହେଲେ ଆମକୁ ଫାଷ୍ଟ ପ୍ରୋସେସ୍ ହେଉଛି ମାଟି ପରୀକ୍ଷା କରିନେଇଥିବା ଦରକାର। ତାପରେ ଆମେ ତଳିକୁ ବିଶୋଧନ କରିଥିବା ଫୋରେଟ୍ କିମ୍ବା କାର୍ବୋଫ୍ଲୋରିନ୍ରେ ବିଶୋଧିତ କରିଥିବା ଦରକାର। ଆଉ ଆବଶ୍ୟକ ଯେତେବେଳେ ଆମେ ତଳି ପକାଉଛନ୍ତି ଆବଶ୍ୟକ ରାସାୟନିକ ସାର କିଛି ମାତ୍ରାରେ ଦେଇଥିବା ଦରକାର, ତାହେଲେ ଯାଇକି ଆଉ ଆମେ ଠିକ୍ ଟାଇମ୍ରେ ଟ୍ରାନ୍ସପ୍ଲାଣ୍ଟିଂ ଆମର ରହିବା ଦରକାର। ଏତିକି ଜିନିଷ ଯଦି ଆମେ ଟିକେ ପଦକ୍ଷେପ ନେବା ତାହେଲେ ଆମର ଫସଲ ନିହାତି ଭଲ ହେବ, ଆଉ ଅମଳ ବି ଆମର ନିହାତି ଭଲ ହେବ। ଆଉ ସବୁ ଚାଷୀ ଭାଇମାନଙ୍କୁ ମୋର ଅନୁରୋଧ, ସେମାନେ ଧାନରେ ଆମର ଯେତେ ଯଦି ଶ୍ରୀ ପଦ୍ଧତିରେ କେହି ଅବଲମ୍ବନ କରିପାରୁଛନ୍ତି, ମାନେ ଆମର 25 ସେଣ୍ଟିମିଟର ରୋ ଟୁ ରୋ, ପ୍ଲାଣ୍ଟ ଟୁ ପ୍ଲାଣ୍ଟ, ତାହେଲେ ବହୁତ ଭଲ। ଯଦି କରି ନ ପାରୁଛନ୍ତି ତାହେଲେ ଧାଡ଼ିକୁ ଧାଡ଼ି 20 ସେଣ୍ଟିମିଟର ଏବଂ ଗଛକୁ ଗଛ 15 ସେଣ୍ଟିମିଟର ଦେଇକି ସେମାନେ ରୁହନ୍ତୁ। ହେଲେ କ'ଣ, ଆମର ଯଦି ଲାଇନ୍ରେ ରହିଲେ ତାହେଲେ ଆପଣଙ୍କର ବାୟୁ ଚଳାଚଳ ଆଉ ଖାଦ୍ୟସାର ଠିକ୍ସେ ସବୁ ଗଛ ପାଇପାରିବେ, ଆଉ ରୋଗ ପୋକ ସେଥିପାଇଁ କମ୍ ଲାଗନ୍ତି। ଆଉ ଆପଣଙ୍କର ଯୋଉ ଅପରେସନ୍ ସବୁ ସ୍ପ୍ରେଇଂ ଯଦି ମାନେ ସାର ପକେଇବା କିମ୍ବା ବିଷ ପ୍ରୟୋଗ କରିବା ଏଗୁଡ଼ା ସବୁ ସୁବିଧାରେ ହେଇଯାଏ।
0: ଆଜ୍ଞା,
1: ଆଉ ପୂର୍ବରୁ ପଶ୍ଚିମକୁ ସବୁବେଳେ ଚେଷ୍ଟା କରିବେ ରହିବା ପାଇଁ, ହେଲେ ଆମର ଡାଇରେକ୍ଟ ସନ୍ଲାଇଟ୍ ପଡ଼ିବ ଆଉ ଅନ୍ଧାରିଆ ହବନି, ଯୋଉଟାକି ରୋଗ ପୋକ ପାଇଁ ବେଶୀ କଣ୍ଡ୍ୟୁସିଭ୍ ହୁଏ ସେ ସିଚୁଏସନ୍ଟା, ସେଇଟାଉ ହବନି।
0: ନିଶ୍ଚିତ ଭାବରେ ଏଠି ଚାଷୀ ଭାଇମାନଙ୍କୁ କହି ରଖିବା ଯେ ଯୋଉ ଚାଷୀ ଭାଇମାନେ ରୋଇବା ପାଇଁ ଚାହୁଁଛନ୍ତି ସେମାନେ ଧାଡ଼ିରେ ରୁଆ କରନ୍ତୁ
1: କରନ୍ତୁ,
0: ଯାହାଫଳରେ ବି ବାୟୁ ଚଳାଚଳ
1: ସରକାରଙ୍କର କିଛି ସହାୟତା ମିଳୁ କିମ୍ବା ନ ମିଳୁ।
0: ହଁ, ଆମେ ଫସଲ ଉତ୍ପାଦନ କରିବାକୁ ଚାହୁଁଛନ୍ତି, ଧାଡ଼ିରେ ରହିଲେ ନିଶ୍ଚିତ ଭାବରେ ଆମର ଫସଲଟି ଭଲ ହୃଷ୍ଟପୃଷ୍ଟ ହବ ଏବଂ ପବନ ବାୟୁ ଚଳାଚଳ ହବ, ଏବଂ ଆମେ ବି ଯେତେବେଳେ ସାର ପକେଇବା କି ଗଛ ବାଛିବା ସେତେବେଳେ ବି କୌଣସି ଘାସ ବାଛିବା ଗଛ ମାଡ଼ ଖାଇବନି। କିନ୍ତୁ ଗୋଟେ କଥା ହଉଛି, ଚାଷୀ ଭାଇମାନେ ସନ୍ଦେହ କରନ୍ତି କି ସେଥିପାଇଁ ସେମାନେ ଧାଡ଼ିରେ ରୁହନ୍ତୁନି, ଯୋଉ ଅଧିକ ତଳି ସେମାନେ ବିଲରେ ରୋଇପାରିବେ ଧାଡ଼ିରେ ରହିଲେ କମ୍ ରୋଇପାରିବେ, ଏଇ ଯୋଉ ଭ୍ରମଟା ଅଛି ୟା ଉପରେ କଣ କହିବେ?
1: ଭ୍ରମ ଏକ୍ଚୁଆଲି ଗୋଟେ ଭୁଲ ଭ୍ରମ, ଭୁଲ ଧାରଣା ସେମାନେ ନେଇ ଆସିଛନ୍ତି। ଆମର ଯଦି ଗୋଟେ ସ୍ପେସ୍ରେ ଆମର 4ଟା ଗଛ ରହୁଛି ଆଉ ଗୋଟେ ସ୍ପେସ୍ରେ 2ଟା ଗଛ ରହୁଛି, 4ଟା ଗଛରୁ ଆମର ଯୋଉ ଉତ୍ପାଦନ ମିଳିବ 2ଟା ଗଛରୁ ଆପଣ ଯଦି କ୍ରପ କଟିଂ କରାଯାଏ ତାହେଲେ ଦେଖାଯାଏ ତାହେଲେ ଅଧିକ ଆସିବ। କଣ ପାଇଁ ନା ଏଠି 2ଟା ଗଛରେ ପିଲ ଅଧିକ ମାରିପାରିବ, ଆଉ 4ଟା ଗଛରେ ପିଲ କମ୍ ଆସିବ। ତାପରେ ହଉଛି ଆମର ସେଇ ଯୋଉ ରେଡିୟସ୍ ଭିତରୁ ସେ ତ ପୁଣି ଖାଦ୍ୟ ସଂଗ୍ରହ କରିବ, ଅଧିକ କରିଦେଲେ ଗଛ କଣ ହବ, ଆପଣଙ୍କର ସେଠି କମ୍ ଆସିଥିବ, ଧାନ ସଂଖ୍ୟା କମ୍ ଆସିବ, କେଣ୍ଡାରେ ସ୍ମଲ୍ ସାଇଜ ଆସିବ, ଏଠି ସାଇଜ ଅଧିକ ଆସିବ, ଅଧିକ ଧାନ ଆସିବ, କେଣ୍ଡା ଲମ୍ବା ହବ। କାରଣ ଖାଦ୍ୟ ସାରଟା ସେମାନେ ଗୋଟେ ରେଡିୟସ୍ ଭିତରୁ ଗ୍ରହଣ କରିବେ ନା, 4ଟା ଗଛ ଗୋଟେ ଜାଗାରେ ଥିବେ ସେମାନେ କେତେ ଗ୍ରହଣ କରିବେ, 2ଟା ଗଛ ଯୋଉ ଜାଗାରେ ଥିବେ ସେମାନେ କେତେ ଗ୍ରହଣ କରିବେ। ସାଧାରଣ ଏକ୍ସାମ୍ପଲକୁ ନେଇକି ସେମାନେ ବୁଝନ୍ତୁ, ଠିକ ବୁଝିପାରିବେ, ଆଉ ଥରେ ସେମାନେ କରିକି ଦେଖିଲେ ତାପରେ ଅଙ୍ଗେ ଲିଭେଇବେ। ଯେତେ ମାନେ ନିଜେ ଗୋଟେ ଡିସମିଲ ଜମିରେ ଆଗେ ଯଦି ଅଧିକ କରି ନ ପାରୁଛନ୍ତି ତାହେଲେ ଗୋଟେ ଡିସମିଲ ଜମିରେ ଆଗେ ଟ୍ରାଏ କରନ୍ତୁ, ଚେଷ୍ଟା କରନ୍ତୁ ଯେ ମୁଁ ଏଇଟା ସାଧାରଣ ପଦ୍ଧତିରେ କରୁଛି ଗୋଟେ ଧାଡ଼ିରେ କରୁଛି। ଏଠି ଆପଣଙ୍କର ବିହନ କମ୍ ଲାଗିବ, ତଳି କମ୍ ଲାଗିବ, ସେଠି ଅଧିକା ଲାଗିବ, କିନ୍ତୁ ଅମଳ ଆର ଅଧିକା ଆସିବ। ସେଇଟା ସେମାନେ କମ୍ପାରିଜନଟା ନିଜେ ଟ୍ରାଏ କରନ୍ତୁ, ଦେଖିପାରିବେ।
0: ଯାଉ, ଏତେ ସମୟ ଧରି ବହୁ ମୂଲ୍ୟବାନ କଥା କହିଲେ, ଚାଷୀ ଭାଇମାନେ ନିଶ୍ଚିତ ଭାବରେ ଉପକୃତ ହେବେ, କାରଣ ଧାଡ଼ି ରୁଆରେ ନିଶ୍ଚିତ ଅଧିକ ଫସଲ।

0: ଅମଳ ଉତ୍ପାଦନ ହୁଏ କି ଯୋଉ ଚାଷୀ ଭାଇମାନେ ବିଗତ ଦିନରେ କରିଛନ୍ତି, ଧାଡ଼ିରେ ରହିଛନ୍ତି, ନିଶ୍ଚିତ ଭାବରେ ଅଧିକ ଫସଲ ଅମଳ କରିଛନ୍ତି। ତେଣୁ ନିଶ୍ଚିତ ଭାବରେ ଆମେ ଚାଷୀ ଭାଇମାନଙ୍କୁ, ଯୋଉ ଚାଷୀ ଭାଇମାନେ ଆଜି ରେଡ଼ିଓ ପାଖରେ ବସିକି ଆମ କଥା ଶୁଣୁଛନ୍ତି, ଆମେ ନିଶ୍ଚିତ ଭାବରେ ତାଙ୍କୁ କହିବା କି ଯଥା ସମ୍ଭବ ଧାଡ଼ିରେ ରୁହନ୍ତୁ, ଅଧିକ ଉତ୍ପାଦନ କରନ୍ତୁ। ଯାହା ହଉ, ବହୁତ ଧନ୍ୟବାଦ, ଆପଣ ଏତେ ସମୟ ଧରି ଆମ ଚାଷୀ ଭାଇମାନଙ୍କୁ ବହୁ ମୂଲ୍ୟବାନ କଥା କହିଲେ। ଏଥିପାଇଁ ଆପଣଙ୍କୁ ଆମ ଆକାଶବାଣୀ ତରଫରୁ ଏବଂ ଆମ ଚାଷୀ ଭାଇମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ।
1: ଜୟ ଯବାନ ଜୟ କିଷାନ।
2: ଦେଖନ୍ତୁ ମହାଶୟ, ବହୁ ମୂଲ୍ୟବାନ କଥା କହିଲେ। ଯୋଉ ଭାଇମାନେ ବର୍ଷାକୁ ନେଇ ଚାଷ କାମ ଆଗେଇ ଚାହୁଁଛନ୍ତି, କାରଣ ଆମର ମୁଖ୍ୟତଃ ହେଲା ଧାନ ଫସଲ, ତେଣୁ ଏ ଧାନ ଚାଷ କରିବା ପାଇଁ ଯୋଉ ଆଗେଇବାକୁ ଚାହୁଁଛନ୍ତି, ଆମେ ବି ଆଉ ଥରେ ଏଇ ଯୋଉ ପାଣି ହେଇଛି, ଲୋକମାନେ କିଛି ବି ଚାହୁଁଛନ୍ତି ଏଇ ତଳି ପକାଇକି ରୁଆପୋତା କାମ ଆଗକୁ ନେବେ ବୋଲି, ତାହେଲେ କେମିତି ଗୋଟେ ସୁସ୍ଥ ତଳି ଆମେ ପାଇବା ସେ ବିଷୟରେ ମହାଶୟ କହିଲେ। କାରଣ ସେ ସଠିକ୍ ଢଙ୍ଗରେ ଯଦି ଆମେ ଚାଷ କରିବା, ଆମ ଚାଷରୁ ବହୁତ ଲାଭବାନ ହେବା, କାରଣ ଆମର ମୁଖ୍ୟ ଜୀବିକା ହେଉଛି ଚାଷ। ତେଣୁ କରିକି ଆମେ ପରାମର୍ଶ ଅନୁସାରେ, ଯେତେ ବି କିଛି କେଉଁଠି ଅସୁବିଧା ହେଉଛି, ବିଶେଷଜ୍ଞମାନଙ୍କର ପରାମର୍ଶ ଅନୁସାରେ ଏବଂ ଆମ ପାଖରେ ଥିବା କୃଷି ଅଧିକାରୀ ଏବଂ କୃଷି କର୍ମଚାରୀମାନଙ୍କ ପରାମର୍ଶ ଅନୁସାରେ ଆମେ କାମ କଲେ ନିଶ୍ଚିତ ଭାବରେ ଆମ ଫସଲରୁ ଭଲ ଉତ୍ପାଦନ ଆମେ ବଢ଼େଇ ପାରିବା। ଆଜି ତ ସମୟ ହୋଇଗଲାଣି ଶ୍ରୋତା ବନ୍ଧୁ, ପାଣିପାଗ ବିଭାଗ ପକ୍ଷରୁ ହସ୍ତଗତ ହୋଇଥିବା ଆଜି କେନ୍ଦୁଝର ଜିଲ୍ଲାର ପାଣିପାଗ ସୂଚନା କହିଦେବା। ଆଜି କେନ୍ଦୁଝର ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା 29 ଡିଗ୍ରୀ ରହିଥିଲା ବେଳେ ସର୍ବନିମ୍ନ ତାପମାତ୍ରା 25 ଡିଗ୍ରୀ ରହିବ, ଯାହାକି ଆମକୁ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ହସ୍ତଗତ ହୋଇଛି। ତାହେଲେ ଆଜି ସମୟ ହୋଇଯାଇଛି ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଉପସ୍ଥାପନାରେ ମୁଁ ଶ୍ରୀ ନାରାୟଣ ସାହୁ, ଜୁହାର।

0: ଏଇଠି ଶେଷ ହେଲା ଆଜିର ଆମ ଚାଷବାସ କାର୍ଯ୍ୟକ୍ରମ।
1: ଶୁଭ ଖବର ଶୁଭ ଖବର ଶୁଭ ଖବର। କେନ୍ଦୁଝର ଜିଲ୍ଲାର ସୁନାମଧନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ କନକ ଗ୍ରୁପ ପକ୍ଷରୁ ଜୁନ 29 ତାରିଖ ସୋମବାର ଦିନ ହିରୋ କମ୍ପାନୀର ଏକ ନୂତନ ହିରୋ ସୋରୁମ୍ ଖୋଲିବାକୁ ଯାଉଛି। ଏଠାରେ ହିରୋ କମ୍ପାନୀର ବାଇକ୍, ସ୍କୁଟି, ଇଲେକ୍ଟ୍ରିକ୍ ସ୍କୁଟି ସହ ସ୍ପେୟାର ପାର୍ଟସ୍ ମଧ୍ୟ ଉପଲବ୍ଧ ହେବ। ଆଉ ପ୍ରଥମ 100 ଜଣ ଗ୍ରାହକଙ୍କୁ 5 ଗ୍ରାମ ରୂପା କଏନ୍ ପ୍ରଦାନ କରାଯିବ ବୋଲି କନକ ମୋଟର୍ସ ତରଫରୁ ଅଫର୍ ପ୍ରଦାନ କରାଯାଇଛି। ଶୁଭ ଖବର ଶୁଭ ଖବର ଶୁଭ ଖବର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8ଟା ବାଜିବାକୁ ଯାଉଛି। ପ୍ରଚାର କରୁଛୁ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପୁରାତନ ସଙ୍ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ଆଜି ଶୁଣନ୍ତୁ ପଲ୍ଲୀ ଗୀତ। ଆରମ୍ଭରେ କଣ୍ଠଶିଳ୍ପୀ ସଙ୍ଗୀତା ଗୋସାଇଁ, କଣ୍ଠରେ ରଜନୀକାନ୍ତ ନାୟକଙ୍କ ରଚନା।

କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀ ସଙ୍ଗୀତା ଗୋସାଇଁ ଏବଂ ସୁଚିତ୍ରା ମହାପାତ୍ରଙ୍କ ଦ୍ୱୈତ କଣ୍ଠରେ ରଜନୀକାନ୍ତ ନାୟକଙ୍କ ରଚନା।

କାର୍ଯ୍ୟକ୍ରମ ଆଜିର ପୁରାତନ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣୁଥିଲେ ପଲ୍ଲୀ ଗୀତ। କଣ୍ଠଶିଳ୍ପୀ ଥିଲେ ସଙ୍ଗୀତା ଗୋସାଇଁ ଏବଂ ସୁଚିତ୍ରା ମହାପାତ୍ର। ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ରାତି 8:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଲୋଚନା କାର୍ଯ୍ୟକ୍ରମ ଶୁଣିବେ ଟିକିଏ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

0: ନମସ୍କାର ଶ୍ରୋତା ବନ୍ଧୁ, ଅନେକ ଅନେକ ଶୁଭେଚ୍ଛା ସହ ଆରମ୍ଭ କରୁଛୁ ଆଲୋଚନା କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଆମେ ସମସ୍ତେ ତ ଜାଣନ୍ତି ଜୁଲାଇ ମାସର ପ୍ରଥମ ସପ୍ତାହକୁ ଆମେ ବନ ମହୋତ୍ସବ ସପ୍ତାହ ଭାବରେ ପାଳନ କରିଥାନ୍ତି। ଏହି ସମୟରେ ଆମେ ବୃକ୍ଷରୋପଣ ପାଇଁ ବିଶେଷ ଧ୍ୟାନ ଦେଇଥାନ୍ତି। ଆଜି ଏହି ପ୍ରସଙ୍ଗକୁ ନେଇ ଆଲୋଚନା କାର୍ଯ୍ୟକ୍ରମରେ ରଖିଛୁ ଏକ ଆଲୋଚନା, ଜଙ୍ଗଲ ଓ ଆମ ଦାୟିତ୍ୱ। ଆଲୋଚକ ଯୋଗେନ୍ଦ୍ର କୁମାର ସାହୁ।
1: ମଣିଷ ସଭ୍ୟତାର ଆରମ୍ଭ ପୂର୍ବରୁ ହିଁ ଜଙ୍ଗଲର ସୃଷ୍ଟି। ଦିନେ ଏହି ବନଭୂମିରେ ହିଁ ସଭ୍ୟତାର ପ୍ରଥମ ସୂର୍ଯ୍ୟୋଦୟ ହୋଇଥିଲା। ଜଙ୍ଗଲରେ ମଣିଷ ପତ୍ର କୁଡ଼ିଆ କରି ରହୁଥିଲା, ଜଙ୍ଗଲର ଫଳମୂଳ କଞ୍ଚା ମାଂସ ଖାଇ ଜୀବନ ଧାରଣ କରୁଥିଲା। ହିଂସ୍ର ଜନ୍ତୁଙ୍କ ମେଳରେ ରହି ସେ ଆତ୍ମରକ୍ଷାର କୌଶଳ ଶିଖିଲା। ଜଙ୍ଗଲର ବିଭିନ୍ନ ଗଛରୁ ଛାଲିକୁ ବ୍ୟବହାର କରି ଲଜ୍ଜା ନିବାରଣ କଲା। ଜଙ୍ଗଲର ଏଣେତେଣେ ପଡ଼ିଥିବା ବିଭିନ୍ନ ଫଳର ଶୁଖିଲା ମଞ୍ଜିକୁ ଅନ୍ୟତ୍ର ବୁଣି ଚାଷ କରିବା ଶିଖିଲା। ସର୍ବୋପରି ମଣିଷର ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କଲା ଜଙ୍ଗଲ। ତେଣୁ ଆଦିମ ମଣିଷ ବୃକ୍ଷକୁ ହିଁ ଈଶ୍ୱର ମାନିଲା, ପ୍ରକୃତି ହେଲା ତା'ର ଦେବତା। ଶାନ୍ତ ବନାନିକୂଳରେ ବଢ଼ିଥିବା ମଣିଷ ଏତେ ଅଶାନ୍ତ ନଥିଲା, ତାକୁ ଶାନ୍ତ କୋମଳ କରି ରଖିଥିଲା ବନାନୀର ଛାୟା ଓ ମାୟା। ମଣିଷର କ୍ରମବିକାଶ ସଭ୍ୟତା ସଂସ୍କୃତିର ପରିପୃଷ୍ଟି ପାଇଁ ବନର ଦାନ ଅତୁଳନୀୟ। କ୍ରମେ ଜନପଦମାନ ସୃଷ୍ଟି ହେଲା, ତା ଚାରିପାଖରେ ଶ୍ୟାମଳ ବନ୍ୟ ପ୍ରକୃତି। ବାର ମାସରେ ଜଙ୍ଗଲର ଶୋଭା ବଦଳି ଚାଲିଥାଏ, ଋତୁ ଅନୁଯାୟୀ ଫୁଲ ଫଳ ଲାଖ ଝୁଣା ଓ ଅନ୍ୟାନ୍ୟ ବନଜାତ ଦ୍ରବ୍ୟର ବ୍ୟବହାର ଶିଖିଲା ମଣିଷ। ବଞ୍ଚିବାର ସମସ୍ତ ଉପାଦାନ ସେ ପାଇଲା ଜଙ୍ଗଲରୁ। ଘର ତିଆରି ପାଇଁ କାଠ, ଜାଳେଣୀ ପାଇଁ କାଠ, ବିଭିନ୍ନ ଆସବାବ ପାଇଁ କାଠ, ଖାଇବା ପାଇଁ ଫଳମୂଳ, ଝରଣାର ଶୀତଳ ଜଳ, ରୋଗ ବୈରାଗକୁ ଔଷଧି ପଥୀ ସବୁ ମିଳିଲା ଜଙ୍ଗଲରୁ। ତେଣୁ ମଣିଷର ସବୁଠାରୁ ବଡ଼ ସାଥୀ ହେଲା ଜଙ୍ଗଲ। ସମୟକ୍ରମେ ସଭ୍ୟତାର ବିକାଶ ହେଲା, ଘଞ୍ଚ ବନଭୂମିରେ ଗଢ଼ି ଉଠିଲା ଗୁରୁକୁଳ ଆଶ୍ରମ, ଜ୍ଞାନର ଧାରାକୁ ପ୍ରବାହିତ କଲା, ମୁନିଜନକୁ ଆକୃଷ୍ଟ କଲା ବନଭୂମି, ନିଘଞ୍ଚ କାନନ ପାଲଟିଗଲା ତପସରଣର ପ୍ରଧାନ କ୍ଷେତ୍ର, ଆଧ୍ୟାତ୍ମିକତାର ସୌରଭ ବନଭୂମିରେ ବିଚ୍ଛୁରିତ ହୋଇ ଚତୁର୍ଦ୍ଦିଗକୁ ଆମୋଦିତ କଲା। ରାଜାରାଜୁଡ଼ା ଶାସନରେ ଜଙ୍ଗଲ ଏକ ବିଳାସର କ୍ଷେତ୍ର ପାଲଟିଥିଲା ଶିକାରକୁ ନେଇ, ଯାହା ଆଜି ଆଇନ ଦୃଷ୍ଟିରେ ଧର୍ତ୍ତବ୍ୟ ଅପରାଧ। କ୍ରମେ ଜଙ୍ଗଲରେ ଗୁରୁକୁଳ ଆଶ୍ରମ ସୃଷ୍ଟି ହୋଇ ଶିକ୍ଷାର ଆଲୋକ ବାଣ୍ଟିଲା, ଜୀବନ ଗଠନ ପାଇଁ ଶୃଙ୍ଖଳା ଶିଖାଇଲା, ତପଭୂମି ପାଲଟିଲା ଶିକ୍ଷାଭୂମି। ଜଙ୍ଗଲରେ

0: ଏତେ ଜାତି ଜାତିକା ଗଛ, ସେଥିରୁ ଅନେକ ଔଷଧୀୟ ଗୁଣରେ ଭରପୁର। ମୂଲ୍ୟବାନ ଶାଳ, ପିଆଶାଳ, ଶାଗୁଆନ, ଶିଶୁ, ଗମ୍ଭାରି, ଶିମୁଳି, ସ୍ୱାଦିଷ୍ଟି ଫଳ, ମନୋହରୀ ପୁଷ୍ପସ୍ତବକ, ବନ୍ୟଜନ୍ତୁ, ପକ୍ଷୀ, ଏସବୁ ସୃଷ୍ଟି କରିବା ପଛରେ ଈଶ୍ୱରଙ୍କର ଉଦ୍ଦେଶ୍ୟ ଯାହା ଥାଉ ନା କାହିଁକି, ତାହା ମାନବ କଲ୍ୟାଣରେ ଅଭିପ୍ରେତ ହେଲା। ପ୍ରକୃତି ସହିତ ମଣିଷର ନିବିଡ଼ ସମ୍ପର୍କ ଈଶ୍ୱରଙ୍କ ସୃଷ୍ଟିରେ ମହାନ ଅବଦାନ। ଜଙ୍ଗଲର ସବୁଜିମା କାହାକୁ ବା ଆକୃଷ୍ଟ ନ କରେ, ସେଥିପାଇଁ ତ ଆଜିର ସଭ୍ୟ ମଣିଷ ଅବସର ପାଇଲେ କଂକ୍ରିଟ ଜଙ୍ଗଲରୁ ଛୁଟିଯାଉଛି ବନାନୀର ଶ୍ୟାମଳିମା କୂଳକୁ। ଘଞ୍ଚ ଜଙ୍ଗଲ ମଧ୍ୟରେ ଝରଣା, ତା ଦେହରୁ ସୃଷ୍ଟ ଜଳପ୍ରପାତ ଆକର୍ଷି ଆଣୁଛି ଭାବୁକ ରସିକ ଦର୍ଶକମାନଙ୍କୁ। ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ମଣିଷ ବ୍ୟସ୍ତବହୁଳ ଜୀବନରୁ ମୁକ୍ତି ପାଇବା ପାଇଁ ଶାନ୍ତ ବନାନୀର କୂଳକୁ ଆଶ୍ରା କରୁଛି। ଈଶ୍ୱରଙ୍କ ସୃଷ୍ଟିରେ କି ଅନବଦ୍ୟ ସୌନ୍ଦର୍ଯ୍ୟ ଲୁଚି ରହିଛି ପାହାଡ଼ ଜଙ୍ଗଲରେ! କେଉଁ ଅନାଦିକାଳରୁ ସୁଉଚ୍ଚ ପାହାଡ଼, ଘନ ଜଙ୍ଗଲ, ପାହାଡ଼ି ଗୁମ୍ଫା ଆଦି ଦର୍ଶନୀୟ ସ୍ଥାନ ଭାବରେ ଆଦୃତି ଲାଭ କରିଛି। ଜଙ୍ଗଲ ସମ୍ପଦ ଭିତରେ ସବୁଠାରୁ ମୂଲ୍ୟବାନ ସମ୍ପଦ ହେଉଛି ଖଣି ସମ୍ପଦ। ଜଙ୍ଗଲର ମାଟି ତଳେ ଲୁଚି ରହିଛି ଅମାପ ରତ୍ନଭଣ୍ଡାର, ଯାହା ଆମର ଆର୍ଥିକ ବିକାଶରେ ସହାୟକ ହେଉଛି। ମାତ୍ର ଏହି ଅମୂଲ୍ୟ ରତ୍ନ ସଂଗ୍ରହ ଆଳରେ ଆମେ ହଜାଇ ଦେଉଛୁ ଆମର ବନଶ୍ରୀ, ଯାହା ଆଜିର ସମୟରେ ଏକ ବିପତ୍ତି ସୃଷ୍ଟି କରୁଛି। ଯାନ୍ତ୍ରିକ ସଭ୍ୟତାରେ ମାନବ ସଭ୍ୟତାର ବହୁ ବିକାଶ ସାଧନ ହୋଇସାରିଛି, ମାତ୍ର ହତଶ୍ରୀ ହୋଇଛି ପ୍ରକୃତି କୂଳ। ଏହାର କୁପରିଣୀତି ଆଜି ସାରା ବିଶ୍ୱ ପରିବେଶକୁ ପରିବର୍ତ୍ତିତ କରିଛି। ବିଶ୍ୱର ସମସ୍ତ ବୁଦ୍ଧିଜୀବୀ, ପରିବେଶବିତ୍, ବିଜ୍ଞାନୀ ସମସ୍ତେ ଆଜି ଚିନ୍ତା ପ୍ରକଟ କରିଛନ୍ତି, ଏକ ଧ୍ୱଂସାଭିମୁଖୀ ସଭ୍ୟତାକୁ କେମିତି ସୁରକ୍ଷା ଦେଇହେବ। ଏଥିପାଇଁ ପୃଥିବୀର ବିଭିନ୍ନ ରାଷ୍ଟ୍ର ଉଦ୍ୟମ ଆରମ୍ଭ କରିଛନ୍ତି। ଉଜ୍ଜଡ଼ା ପରିବେଶକୁ ସଜାଡ଼ିବାକୁ ଜନସଚେତନତା କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି। ବୃକ୍ଷର ଉପାଦେୟତା ସମ୍ପର୍କରେ ବିଭିନ୍ନ ଆଲୋଚନାଚକ୍ର, ପାଠ୍ୟପୁସ୍ତକରେ ପରିବେଶ ସମ୍ପର୍କିତ ପାଠ୍ୟ, ସାହିତ୍ୟରେ ପରିବେଶକୁ ନେଇ ବିଭିନ୍ନ ରଚନା, ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ଜଙ୍ଗଲର ସୁରକ୍ଷା ଅଭିଯାନ ଆଗେଇ ଚାଲିଛି। ଆମର ବୈଦିକ ସଂସ୍କୃତିରେ ପ୍ରକୃତି ଉପାସନା ଏକ ପ୍ରମୁଖ ଆଧାର। ଆଦିମ କାଳରୁ ମଣିଷ ସୂର୍ଯ୍ୟ, ଚନ୍ଦ୍ର, ପାହାଡ଼, ନଦୀ, ସାଗର, ଝରଣା, ପବନ, ଅଗ୍ନି ଆଦି ପ୍ରାକୃତିକ ଶକ୍ତିମାନଙ୍କ ସହିତ ଅନେକ ବୃକ୍ଷଲତା, ପଶୁପକ୍ଷୀଙ୍କୁ ପୂଜା କରିଆସୁଛି। ଏହି ଉପାସନା ପଛରେ ଅନେକ ଯୁକ୍ତିସମ୍ମତ କାରଣ ରହିଛି। ପ୍ରକୃତିର ଏହିସବୁ ଉପାଦାନଗୁଡ଼ିକ ମଣିଷର ଦୈନନ୍ଦିନ ଜୀବନଚର୍ଯ୍ୟାକୁ ପ୍ରଭାବିତ କରିବା ସହିତ ଖାଦ୍ୟ, ବସ୍ତ୍ର ଓ ଆଶ୍ରୟର ପ୍ରମୁଖ ମାଧ୍ୟମ ପାଲଟିଛନ୍ତି। ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଓ ପଶୁପକ୍ଷୀମାନେ ଖାଦ୍ୟ ଓ ଆଶ୍ରୟ ପାଇଁ ଜଙ୍ଗଲ ଉପରେ ହିଁ ନିର୍ଭର କରିଆସିଛନ୍ତି। ସେଇଥିପାଇଁ ଆଜିର ମଣିଷ ପୁନର୍ବାର ନୂତନ ଜଙ୍ଗଲ ସୃଷ୍ଟି ଓ ବୃକ୍ଷରୋପଣ ନିମନ୍ତେ ଆଗଭର ହେଉଛି। ସଂସ୍କୃତରେ କୁହାଯାଇଛି, ସେବିତବ୍ୟ ମହାବୃକ୍ଷ ଫଳ ଛାୟା ସମନ୍ୱିତ, ଯଦି ଦୈବାତ୍ ଫଳ ନାସ୍ତି ଛାୟା କେନ ନିବାଚ୍ୟତେ। ଅର୍ଥାତ୍ ଫଳ ଓ ଛାୟା ଦେଇ ରଖିପାରୁଥିବା ମହାବୃକ୍ଷଗୁଡ଼ିକ ସେବା ଓ ସଂରକ୍ଷଣ କରିବା ଉଚିତ। ଯଦି ଦୁର୍ଭାଗ୍ୟବଶତଃ ଫଳ ନହେଲା, ତେବେ ଛାୟାକୁ କିଏ ବା ବାରଣ କରିପାରିବ? ତେଣୁ ଏହି ନୀତିଶୁଳ୍କରେ ମହାବୃକ୍ଷ ବା ବଡ଼ ବଡ଼ ଗଛମାନଙ୍କର ଯତ୍ନ ନେବା କଥା କୁହାଯାଇଛି। ଯେମିତିକି ବର, ଅଶ୍ୱସ୍ଥ, ଆମ୍ବ, ପଣସ, ବେଲ, ନିମ୍ବ, ଉଦୁମ୍ବର, ସମୀବୃକ୍ଷ ଇତ୍ୟାଦି। ଓଡ଼ିଶାର ପ୍ରସିଦ୍ଧ ପର୍ବ ରଜ ଆସିଲେ ଖୋଜା ପଡ଼େ ଆମ୍ବ ତୋଟା ବା ଶାଖାୟିତ ବଡ଼ ବୃକ୍ଷ, ଯାହାର ଡାଳରେ ଦୋଳି ବାନ୍ଧି କୁଆଁରୀ ଝିଅମାନେ ରଜର ମଜା ନିଅନ୍ତି। ବିଭିନ୍ନ ପୂଜା ପର୍ବରେ ବରଗଛ, ବରୁଣ ଗଛ ଆଦି ପୂଜା କରାଯାଏ। ନିମ ବୃକ୍ଷରୁ ମହାପ୍ରଭୁଙ୍କର ଦାରୁ ବିଗ୍ରହ ନିର୍ମାଣ କରାଯାଏ। ରଥ ନିର୍ମାଣ ପାଇଁ ମଧ୍ୟ ଜଙ୍ଗଲରୁ ଆବଶ୍ୟକ କାଠ ସଂଗ୍ରହ କରାଯାଏ। ଜଙ୍ଗଲରେ ବୃକ୍ଷ ଥିବାରୁ ମୃତ୍ତିକା ସଂରକ୍ଷଣ ହୋଇପାରୁଥିଲା। ଗଛର ପତ୍ର ଜଳକୁ ସଞ୍ଚୟ କରି ରଖେ, ତେଣୁ ସୂର୍ଯ୍ୟତାପରେ ତାହା ସଂଗୃହୀତ ହୋଇ ଭଲ ବର୍ଷା ହୋଇଥିଲା। ମାତ୍ର ଆଜି ଜଙ୍ଗଲର ଅଭାବ ସହିତ ବର୍ଷାର ମଧ୍ୟ ଅଭାବ ଦେଖାଦେଇଛି। ଅନିୟମିତ ବର୍ଷା ଯୋଗୁଁ ମରୁଭୂମି ସୃଷ୍ଟି ହେବା ସହିତ ଖାଦ୍ୟାଭାବ ଓ ଦୁର୍ଭିକ୍ଷ ମରୁଡ଼ିର ଆଶଙ୍କା ଆଜି ମାନବ ସମାଜକୁ ଆତଙ୍କିତ କରିଛି। ଏହି ଜଳବାୟୁର ପରିବର୍ତ୍ତନ ସମ୍ପୂର୍ଣ୍ଣ ରୂପେ ଜଙ୍ଗଲ ଉପରେ ନିର୍ଭର କରେ। ଜଙ୍ଗଲ ଧ୍ୱଂସ ପାଇବା ଯୋଗୁଁ ମେସୋପଟାମିଆ ସଭ୍ୟତା ଧ୍ୱଂସ ପାଇଥିଲା। ପିତ ନଦୀ ଚୀନ ଦେଶର ଦୁଃଖର କାରଣ ହେଲା। ମିସିସିପି ନଦୀର ଉପତ୍ୟକା ମରୁଭୂମିରେ ପରିଣତ ହେଲା। ସଭ୍ୟତାର ବିକାଶ ସହିତ ବନଭୂମିର ଧ୍ୱଂସ ସାଧନ ମାନବ ଜାତି ପାଇଁ ଏକ ଅଭିଶାପ। ଏହି ଚିନ୍ତା ମଣିଷ ମନରୁ ଦୂରେଇ ଯାଉଥିବା ହେତୁ ଆଜି ଜଙ୍ଗଲ ଅତ୍ୟାଚାରର ଶିକାର ହୋଇଛି। ଜଙ୍ଗଲ ମାଫିଆମାନେ ନାନା ଭାବରେ ଜଙ୍ଗଲକୁ ଲୁଟି ଚାଲିଛନ୍ତି। ଘନ ଅରଣ୍ୟ ଏବେ ମରୁଭୂମିରେ ପରିଣତ ହୋଇଛି। ଏହି ଜଙ୍ଗଲ ଧ୍ୱଂସର ବିଭିନ୍ନ କାରଣ ରହିଛି। ଆଜି ଜନସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ସହିତ ଆବଶ୍ୟକ ବାସଗୃହ ଚାଷ ଜମିର ଆବଶ୍ୟକତା ରହିଛି। ତେଣୁ ମଣିଷ ମନଇଚ୍ଛା ଜଙ୍ଗଲ ଧ୍ୱଂସ କରିବାରେ ଲାଗିଛି। ବନବାସୀମାନେ ପୋଡ଼ୁ ଚାଷ ପାଇଁ ପ୍ରତିବର୍ଷ ଜଙ୍ଗଲ କାଠି ପଦା କରୁଛନ୍ତି। ଶରଣାର୍ଥୀମାନଙ୍କ ଥଇଥାନ ପାଇଁ ଭାରତରେ ବହୁ ଜଙ୍ଗଲ ଧ୍ୱଂସ ପାଇଛି। ନଦୀବନ୍ଧ ଯୋଜନା ଦ୍ୱାରା ବହୁ ଜଙ୍ଗଲ ଧ୍ୱଂସ ପାଏ ଓ ଜଳଭଣ୍ଡାରରେ ନିମଜ୍ଜିତ ହୁଏ। ଏହା ଜଙ୍ଗଲ କ୍ଷୟର ଅନ୍ୟତମ କାରଣ। ଜାଳେଣୀ ଓ ଗୃହ ଉପକରଣ ପାଇଁ ଅବାଧରେ ଜଙ୍ଗଲ କଟା ହୁଏ। ରାସ୍ତା ପ୍ରଶସ୍ତିକରଣ ନାଁରେ ନୀତି ପ୍ରତି ଅନେକ ଗଛ କାଟି ଦିଆଯାଉଛି। ରେଳପଥ ନିର୍ମାଣ, କଳକାରଖାନା ସ୍ଥାପନ, ସହର ନିର୍ମାଣ, ଭୂମିହୀନ ଓ ସରକାରୀ କର୍ମଚାରୀଙ୍କୁ ଜମିପଟା ପ୍ରଦାନ ନିମନ୍ତେ ଜଙ୍ଗଲ ଧ୍ୱଂସ କରିବାକୁ ଆଗେଇ ଆସିଛି। ପ୍ରକୃତିର ଶ୍ୟାମଳ ସବୁଜିମାଙ୍କୁଳକୁ ଏ ମଣିଷ ସମାଜ ନିଜ ହାତରେ ହିଁ ନଷ୍ଟ କରିଦେଇଛି, ଯାହାର କୁପରିଣାମ ଆଜି ଭୋଗିବାକୁ ପଡ଼ୁଛି। ଜଙ୍ଗଲ ଧ୍ୱଂସର ଅପକାରିତା ସୁଦୂରପ୍ରସାରୀ ଓ ପ୍ରଭାବଶାଳୀ। କେବଳ ମଣିଷ କାହିଁକି, ମଣିଷ ଧର ପ୍ରାଣୀମାନେ ମଧ୍ୟ ଜଙ୍ଗଲ ଧ୍ୱଂସ ଦ୍ୱାରା ବହୁଳ ଭାବେ ପ୍ରଭାବିତ ହୋଇଥାନ୍ତି। ଜଙ୍ଗଲ ଧ୍ୱଂସ ହେବା ଦ୍ୱାରା ଜାଳେଣୀ, ଔଷଧ, ଗୃହ ଉପକରଣ, କାଗଜ, ବସ୍ତ୍ର ଓ ପାନୀୟ ଇତ୍ୟାଦି ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ ହୁଏ। ମାଟିର ଉର୍ବରତା ହ୍ରାସ ଓ ମୃତ୍ତିକା କ୍ଷୟ ବନ ଧ୍ୱଂସର କାରଣ ରୂପେ ଗଣା ହୁଏ। ଜଙ୍ଗଲ ଧ୍ୱଂସ ବନ୍ୟାର ଭୟାବହତା ସୃଷ୍ଟି କରେ। ପରିବେଶ ଦୂଷିତ ହେବାର ମୁଖ୍ୟ କାରଣ ଜଙ୍ଗଲ ଧ୍ୱଂସ। ପରିବେଶ ଦୂଷିତ ହେବାରୁ ଏବେ ନାନା ପ୍ରକାର ଭୟାନକ ରୋଗ ସବୁ ମାନବ ସମାଜକୁ ନାଶ କରିବାରେ ବସିଛି। ତେଣୁ ବର୍ତ୍ତମାନ ସମୟ ଆସିଛି ସଜାଗ ହେବାର। ବିକଶିତ ବନରାଜି ଉନ୍ନତ ଦେଶର ଜୀବନ୍ତ ସାକ୍ଷୀ। ଜଙ୍ଗଲକୁ ସମ୍ପଦ ଭାବରେ ଗ୍ରହଣ କରାଯାଇଛି। ଗୋଟିଏ ହିସାବ ଅନୁଯାୟୀ 20 meter ଉଚ୍ଚ, 2 meter ବ୍ୟାସର ଏକ ମଧ୍ୟମାକାର ଗଛ ପ୍ରାୟ 50 ବର୍ଷ ବଞ୍ଚେ। ଜୀବିତ ଅବସ୍ଥାରେ ପ୍ରାୟ 50 ton ଅମ୍ଳଜାନ ବାୟୁମଣ୍ଡଳକୁ ଛାଡ଼େ। ଏହାର ଆନୁମାନିକ ମୂଲ୍ୟ ପ୍ରାୟ 250,000 ଟଙ୍କା। ଆମ ବଞ୍ଚିବା ପାଇଁ ଯେଉଁ ମୁଖ୍ୟ ଉପାଦାନ ଅମ୍ଳଜାନ ତାକୁ ବୃକ୍ଷ ନିକଟରୁ ପାଉଛନ୍ତି। କୃତ୍ରିମ ଉପାୟରେ ଅମ୍ଳଜାନ ସୃଷ୍ଟି କରି ବାୟୁମଣ୍ଡଳର ବିଭିନ୍ନ ଗ୍ୟାସର ଭାରସାମ୍ୟ ରକ୍ଷା କରିବା ଅସମ୍ଭବ। ଗୋଟିଏ ମଧ୍ୟମ ଆକାର ଗଛ ତା ଜୀବନ କାଳ ମଧ୍ୟରେ ଯେଉଁ ଶୋଧନ କ୍ରିୟା ସମ୍ପନ୍ନ କରେ ତା'ର ମୂଲ୍ୟ 5 lakh rupees କମ୍ ହେବ ନାହିଁ। ବୃକ୍ଷ ରୋପଣ ଦ୍ୱାରା ଧର୍ମ ଅର୍ଜନ କରାଯାଏ ବୋଲି ବହୁ ପୁରାକାଳରୁ ବିଶ୍ୱାସ ରହିଆସିଛି। ତେଣୁ ପୂର୍ବେ ରାଜା ମହାରାଜାମାନେ ରାସ୍ତାକଡ଼ରେ ବୃକ୍ଷରୋପଣ ସହ ଗାଁ ଗାଁରେ ତୋଟା ନିର୍ମାଣ କରିଥିଲେ। ଏବେ ମଧ୍ୟ ଲୋକମାନେ ତୁଳସୀ, ଅଶ୍ୱସ୍ତ, ବରଗଛକୁ ଦେବତା ଜ୍ଞାନରେ ପୂଜା କରୁଛନ୍ତି। ଜାତୀୟ ଜଙ୍ଗଲ ନୀତି ଅନୁଯାୟୀ ଆମ ଦେଶରେ 33.3% ଜଙ୍ଗଲ ରହିବା କଥା, ମାତ୍ର ଏହାର ପରିମାଣ ଧୀରେ ଧୀରେ କମିବାରେ ଲାଗିଛି। ଘଞ୍ଚ ଜଙ୍ଗଲ ନଥିବାରୁ ହାତୀମାନେ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହୋଇଛନ୍ତି। ହାତୀ ଉପଦ୍ରବରେ ଲୋକେ ଏବେ ଭୟଭୀତ ହୋଇପଡ଼ିଲେଣି। ବହୁ ଧନଜୀବନ ନଷ୍ଟ ହେଉଛି। ବାଘମାନେ ଜଙ୍ଗଲ ଛାଡ଼ି ଜନବସତିରେ ପଶି ଲୋକଙ୍କୁ ମାରିଦେଉଛନ୍ତି। ଜଙ୍ଗଲ ନଥିବାରୁ ଅନେକ ପଶୁପକ୍ଷୀଙ୍କର ବଂଶ ଲୋପ ପାଇବାକୁ ଯାଉଛି, ଫଳରେ ଜୀବଜଗତରେ ସନ୍ତୁଳନ ରକ୍ଷା ହୋଇପାରୁନାହିଁ। ଜନସଂଖ୍ୟା ବୃଦ୍ଧି ପାଇବା ସହ ସେହି ଅନୁପାତରେ ବୃକ୍ଷ ସଂଖ୍ୟା ବୃଦ୍ଧି ପାଉନାହିଁ, ଫଳରେ ନାନାଦି ସମସ୍ୟା ଦେଖାଦେଉଛି। ଜଙ୍ଗଲଜାତୀୟ ଦ୍ରବ୍ୟ ଯାହା ଆମର ଆବଶ୍ୟକତା ପୂରଣ କରୁଥିଲା ତାହାର ଘୋର ଅଭାବ ଦେଖାଦେଉଛି। ତେଣୁ ଏହି ପରିସ୍ଥିତିରେ ବନୀକରଣର ଆବଶ୍ୟକତା ଅପରିହାର୍ଯ୍ୟ ହୋଇପଡ଼ିଛି। ଜଙ୍ଗଲ ସୁରକ୍ଷା କେବଳ ଯେ ସରକାରଙ୍କ ଦାୟିତ୍ୱ ତାହା ନୁହେଁ, ଆମ ପ୍ରତ୍ୟେକଙ୍କର ଏଥିପାଇଁ ଗୁରୁଦାୟିତ୍ୱ ରହିଛି। ପ୍ରତିବର୍ଷ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବନ ବିଭାଗ ତରଫରୁ ବନ ମହୋତ୍ସବ ବା ବୃକ୍ଷରୋପଣ ସପ୍ତାହ ପାଳନ କରାଯାଏ। ଏହି ସପ୍ତାହରେ ଜନସାଧାରଣଙ୍କୁ ସଭା ସମିତି ଓ ଚଳଚ୍ଚିତ୍ର ପ୍ରଦର୍ଶନ ମାଧ୍ୟମରେ ବନୀକରଣର ଉପାଦେୟତା ସମ୍ପର୍କରେ ଅବଗତ କରାଯାଉଛି। ମାଗଣାରେ ଚାରା ବଣ୍ଟନ କରାଯାଉଛି। ଜଙ୍ଗଲ ବିଭାଗ ତରଫରୁ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଉଛି। ଗ୍ରାମାଞ୍ଚଳରେ ଖାଦ୍ୟ, କୃଷି, ଜାଳେଣୀ ଓ ଗୃହୋପକରଣ ପାଇଁ ନିମ୍ବ, ମହୁଲ, କରଞ୍ଜ, କୁସୁମ, ଜଡ଼ା, କାଜୁ, ବାଉଁଶ, ଝାଉଁ, ଚାକୁଣ୍ଡା, ଆମ୍ବ, ଜାମୁ, ପଣସ, ଟଫା ଓ ଅମୃତଭଣ୍ଡା ଆଦି ଗଛ ଲଗାଯାଉଛି। ଶିଳ୍ପାନୁଷ୍ଠାନ ଦ୍ୱାରା ପ୍ରଦୂଷଣ ବଢ଼ୁଥିବାରୁ ସେ ଅଞ୍ଚଳରେ ବୃକ୍ଷରୋପଣର ଆବଶ୍ୟକତା ରହିଛି। ବିଭିନ୍ନ ଦେବାଳୟ, ସ୍କୁଲ, କଲେଜ ଓ କାର୍ଯ୍ୟାଳୟମାନଙ୍କରେ ମଲ୍ଲି, ଚମ୍ପା, ଟଗର, ତରାଟ, ବଉଳ ଆଦି ଗଛ ଲଗାଯାଉଛି। ରାସ୍ତାକଡ଼ ଓ କେନାଲ ପାର୍ଶ୍ୱରେ ବୃକ୍ଷରୋପଣ ପାଇଁ ପଦକ୍ଷେପ ନିଆଯାଇଛି। ଅତଏବ ବନୀକରଣ ଆଜି ନୂତନ ଜଙ୍ଗଲ ସୃଷ୍ଟି କରିବାରେ ସୀମାବଦ୍ଧ ନ ରହି ସାମାଜିକ ବନୀକରଣରେ ପରିଣତ ହୋଇଛି। ଆହୁରି ମଧ୍ୟ ଟାଙ୍ଗରାଭୂମି, ପାହାଡ଼, ଗାଁର ଅନାବାଦି ଜମି, ରେଳପଥ ଧାର ଓ ଶ୍ମଶାନ ଭୂମିକୁ ସାମାଜିକ ବନୀକରଣ ଅନ୍ତର୍ଗତ କରାଯାଇଛି। ଏବେ ଉଜୁଡ଼ା ଜଙ୍ଗଲର ସୁରକ୍ଷା ଏବଂ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ସମସ୍ତେ ଅଣ୍ଟା ଭିଡ଼ିଛନ୍ତି। ଜଙ୍ଗଲ ବିଭାଗ ତରଫରୁ ଜଙ୍ଗଲ ସୁରକ୍ଷା ନିମନ୍ତେ ଗାର୍ଡ଼ମାନେ ନିଯୁକ୍ତ ହୋଇଛନ୍ତି। ଆଜି ଗାଁ ଗାଁରେ ଉଜୁଡ଼ା ଜଙ୍ଗଲରେ ନୂତନ ବୃକ୍ଷରୋପଣ କରାଯାଇ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ଗ୍ରାମବାସୀଙ୍କୁ ଦାୟିତ୍ୱ ଦିଆଯାଇଛି ତା'ର ସୁରକ୍ଷା ପାଇଁ, କାରଣ ଖାଲି ଗଛ ଲଗାଇଦେଲେ ହେବ ନାହିଁ, ତା'ର ଯତ୍ନ ଓ ସୁରକ୍ଷା ପାଇଁ ମଧ୍ୟ ଆମକୁ ଧ୍ୟାନ ଦେବାକୁ ପଡ଼ିବ। ଏଥିପାଇଁ ଅନେକ ଗ୍ରାମବାସୀ ଲାଗି ପଡ଼ିଛନ୍ତି ତାଙ୍କ ଉଜୁଡ଼ା ଜଙ୍ଗଲକୁ ସଜାଡ଼ିବା ପାଇଁ। ବନବାସୀଙ୍କୁ ଅନେକ ସରକାରୀ ସହାୟତା ଯୋଗାଇ ଦିଆଯାଉଛି, ଯେମିତି ସେମାନେ ପୋଡ଼ ଚାଷ ପାଇଁ ଆଉ ଜଙ୍ଗଲ କାଟି ସଫା ନ କରନ୍ତି। ଅନେକ ଲୋକ ଏକଥା ବୁଝିଗଲେଣି, ତାଙ୍କ ଭିତରେ ଶିକ୍ଷାର ଆଲୋକ ଜାଳିଲେ ସେମାନେ ନିଶ୍ଚୟ ଜଙ୍ଗଲର ଉପକାରିତା ବୁଝିପାରିବେ ଓ ଜଙ୍ଗଲ ନଷ୍ଟ ହେବାକୁ ଦେବେ ନାହିଁ। ବଣପୋଡ଼ି ଜଙ୍ଗଲ ନଷ୍ଟର ଆଉ ଏକ କାରଣ, ଏପ୍ରିଲ ଓ ମେ ମାସ ବେଳକୁ ଜଙ୍ଗଲ ପୋଡ଼ି ଦେଖାଯାଏ। ଜଙ୍ଗଲରେ ଅନେକ ଗଛ ପୋଡ଼ି ନଷ୍ଟ ହେବା ସହ ବନ୍ୟଜନ୍ତୁ, ପଶୁପକ୍ଷୀମାନେ ସେହି ନିଆଁରେ ପୋଡ଼ି ମରନ୍ତି। ଏହା ପ୍ରାକୃତିକ କାରଣ ହେଉ ଅଥବା ମନୁଷ୍ୟକୃତ, ଏଥିପାଇଁ ପ୍ରତିବର୍ଷ ହଜାର ହଜାର ଏକର ଜଙ୍ଗଲ ନଷ୍ଟ ହେଉଛି। ତେଣୁ ବଣପୋଡ଼ି ସମୟରେ ଜଙ୍ଗଲର ନିଆଁ ଲିଭାଇବା ପାଇଁ ସରକାରଙ୍କ ତରଫରୁ ଲୋକ ନିଯୁକ୍ତି ହୋଇଛନ୍ତି। ଏହି ମହାବିପଦରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଆମ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ, କାରଣ ଜଙ୍ଗଲ ଆମର ମୂଲ୍ୟବାନ ସମ୍ପତ୍ତି, ତା'ର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ। ଆଜି ଯେଉଁମାନଙ୍କ ପାଇଁ ଜଙ୍ଗଲ ହତଶ୍ରୀ ହେଉଛି, ଜଙ୍ଗଲ ସମ୍ପଦ ଲୁଟ୍ ହେଉଛି, ସେମାନଙ୍କ ପାଇଁ ଆଇନ କଡ଼ାକଡ଼ି ହେବା ଉଚିତ। ଅବାଧ କାଠ ଚୋରିକୁ ରୋକିବା ପାଇଁ ମୂଲ୍ୟବାନ ଓ ବିଶେଷ ଜଙ୍ଗଲ ଅଞ୍ଚଳରେ ସ୍ୱତନ୍ତ୍ର ଥାନା ରହିବା ଆବଶ୍ୟକ, ଏହାଦ୍ୱାରା ଜଙ୍ଗଲ ମାଫିଆମାନେ ସତର୍କ ହୋଇଯିବେ। ଶେଷରେ ଏତିକି କୁହାଯାଇପାରେ, ଜଙ୍ଗଲ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ, ବନୀକରଣ ଆମର ଜାତୀୟ କର୍ତ୍ତବ୍ୟ। ସ୍ୱର୍ଗତା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କର ବିଂଶ ସୂତ୍ରୀ ଅର୍ଥନୈତିକ କାର୍ଯ୍ୟକ୍ରମରେ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେଇଥିଲେ। କେବଳ ସରକାରୀ ଉଦ୍ୟମରେ ବନୀକରଣ ସମ୍ଭବ ନୁହେଁ, ଏଥିପାଇଁ ଜନଜାଗରଣ ଦରକାର, ଯାହା ଏବେ ଆରମ୍ଭ ହୋଇଛି। ପ୍ରତ୍ୟେକ ଜଙ୍ଗଲର ଗୁରୁତ୍ୱ ବୁଝିପାରିଛନ୍ତି ଯେଉଁମାନେ ନିଷ୍ଠାର ସହ ଏହି ବନୀକରଣ କାର୍ଯ୍ୟରେ ସହଯୋଗ କରୁଛନ୍ତି, ସେମାନଙ୍କୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଉଛି। ଏବେ ବିଭିନ୍ନ ଉତ୍ସବରେ ପୁରସ୍କାର ସ୍ୱରୂପ ଗଛଟିଏ ଦିଆଯାଉଛି। ଏହି ଜୁଲାଇ ମାସଟି ବନୀକରଣ ପାଇଁ ବିଶେଷ ଉପଯୋଗୀ, ତେଣୁ ଆସନ୍ତୁ ସମସ୍ତେ ଶପଥ ନେବା, ଉଜୁଡ଼ି ଯାଉଥିବା ପରିବେଶକୁ ପୁଣି ଥରେ ସଜାଡ଼ି ଦେବା। ଲୋକଟିଏକୁ ଗଛଟିଏ, ଏହି ସ୍ଲୋଗାନକୁ ସତ୍ୟରେ ପରିଣତ କରିବା, ଗଛ ଲଗାଇବା, ତା'ର ଯତ୍ନ ନେବା ଓ ସୁରକ୍ଷା ପ୍ରତି ଧ୍ୟାନ ଦେବା। ମହାନ ଦାର୍ଶନିକ ସକ୍ରାଟିସ୍ଙ୍କ ସତର୍କବାଣୀକୁ ଆମେ ଭୁଲିବା ନାହିଁ, ବୃକ୍ଷରୁ ଜଳ, ଜଳରୁ ଶସ୍ୟ, ଶସ୍ୟ ହିଁ ଜୀବନ।
1: ଶୁଣୁଥିଲେ ଆଲୋଚନା ଜଙ୍ଗଲ ଓ ଆମ ଦାୟିତ୍ୱ। ଆଲୋଚକ ଥିଲେ ଯୋଗେନ୍ଦ୍ର କୁମାର ସାହୁ। ଶ୍ରୋତା ବନ୍ଧୁ, ଏବେ ଶୁଣନ୍ତୁ ଏକ ଆଲୋଚନା, ପର୍ଯ୍ୟଟନ ପୀଠ ସୀତାପିଞ୍ଚ, ଆଲୋଚକ ନୃସିଂହନାଥ ସିଂ।
2: ଗିରିମେଖଳା ବେଷ୍ଟିତ କେନ୍ଦୁଝର ଅଫୁରନ୍ତ ସୁଷମାର ଅଧିକାରିଣୀ, କେବଳ ପ୍ରାକୃତିକ ପରିବେଶ, ବଣଜଙ୍ଗଲ ଘେରା ପର୍ବତ କି ନଦନଦୀ ନୁହେଁ, ଏ ମାଟିରେ ପଡ଼ିଥିବା ଛୋଟଠାରୁ ବଡ଼ ଶିଳା ମଧ୍ୟ ଅତୀତର ଗୌରବଗାଥା ବହନ କରେ। ଏ ମାଟିରେ ପୁଣ୍ୟତୟା ବୈତରଣୀ ସ୍ଥଳର ଭୀମକୁଣ୍ଡରେ ମହାଭାରତର ଚିତ୍ର ଆଖି ଆଗକୁ ଆସିଯାଉଥିବା ବେଳେ ଏହି ଜିଲ୍ଲାର ସୀତାବିଞ୍ଜିରେ ରାମାୟଣର ଚିତ୍ର ସ୍ପଷ୍ଟ ପ୍ରତୀୟମାନ ହୁଏ। ଏହି ଦୃଷ୍ଟିରୁ ଏ ମାଟିର ଗର୍ବ ଓ ଗୌରବ କେବଳ ତ୍ରେତୟା ଦ୍ୱାପର ଅଥବା କଳିଯୁଗ

ଯୁଗରେ ସୀମିତ ହୋଇ ରହିନାହିଁ, ଅପରନ୍ତୁ ଏ ଜିଲ୍ଲାର ଗୌରବ କାହିଁ କେତେ ଯେ ଆବାହମାନ କାଳରୁ ତାହା କଳ୍ପନାର ବାହାରେ ବୋଲି ମଧ୍ୟ ପ୍ରମାଣିତ ହୋଇଛି। ଏହିଭଳି ଅତୀତର ଗୌରବ ବହନ କରି ଆଧୁନିକ ସଭ୍ୟ ସମାଜର କେନ୍ଦ୍ରବିନ୍ଦୁ ପାଲଟିଥିବା କେନ୍ଦୁଝରର ଅନ୍ୟତମ ପର୍ଯ୍ୟଟନ ସ୍ଥଳ ସୀତାବିଞ୍ଜିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ସ୍ୱାଧୀନତାର 63 ବର୍ଷ ପରେ ମଧ୍ୟ ଏହି ସ୍ଥାନଟିର ଯେଉଁଭଳି ବିକାଶ ପ୍ରତି ଧ୍ୟାନ ଦିଆଯିବା କଥା ତାହା ଅଦ୍ୟାବଧି ହୋଇନାହିଁ। ଭୌଗୋଳିକ ଦୃଷ୍ଟିକୋଣରୁ କେନ୍ଦୁଝର ଜିଲ୍ଲାର ମଧ୍ୟସ୍ଥଳରେ ଅବସ୍ଥିତ ସୀତାବିଞ୍ଜି 215 ନମ୍ବର ଜାତୀୟ ରାଜପଥର ଘଟଗାଁଠାରୁ କେନ୍ଦୁଝର ମଧ୍ୟରେ ପଡ଼ୁଥିବା କଟ୍ରାବଡ଼ା ଛକଠାରୁ ମାତ୍ର 6 କିଲୋମିଟର ଦୂରରେ ଅବସ୍ଥିତ। ଏପରିକି ସଡ଼କ ପଥରେ ମୁଖ୍ୟ ଏହି ରାସ୍ତାକୁ ବାଦ ଦେଲେ ରେଳପଥରେ ମଧ୍ୟ ପୁରୀ କେନ୍ଦୁଝର ଇଣ୍ଟରସିଟି ଟ୍ରେନ୍ରେ ଓ ଫାଷ୍ଟ ପାସେଞ୍ଜର ଟ୍ରେନ୍ରେ ଏଠାକୁ ଆସିବା ପାଇଁ ସୀତାବିଞ୍ଜି ଷ୍ଟେସନ ପଥଚାରୀଙ୍କ ପାଇଁ ଏକ ଭଲ ମାଧ୍ୟମ। ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ତଥା ଲୋକମୁଖରେ ଯେଉଁ ସୀତାବିଞ୍ଜି ଐତିହାସିକ ବା ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇଛି ତାହାକୁ ସୀତାବିଞ୍ଜି କୁହାଯାଉଥିଲେ ମଧ୍ୟ ପ୍ରକୃତରେ ସୀତାବିଞ୍ଜି ଏକ ଗ୍ରାମର ନାମ। ଏହି ସ୍ଥଳ ଗ୍ରାମର ନାମାନୁଯାୟୀ ସୀତାବିଞ୍ଜି ନାମରେ ଖ୍ୟାତ ହୋଇଛି। ତେବେ ପ୍ରତ୍ନତତ୍ତ୍ୱ ସ୍ଥଳଟି ରାଜସ୍ୱ ଗ୍ରାମ ଡାଙ୍ଗୁଆପୋଷି ଗ୍ରାମରେ ରହିଛି। ଇତିହାସରୁ ଜଣାଯାଏ ଯେ ଦେଶ ସ୍ୱାଧୀନତା ପୂର୍ବରୁ ଇଂରେଜମାନଙ୍କ ଦ୍ୱାରା ଯେଉଁ କେତେକ ବୃହତ୍ ଗ୍ରାମକୁ ବିଭକ୍ତ କରାଯାଇ ଛୋଟ ଛୋଟ ପଡ଼ାରେ ଗ୍ରାମରେ ବିଭକ୍ତ କରାଯାଇଥିଲା ତାହାର ଅଂଶବିଶେଷ ଘଟଗାଁ ବ୍ଲକ ମନୋହରପୁର ପଞ୍ଚାୟତ ବା ଡାଙ୍ଗୁଆପୋଷି ଗ୍ରାମ। ଏହି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳର ଆକର୍ଷଣ ଆବାହମାନ କାଳରୁ ଥିବା ଏଠାକାର ପରିବେଶ ଓ ପ୍ରାକୃତିକ ଶୋଭା ମନକୁ ହରଣ କରିବାର କ୍ଷମତା ରଖୁଥିବାରୁ ସମ୍ଭବତଃ ପର୍ଯ୍ୟଟନ ସ୍ଥଳର ଉତ୍ତରକୁ ମନୋହରପୁର ଗ୍ରାମର ନାମର ସାର୍ଥକତା ବାରି ହୁଏ। ସେହିପରି ପ୍ରତ୍ନତତ୍ତ୍ୱ ସ୍ଥଳର ଦକ୍ଷିଣକୁ ସୀତା ନଦୀକୁ ଲାଗି ସୀତାବଞ୍ଜି ଗ୍ରାମ, ପୂର୍ବକୁ ତଣ୍ଡିବେଡ଼ା ଓ ପଶ୍ଚିମ ଜଙ୍ଗଲକୁ ଲାଗି ନିମଘରା ଗ୍ରାମ ରହିଛି। ଲୋକମୁଖରୁ ଶୁଣିବାକୁ ମିଳେ ଯେ ଏହି ପର୍ଯ୍ୟଟନ ସ୍ଥଳର ଅନତି ଦୂରରେ ଥିବା ସୀତା ନଦୀ କେବଳ ବର୍ଷା ଦିନେ କଳକଳ ନାଦ କରି ବହିଯାଉଥିବା ବେଳେ ଅତୀତରେ ଏଠାକାର ଲୋକେ ନଦୀର ବାଲିକଣାରୁ ସୁନାକଣିକା ମଧ୍ୟ ସଂଗ୍ରହ କରୁଥିଲେ। ଗତକାଲିର ଐତିହାସିକ ସ୍ଥଳ ଓ ଆଜିର ପର୍ଯ୍ୟଟନ ସ୍ଥଳ ସୀତାବିଞ୍ଜି ତଥାକଥିତ ଗବେଷକମାନଙ୍କ ମତରେ ଫ୍ରେସ୍କୋ ବା ଟେମ୍ପରା ପେଣ୍ଟିଂ ପାଇଁ ପ୍ରସିଦ୍ଧ ଲାଭ କରିଥିବା କୁହାଯାଉଥିଲେ ମଧ୍ୟ ଏଠାକାର ଅନ୍ୟାନ୍ୟ ସ୍ଥଳକୁ ଯେଉଁଭଳି ଗୁରୁତ୍ୱ ଦିଆଯିବା କଥା ତାହା ଅଦ୍ୟାବଧି ହୋଇପାରିନାହିଁ। ସେହିପରି ସୀତାବିଞ୍ଜିର ସବୁଠାରୁ ଆକର୍ଷଣୀୟ ସ୍ଥଳ ହେଉଛି ରାବଣ ଛାୟା। ଖଣ୍ଡିଏ ଭଗ୍ନ ପର୍ବତ ଉପରେ ଛତା ଆକୃତିରେ ଏକ ପ୍ରକାଣ୍ଡ ପ୍ରସ୍ତର ଚଟାଣ ଆଶ୍ଚର୍ଯ୍ୟଜନକ ଭାବେ ଓହଳି ରହିଛି। ଓହଳି ରହିଥିବା ପ୍ରସ୍ତର ଖଣ୍ଡର ନିମ୍ନ ଭାଗରେ ଏକ ଉନ୍ନତମାନର ଚିତ୍ରାଙ୍କନ ଏବେ କ୍ରମେ ଅସ୍ପଷ୍ଟ ହୋଇଯାଇଥିଲେ ମଧ୍ୟ ଏହି ଚିତ୍ରରେ ଜଣେ ରାଜକୀୟ ବ୍ୟକ୍ତି ହସ୍ତୀ ଉପରେ ବସି ଅଙ୍କୁଶ ଓ ନୀଳକମଳ ଧରି ଯାତ୍ରା କରୁଥିବା ଦୃଶ୍ୟ ସହ ସମ୍ମୁଖରେ ଜଣେ ଅଶ୍ୱାରୋହୀ ଦ୍ରୁତ ଗତିରେ ଯାଉଥିବା ଦୃଶ୍ୟ ରହିଛି। ଚିତ୍ରର ତଳକୁ ଦିଶାଭଞ୍ଜ ଲେଖାଥିବାରୁ ଏହି ଚିତ୍ରାଙ୍କନକୁ କେତେକ ଫ୍ରେସ୍କୋ ଅଥବା କେତେକ ଟେମ୍ପରାଙ୍ଗ ପେଣ୍ଟିଂ ବୋଲି ବର୍ଣ୍ଣନା କରୁଥିବା ବେଳେ ଏହା 4ଥ ବା 5ମ ଶତାବ୍ଦୀର ବୋଲି ଅନୁମାନ କରିଛନ୍ତି। ଏହି ଚିତ୍ର ସେ ସମୟରେ ଓଡ଼ିଆ ଜାତିର ବୀରତ୍ୱକୁ ପ୍ରମାଣ ଦେଉଥିବା ଏଠାକାର ବାଥୁଡ଼ି ସମ୍ପ୍ରଦାୟର ବ୍ୟକ୍ତିମାନେ ମତବ୍ୟକ୍ତ କରିଥାନ୍ତି। ଏହି ସ୍ଥାନଟିକୁ ଗତ କିଛି ବର୍ଷ ହେଲା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଲୁହା ଏଙ୍ଗେଲ ଦିଆଯାଇ ଓହଳି ପଡ଼ିଥିବା ପ୍ରସ୍ତର ଖଣ୍ଡକୁ ଚିତ୍ର ସହ ଅଧିକ ବର୍ଷର ସ୍ଥାୟିତ୍ୱ ଦେବା ପାଇଁ ଉଦ୍ୟମ କରିଆସୁଛନ୍ତି। ରାବଣ ଛାୟାର ଅନତି ଦୂରରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ବାଡ଼ଘେରା ଦିଆଯାଇ କିଛି କୃଷ୍ଣବର୍ଣ୍ଣର ଅକର୍ମଶିଳାକୁ ସୁରକ୍ଷିତ ରଖାଯାଇଛି। ଏହିସବୁ ଶିଳାରେ ଅଜଣା ଲିପିରେ କିଛି ଲେଖାଯାଇଥିବା ଦେଖିବାକୁ ମଧ୍ୟ ମିଳେ। ରାବଣ ଛାୟା ଓ କୃଷ୍ଣବର୍ଣ୍ଣ ଅକର୍ମଶିଳା ମଧ୍ୟରେ ଅନ୍ୟ 2ଟି ଆକର୍ଷଣୀୟ ସ୍ଥଳ ହେଲା ବାଲ୍ମୀକି ଆଶ୍ରମ ଓ ହାତୀଶାଳ। ପାହାଡ଼ ଉପରକୁ ବାଲ୍ମୀକି ଆଶ୍ରମ ଏକ ପ୍ରକାଣ୍ଡକାୟ ପଥର ସଂଲଗ୍ନ ଗୁଫା ଓ ହାତୀଶାଳ ରାସ୍ତାକୁ ଲାଗି ଏକ ଶୈବପୀଠ ଭାବେ ପରିଗଣିତ। ପ୍ରକାଣ୍ଡକାୟ ହାତୀମୁଣ୍ଡ ଭଳି ଦିଶୁଥିବା ପ୍ରସ୍ତର ଖଣ୍ଡର ସମ୍ମୁଖ ଭାଗରେ 1994 କଂକ୍ରିଟରେ ଏକ ମୁଖଶାଳ ନିର୍ମାଣ କରାଯାଇ ଏଠାରେ ଗୋଟିଏ ଧବଳ ହସ୍ତି ଓ ଭଗ୍ନ ପଞ୍ଚମୁଖୀ ଶିବମୂର୍ତ୍ତି ସ୍ଥାପନ କରାଯାଇଛି। ସେହିପରି ବାଲ୍ମୀକି ଆଶ୍ରମକୁ ଲୋକେ ଋଷି ଗୁମ୍ଫା ନାମରେ ନାମିତ କରିଥିବାରୁ ବାଲ୍ମୀକି ଆଶ୍ରମର ସମସ୍ତ ଧନରତ୍ନ ଓ ଆସବାବପତ୍ର ନିକଟସ୍ଥ ବୃହଦାକାୟ ଅନ୍ୟୁନ 100 ଫୁଟ ଉଚ୍ଚ ଭଣ୍ଡାରଘର ମଧ୍ୟରେ ଗଚ୍ଛିତ ରହିଥିବା ଲୋକମୁଖରୁ ଶୁଣିବାକୁ ମିଳେ। ତେବେ ବିଶେଷତ୍ୱ ହେଇ ଯେ ସୀତାବିଞ୍ଜିର ସୀତାଙ୍କ ଇନ୍ତୁଡ଼ିଶାଳ ଓ ଲବକୁଶଙ୍କ ଜନ୍ମସ୍ଥଳ। 1ବିଂଶ ଶତାବ୍ଦୀରେ ଏବେ ବି ବନ୍ଧ୍ୟା ନାରୀଟିଏ ଏଠାରେ ପୁତ୍ର କାମନା କରି ଲବକୁଶ

0: ପ୍ରସ୍ତର ପ୍ରତିମାକୁ କୂଳେଇ ନେଇ ସୀତାଙ୍କ ଏନ୍ତୁଡ଼ି ଶାଳ ଚତୁଃପାର୍ଶ୍ୱରେ ପରିକ୍ରମା କଲେ ପୁତ୍ରବତୀ ହେଉଥିବା କୁହାଯାଉଥିବାରୁ ଏହି ସ୍ଥାନଟିର ମହତ୍ତ୍ୱ ପର୍ଯ୍ୟଟକମାନଙ୍କ ନିକଟରେ ସର୍ବାଧିକ। ଏଠାରେ ପୂଜାର୍ଚ୍ଚନାମାନ ପାଇଁ ଭକ୍ତମାନଙ୍କୁ ଅଧିକ ଖର୍ଚ୍ଚ ଶ୍ରାଦ୍ଧ ଅଥବା ପୂଜକମାନଙ୍କ ଦୌରାତ୍ମ୍ୟ ନଥିବାରୁ ବିଶେଷ କରି ମହିଳାମାନେ ଏଠାକୁ ଅଧିକ ସଂଖ୍ୟାରେ ଆସିଥାନ୍ତି। ଧରଣୀ ମାତା ରଜ ପର୍ବରେ ରଜବତୀ ହେବା ପ୍ରବାଦ ଥିବାରୁ ପ୍ରତିବର୍ଷ ରଜ ସଂକ୍ରାନ୍ତି ଅବସରରେ ଏଠାରେ ଲକ୍ଷ ଲକ୍ଷ ଲୋକମାନଙ୍କର ସମାବେଶ ହୋଇଥାଏ। ଏଥିରେ ମହିଳାମାନେ ବହୁ ସଂଖ୍ୟାରେ ଯୋଗ ଦେଇ ମନସ୍କାମନା ପୂରଣ ପାଇଁ ଲବକୁଶଙ୍କୁ କୁଳେଇଥାନ୍ତି। ବିରାଟ ପ୍ରସ୍ତରଖଣ୍ଡ ଉପରେ ସୀତାଙ୍କ ଏନ୍ତୁଡ଼ିଶାଳ ଓ ଲବକୁଶଙ୍କ ପୀଠକୁ ଯିବା ପାଇଁ ଏବେ ପାହାଚ ଜରିଆରେ ଯିବା ପାଇଁ ଯାତ୍ରୀ ବା ପର୍ଯ୍ୟଟକମାନଙ୍କୁ ବିଶେଷ କଷ୍ଟ ସ୍ୱୀକାର କରିବାକୁ ପଡ଼ୁନାହିଁ। ସେହିପରି ଭୋଗରାଗ ପାଇଁ ନିର୍ଦ୍ଦିଷ୍ଟ ପରିମାଣ ଦେୟ ମଧ୍ୟ ଧାର୍ଯ୍ୟ କରାଯାଇଛି। ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ସୀତାବିଞ୍ଜିର ସାତୋଟି ଯାକ ସ୍ଥଳ କେନ୍ଦୁଝର ସପ୍ତାଶ୍ଚର୍ଯ୍ୟ ଭାବେ ପରିଗଣିତ ହେଉଥିଲେ ମଧ୍ୟ ଏହି ପ୍ରସିଦ୍ଧ ଐତିହାସିକ ପ୍ରତ୍ନତତ୍ତ୍ୱ ପର୍ଯ୍ୟଟନ ସ୍ଥଳ ସର୍ବଦା ଜିଲ୍ଲାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇ ରହିଛି। ସବୁ ଗବେଷଣା କିମ୍ବଦନ୍ତୀକୁ ପଛରେ ପକାଇ ପ୍ରକୃତି ଯେ ଏଭଳି ରୂପରେ ଏଠାରେ ବିରାଜମାନ ତାହାକୁ ଦେଖିବା ଓ ଜାଣିବାରେ ପର୍ଯ୍ୟଟକମାନେ ସର୍ବଦା ରୁଚି ରଖୁଥିବା ଲକ୍ଷ୍ୟ କରାଯାଉଛି। ଏକଥା ସତ୍ୟ ଯେ ତ୍ରେତୟାରେ ଶ୍ରୀରାମଙ୍କ ପତ୍ନୀ ମାତା ସୀତାଙ୍କର ଏଠାରେ ବାଲ୍ମୀକି ଆଶ୍ରମରେ ଅବସ୍ଥାନ ଓ ପୁତ୍ର ସନ୍ତାନ ଲାଭ ଭଳି ଘଟଣା ବିତର୍କର ବିଷୟ ହୋଇଥିଲେ ମଧ୍ୟ ଏହି ଅଞ୍ଚଳରେ ବିଭିନ୍ନ ଗ୍ରାମରେ ନାମକରଣ ପଛରେ ଐତିହାସିକ ସତ୍ୟ ଯେ ନିହିତ ଅଛି ତାହା ନିଃସନ୍ଦେହ। ସୀତାବିଞ୍ଜିଠାରୁ ମାତ୍ର 10 କିଲୋମିଟର ଦୂରରେ ଥିବା ପିପିଳିଆଠାରେ 7 ଗୋଟି ଗିରିଗୃହ ନିର୍ମାଣ ହୋଇଥିବା ତୃତୀୟ ଶତାବ୍ଦୀର ନାଗାର୍ଜୁନ କୁଣ୍ଡା ଶିଳାଲେଖରୁ ସ୍ପଷ୍ଟ ଭାବେ ଏହି ଅଞ୍ଚଳରେ ବୌଦ୍ଧ ଧର୍ମର ପ୍ରସାର ଘଟିଥିବା ସୂଚନା ମିଳେ। ବୌଦ୍ଧ ଯାଜକ ବୋଧିଶ୍ରୀ ଏହା ସ୍ଥାପନ କରିଥିବା ବେଳେ ଖଣ୍ଟଘର ନାମରେ ମଧ୍ୟ ଗୋଟିଏ ଗ୍ରାମ ଅଛି। ସୀତାବିଞ୍ଜିଠାରୁ ମାତ୍ର 4 କିଲୋମିଟର ଦୂର ଖଣ୍ଟଘର ଗ୍ରାମରେ ଲଗାଲଗୁ ହୋଇ ରହିଥିବା 7ଟି ଗୁମ୍ଫାକୁ ପଣ୍ଡିତ ବାନାମ୍ବର ଆଚାର୍ଯ୍ୟ ଗିରିଗୃହ ରୂପେ ଚିତ୍ରଣ କରିଥିବାରୁ ଚତୁର୍ଥ ଓ ପଞ୍ଚମ ଶତାବ୍ଦୀ ବେଳକୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୀତାବିଞ୍ଜି ତତ୍କାଳୀନ ଆଧୁନିକ ସଭ୍ୟତାର ଏକ ପ୍ରମୁଖ ସ୍ଥାନ ଥିବା ସେଠାରେ ଥିବା କୃଷ୍ଣଶିଳା ଲେଖନରୁ ଅନୁମାନ କରାଯାଏ। ଯାହା ବି ଗବେଷଣା ହେଉ, ଯାହା ବି ନିଷ୍କର୍ଷ ବାହାରୁ, ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଐତିହାସିକ ରୁଚି ଓ ଧାର୍ମିକ ଭାବନାର ପ୍ରତୀକ ମନେ ହେଉଥିବା ସୀତାବିଞ୍ଜି ଯେ ପର୍ଯ୍ୟଟକମାନଙ୍କ ପାଇଁ ଏକ ପ୍ରକୃଷ୍ଟ ସ୍ଥାନ ଏହା ନିଃସନ୍ଦେହ।
1: ଶୁଣୁଥିଲେ ଆଲୋଚନା ପର୍ଯ୍ୟଟନ ପୀଠ ସୀତାବିଞ୍ଜ। ଆଲୋଚକ ଥିଲେ ନୃସିଂହନାଥ ସିଂ। ଆଲୋଚନା କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

0: ଶୁଣିଲେ ଆଲୋଚନା କାର୍ଯ୍ୟକ୍ରମ। ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ଦେବାଶିଷ ମିଶ୍ର।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ପିତା ମାତା ଭାଇ ବନ୍ଧୁ ସଖା ଆପଣମାନେ ସର୍ବସ୍ୱ, ଆପଣମାନେ ଜ୍ଞାନଦାତା, ଆପଣମାନେ ବିଦ୍ୟାଦାତା, ଆପଣଙ୍କ ନିକଟରେ ଥିବା ସଞ୍ଚିତ ବିଦ୍ୟାକୁ ମୋତେ

0: ଖଣ୍ଡିତେ ଦିନେ ସମସ୍ତ ଋଷିମୁନିମାନେ ବସି ବିଚାର କଲେ ଏ କଳି ଯୁଗରେ ଯେଉଁ ପାପ ପ୍ରକାଶ ପ୍ରବାହ ବଢ଼ି ଚାଲିଛି ଏଇଥିରୁ କିପରି ଭାବରେ ସେ ମୁକ୍ତି ପାଇବେ।
1: କିପରି
0: ଏଇ କଥା ଶୁଣି ସମସ୍ତ ଋଷିମାନେ ତା ସିଦ୍ଧାନ୍ତ କଲେ।
1: କ'ଣ
0: ସମସ୍ତ ଶାସ୍ତ୍ରକୁ ଅଧ୍ୟୟନ କରି ବିଚାର କଲେ ଯେ ଏକମାତ୍ର ହରିନାମ ବ୍ୟତୀତ ଆଉ କୌଣସି ଉପାୟରେ ମାନବ ମୁକ୍ତି ଲାଭ ପାଇପାରିବେ ନାହିଁ। ତେଣୁ ସେ ହରିନାମକୁ ଆଜି ତୁଳସୀଦାସ ମଧ୍ୟ ପ୍ରମାଣ କରିଛନ୍ତି।
1: କ'ଣ
0: ହଏ।

0: ପଣ୍ଡିତେ ଯଦି କଳିଯୁଗରେ ମୁକ୍ତିଲାଭ ପାଇବା ପାଇଁ ଏକମାତ୍ର ହରିନାମ ତା ଅନ୍ୟ ଚାରି ଯୁଗରେ ଏ ମାନବ ମାନେ ମୁକ୍ତି ପାଉଥିଲେ କିପରି? ତେଣୁ ସତ୍ୟ ଯଜ୍ଞାଙ୍ଗଦୀକଦାନୀ ସୂଚ ଦ୍ୱାପରେ ତୁ ତପଶ୍ଚାର୍ଯ୍ୟ କରୁ ନାମ ସକେବଳ ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ ଜର୍ଣ୍ଣାମେ ଶରଣେ ନିତ୍ୟଂ ସର୍ବ ପାପ ଗୃଣାସନ ପଣ୍ଡିତେ ସତ୍ୟଯୁଗରେ ଯଜ୍ଞ କର୍ମ କରି ମନୁଷ୍ୟମାନେ ମୁକ୍ତି ଲାଭ ପାଉଥିଲେ, ତ୍ରେତା ଯୁଗ ଆସି ପହଞ୍ଚିଲା, ସେତେବେଳକୁ ଯଜ୍ଞ କାମ କଠୋର ହେବା ହେତୁ ତାକୁ ତ୍ୟାଗ କରି ତପ ସାଧନା କାମ କରି ମୁକ୍ତି ଲାଭ ପାଇଲେ, ଆସି ଦ୍ୱାପର ଯୁଗ ପ୍ରବେଶ କଲା। ଆଜ୍ଞା, ମାନବମାନେ ଆଉ ସାଧନ ମଧ୍ୟ କରିପାରିଲେ ନାହିଁ, ତେଣୁ କଲେ କ'ଣ? ତପସ୍ୟା କଲେ।
1: ଆଚ୍ଛା,
0: ତେଣୁ ସେ ତପସ୍ୟା କରି ଭବ ସଂସାରରୁ ପାର ହେଲେ। କିନ୍ତୁ କଳିଯୁଗର ଲୋକ ଏପରି ଆସି ଆମେ ପହଞ୍ଚି ଯାଇଛନ୍ତି, ସିଏ ତପସ୍ୟା ମଧ୍ୟ ଆମ ଯୋଗ୍ୟ ଅନୁପଯୋଗ। ପଣ୍ଡିତ ଯେତେବେଳେ କି ଏ ହରିନାମକୁ ଆମେ ଚିନ୍ତାଧାରା କରି ରଖୁଛନ୍ତି, ସେ ହରିନାମ ଗାଇବା ପାଇଁ ଗଲେ କେଉଁ ସ୍ଥାନରେ ଉପସ୍ଥିତ ହୁଏ?
1: କେଉଁ ସ୍ଥାନରେ?
0: ଦିନେ ନାରଦ କହିଛନ୍ତି କୃଷ୍ଣଙ୍କୁ, ହେ ପ୍ରଭୁ, ଆପଣଙ୍କୁ ପାଇବା ପାଇଁ, ଆପଣଙ୍କୁ ସାକ୍ଷାତ କରିବା ପାଇଁ ମୁଁ ବହୁତ ସମୟ ଯାଇଛି ବୈକୁଣ୍ଠପୁରକୁ, କିନ୍ତୁ ମାଆଙ୍କୁ ଦେଖେ କିନ୍ତୁ ଆପଣଙ୍କୁ ଦେଖିବାକୁ ପାଏ ନାହିଁ। ସେହି ସମୟରେ ବିଷ୍ଣୁ ତାଙ୍କୁ ଉତ୍ତର ଦେଲେ,
1: କ'ଣ
0: ପୁରା ନାରଦ, ବୈକୁଣ୍ଠପୁରରେ ତୁମେ ଯାହାକୁ ଚିନ୍ତା କରୁଛ ସେ ସ୍ଥାନ କେଉଁଠାରେ?
1: କେଉଁଠାରେ?
0: ଯେଉଁଠାରେ କି ମୋ ନାମ ବ୍ୟତୀତ ଅନ୍ୟ କୌଣସି କଥା ଆଲୋଚନା ନ ହେଉଥାଏ, ସେ ହେଉଛି ବୈକୁଣ୍ଠପୁର। ତେଣୁ ସେହି ସ୍ଥାନରେ ମୋତେ ଯାଇ ଦେଖିଲେ ତୁମେ ମୋତେ ହିଁ ପାଇପାରିବ। ତେଣୁ ସେ ହରିନାମ ବର୍ତ୍ତମାନ ଆଜ୍ଞା ପ୍ରତ୍ୟେକ ଜାଗାରେ

0: ଗ୍ରାମରେ ଆପଣମାନେ ଶ୍ରୀଚୈତନ୍ୟଙ୍କ ମଠ କରିପାରିଛନ୍ତି, ଏବଂ ସେ ଶ୍ରୀଚୈତନ୍ୟ ଆଜି ଆମ ମାନଙ୍କୁ ମନୁଷ୍ୟମାନଙ୍କୁ ଏ ହରିନାମ ଦେଇକିନି ଭବ ସଂସାରକୁ ସେ ପାର କରିବା ପାଇଁ ଆସୁଛନ୍ତି। ତା ସେ କିପରି ଭାବରେ ଏ ସଂସାରକୁ ଆସିବେ ସେଇ କଥା ମୁଁ ଆପଣଙ୍କ ଆଗରେ ଆଲୋଚନା କରିବି। ତେଣୁ ବର୍ତ୍ତମାନ ଏ ଯେଉଁ ବୈକୁଣ୍ଠପୁର, ଏ ବୈକୁଣ୍ଠପୁରକୁ ଆମେ ଆସିଛନ୍ତି ମୁକ୍ତି ଲାଭ ପାଇବା କିପରି ଭାବରେ,
1: କିପରି ଭାବରେ
0: ଆମ ଅଙ୍ଗଟିକୁ ଆମେ ପ୍ରତିଷ୍ଠା କରିବା।
1: ଆଚ୍ଛା,
0: ଅଙ୍ଗକୁ ପ୍ରତିଷ୍ଠା କରିବା କରିକି ହେଲେ ତାକୁ ତୁଳସୀଦାସ ଲେଖିଲେ।

0: ଆଜ୍ଞା ପାଦ ଯଦି ଚାଲିକିନି ଆସି ତୀର୍ଥସ୍ଥାନରେ ପ୍ରବେଶ କରେ ପାଦ ସେଠି ମୁକ୍ତି ଲାଭ ପାଇଯାଏ। ହାତରେ ଯଦି ଦାନ କିଛି ଆମେ ପରକୁ ଦେଇପାରନ୍ତି, ଯେଉଁ ସମ୍ପତ୍ତିକି ନିଜର ପାରିଶ୍ରମିକ କଷ୍ଟ ସହି ଯିଏକି ଧନ ଉପାର୍ଜନ କରିଥାନ୍ତି, ନିଜ ପରିଶ୍ରମ ଯେଉଁ ଧନ ଆସିଥାଏ ସେ ଯଦି ପରକୁ ଦିଅନ୍ତି ଏବଂ ପରେ ପାଇବା ଆଶା ନ ରଖନ୍ତି, ସେଇ ଦାନ ଯିଏ କରନ୍ତି ସେ ଜାଣିବେ ଯେ ପ୍ରକୃତ ମୋର ହସ୍ତ ପବିତ୍ର ହେଲା। ଆଜ୍ଞା ହୃଦୟ କହୁଛନ୍ତି ଯେ ବ୍ରହ୍ମଜ୍ଞାନ ନ କଲେ ହୃଦୟ ପବିତ୍ର ହୋଇପାରିବ ନାହିଁ। କାରଣ ହୃଦୟ ବ୍ରହ୍ମଜ୍ଞାନ କିଏ ନା, ବ୍ରହ୍ମଜ୍ଞାନ ହେଉଛି ଏକା ଅବନାକ୍ଷର କି ଏକାକ୍ଷର, ସେ ଏକାକ୍ଷର ନାମ ହେଉଛି ଓଂକାରକ୍ଷର। ସେଇ ଓଂକାରକୁ ଯିଏକି ହୃଦୟ ଭିତରେ ସଦାସର୍ବଦା ଆଲୋଚନା କଲେ ସେ ଜାଣିବେ ଯେ ପ୍ରକୃତ ମୁଁ ବ୍ରହ୍ମବେତ୍ତା ବା ଆମ ହୃଦୟ ପବିତ୍ର ହେଲା। ଆଜ୍ଞା ମୁଖରେ ଯଦି ହରିନାମକୁ ନ ଗାଆନ୍ତି ତାହେଲେ ମୁଖ ପବିତ୍ର ହୋଇପାରିବ ନାହିଁ। ଏତେ ପରିଶ୍ରମ କରି ଆମେ ଠାକୁରଙ୍କ ନିକଟକୁ ଆସୁଛନ୍ତି, ନିଶ୍ଚୟ ସେଇ ପ୍ରଭୁଙ୍କ ନାମକୁ ମୁଖରେ ଆମେ ଉଚ୍ଚାରଣ କରିବା, ତାହେଲେ ଏ ଭବ ସଂସାରରୁ ପାର ହେବାକୁ ହେବ। ତେଣୁ ଏ ନାମର ଓଜନ କେତେ ରହୁଛି,
1: କେତେ ହେଉଛି

0: ସଦସ୍ୟବର୍ଗ ପୁଅଙ୍କୁ ସିଏ ଆଦରରେ ଏପରି ଭାବରେ ଅନେକ କିଛି କଥା ବୁଝାଇଲେ
1: କ'ଣ
0: ଏବଂ କହୁଛନ୍ତି
1: କ'ଣ କହୁଛନ୍ତି
0: ଏତେ ଛୋଟ ପିଲା ଏଇ ଜ୍ଞାନଟାକୁ କେଉଁଠାରୁ ଆସିଲା ସେ ମୋତେ ଆଜି ପଚାରୁଛନ୍ତି
1: କ'ଣ ପଚାରୁଛନ୍ତି
0: ତେଣୁ କବିମାନେ କହୁଛନ୍ତି
1: କ'ଣ
0: ଆ

ସଭାରଗ ଗୌତମର ସ୍ତ୍ରୀ ପୁଅକୁ ଏପରି ଭାବରେ ଅନେକ କଥା ସ୍ନେହରେ ତାଙ୍କୁ ବୁଝାଇ ଦେଲେ ପଣ୍ଡିତେ ଏଡ଼େ କଳି ବାପ ଭାର ବଢି ଚାଲିଛି, ଯେତେବେଳେ କି ବଢି ଚାଲିଛି ବସୁଧା ଆଉ ସହ୍ୟ କରିପାରୁନାହାନ୍ତି, ତେଣୁ ବସୁଧା ଚିନ୍ତା କଲେ ଯେ ଏ ଦୁଃଖରୁ ମୋତେ କିଏ ମୁକ୍ତି ଲାଭ କରିବ, ତେଣୁ ସିଏ ଚିନ୍ତା କଲେ ଏକମାତ୍ର ବ୍ରହ୍ମା ବ୍ୟତୀତ ୟାକୁ ମୋର ମୁକ୍ତି କରିବାର କେହି ରାସ୍ତା ନାହିଁ, ତେଣୁ ସିଏ କଲେ କ'ଣ ନା ବ୍ରହ୍ମାକୁ ସେ ସ୍ତୁତି କରୁଛନ୍ତି।

ଏଠି ବସୁଧା ଆଉ ଇଏ ପାପ ଭାରକୁ ସହ୍ୟ ନ କରି ପାଣି ସେ ବ୍ରହ୍ମାଙ୍କ ନିକଟକୁ ସ୍ତୁତି କରୁଛନ୍ତି। ବ୍ରହ୍ମା ଏଇ ଯୋଉ ସ୍ତୁତି ବାକ୍ୟକୁ ଶୁଣିଲେ ତେଣୁ ସିଏ ମନେ ମନେ ଚିନ୍ତା କଲେ, ଏତେ ବଡ଼ କଥା ହେଇଗଲାଣି, ମୁଁ ଏ ପାପ ଭାରରୁ କ'ଣ

0: ସେ ଉପାୟରେ ତାକୁ ମୁକ୍ତି ଲାଭ କରିପାରିବି ନାହିଁ। ତେଣୁ ସେ କଲେ କ'ଣ
1: କ'ଣ
0: ଚିନ୍ତା କଲେ, ଯଦି ମୁଁ ନ ପାରିବି ତାହେଲେ ସମସ୍ତ ଦେବତାମାନଙ୍କୁ ଡାକି ଦେବସଭା ଆୟୋଜନ କରିଦେବି।
1: ଆଚ୍ଛା,
0: ତେଣୁ ବ୍ରହ୍ମା କଲେ କ'ଣ
1: କ'ଣ

0: ହ୍ୟାଲୋ
1: ହଁ
0: ପଣ୍ଡିତ
1: ହଁ
0: ବ୍ରହ୍ମାଙ୍କର ଏ କଲେ କ'ଣ
1: କ'ଣ
0: କହିଲେ ମୁଁ ତ ଏ ପାପର ତାକୁ ମୁକ୍ତି କରିପାରିବି ନାହିଁ
1: କିନ୍ତୁ
0: ସବୁ ଦେବତା ମାନଙ୍କୁ ଡାକି ଦେବ ସଭା ଗୋଟିଏ ଆୟୋଜନ କଲେ ଏବଂ ସେଥିରେ ସେ କହିଲେ ଯେ ଇଏ ଧରଣୀକୁ ଇଏ ବିପଦ ପଡ଼ିଛି ତୁମେ ଯାଇକି ଏ ବିପଦରୁ କେହି ରକ୍ଷା କର ତେଣୁ ଦେବତାମାନେ ଏ କଥା ଶୁଣି ମନେ ମନେ ବିଚାର କଲେ
2: କ'ଣ କଲେ
0: କହିଲେ ଆଉ ଏଠି ମୁକ୍ତି ନାହିଁ ଆମର ମଧ୍ୟ ସେ ଶକ୍ତି ନାହିଁ

0: ବ୍ରହ୍ମା ନିକଟରେ କଥା ସବୁ ଦେବତା ମାନେ ଶୁଣିବାକୁ ପାଇଲେ ଯେ ଆଜି ବସୁଧାକୁ ଏଇ ଦୁଃଖ ପଡ଼ିଛି, ପାପ ଭାରକୁ ସହ୍ୟ ନ କରିପାରି ଆଜି ଆମମାନଙ୍କୁ ଆତ୍ମତଣ ଡାକୁଛି।
1: ଆଚ୍ଛା,
0: ଏ ବଳରେ ଆମେ ଆଉ ରକ୍ଷା କରିବାର ଶକ୍ତି କାହାରି ନାହିଁ, ତେଣୁ ଜଣେ ଜଣେ କି ନାହିଁ ନାହିଁ ପଦ
1: କଲେ।
0: ତେଣୁ ବ୍ରହ୍ମାଙ୍କ ନିକଟରେ ଆଜି ବଜ୍ର ପଡ଼ିଗଲା, ଗଲା ଭଲ କଥା ହେଲା। ବସୁଧାର ଏତେ ଦୁଃଖ ପଡ଼ିଲା, ଆମେ ଯଦି ତାକୁ ଏଇଭଳି ସାହାଯ୍ୟ ନ କରିବା ତାହେଲେ ଏ ପୃଥିବୀ ପ୍ରଳୟ ହୋଇଯିବ। ତେଣୁ ସେ କଲେ କ'ଣ
2: କ'ଣ କଲେ
0: ଦେଖିଲେ ଏ ସଭାକୁ କିଏ ଆଉ ଆସିନାହାନ୍ତି।
1: ଆଚ୍ଛା,
0: ଚିନ୍ତା କରି ଦେଖନ୍ତି ଯେ ନାରାୟଣ ମହାପ୍ରଭୁ ଆସିନାହାନ୍ତି, ତେଣୁ ସିଏ ଅଛନ୍ତି କେଉଁଠି ନା ପୁଷ୍ପ ଅଜନରେ। ପୁଷ୍ପ

ଯେତେବେଳେ କି ପ୍ରଭୁଙ୍କ ନିକଟରେ ସମସ୍ତ ନାରୀମାନେ ଚତୁର୍ପାଦରେ ଯାଇ ନାରାୟଣଙ୍କ ନାମ ଗାଉଛନ୍ତି, ସେ କହୁଛନ୍ତି କ'ଣ କେଉଁ ନାମକୁ ଗାଉଛନ୍ତି?

0: ଯେଉଁ ସ୍ଥାନରେ କି ପ୍ରଭୁ ଶୟନ କରୁଛନ୍ତି ତାଙ୍କ ଚତୁର୍ପାଶ୍ୱରେ ସମୂହ ଥାଇ ଏହି ନାମକୁ ଅର୍ଚ୍ଚନା କରୁଛନ୍ତି। ତେଣୁ ସେହି ସ୍ଥାନକୁ କେଉଁ କେଉଁ ସଖୀ ମାନେ ଆସିଥିଲେ,
1: କେଉଁ କେଉଁ ମାନେ
0: ତାକୁ କହି ରଚନା କରି ବିଚାର କରି କହୁଛନ୍ତି,
1: କ'ଣ କହିଛନ୍ତି?
0: ଉତ୍ତମ ଉତ୍ତମ ଭକ୍ତ ମାନେ ଯାଇକି ସେଠାରେ ପହଞ୍ଚିଥିଲେ। ତାଙ୍କ ନାଁ ହେଉଛି
1: କ'ଣ?
0: ଆସ।

ଋଷି ନାରୀମାନେ ପ୍ରଭୁଙ୍କର ଚତୁର୍ପାଶ୍ୱରେ ଥାଇ ପ୍ରଭୁଙ୍କର ସେଇ ନାମକୁ ସ୍ୱୀକାର କରୁଅଛନ୍ତି।

ଶୁଣିଲେ କୀର୍ତ୍ତନ ପରିବେଷଣ କଲେ ଶିଳ୍ପୀ ଚରଣ ଜେନା ଓ ସାଥୀ। ଲୋକଗୀତର କାର୍ଯ୍ୟକ୍ରମ ଶେଷ ହେଲା। ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ରାତି 10:30। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀର ଚିରସବୁଜ ଗୀତର କାର୍ଯ୍ୟକ୍ରମ ଚିରନ୍ତନୀ। ଆଜିର ଚିରନ୍ତନୀର ଆରମ୍ଭରେ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି, କଣ୍ଠରେ ସ୍ନେହଲତା ମହାନ୍ତିଙ୍କ ରଚନା। ତୁମେ ସକାଳର ଶାନ୍ତ ଆଲୋକ, ତମସା ତୁମକୁ ଛୁଇଁ ନାହିଁ, ମୁଁ ଯେ ଗୋଧୂଳିର କ୍ଲାନ୍ତ କିରଣ, ଅନ୍ଧାରେ ଖୋଜେ ପଥ କାହିଁ। କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି।

ପରବର୍ତ୍ତୀ ଶିଳ୍ପୀ ଶ୍ୟାମାମଣି ଦେବୀ, କଣ୍ଠରେ ସ୍ନେହଲତା ମହାନ୍ତିଙ୍କ ରଚନା। ପ୍ରଜାପତି ମନେ କେତେ ମୋ ସପନ, ଫୁଲ ସାଥିଟିଏ ପାଇଁ ରେଶମୀ ଡେଣାରେ କେତେ ଆଲୋଡ଼ନ, ତାଲାକି ସୁମରି ନାହିଁ। କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ।

ଯେଉଁ ତରୁର ମୁଁ ସବୁଜ ସପନ, ତୁମେ ସେ ତରୁର ଶାଖା, ଯେଉଁ ଦୀପର ମୁଁ ସଞ୍ଜ ସଳିତା, ତୁମେ ସେ ଦୀପର ଶିଖା। କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି ଏବଂ ଶ୍ୟାମାମଣି ଦେବୀଙ୍କ ଦ୍ୱୈତ କଣ୍ଠରେ ସ୍ନେହଲତା ମହାନ୍ତିଙ୍କ ରଚନା।

ଶ୍ରୋତାମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଚିରନ୍ତନୀ ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଗାଇଛନ୍ତି ସୁରେନ୍ଦ୍ରନାଥ ସାହୁ ପୀତାମ୍ବର ମିଶ୍ରଙ୍କ ରଚନାରୁ। ତୁମ କୁହା କଥା ଆଜି ବି ମୋ କାନେ କହୁଛି ଉଦାସୀ ମନ, କହୁଥିଲ ତୁମେ ଥିଲି ମୁଁ ତୁମର ପ୍ରୀତିର ପୁନେଇ ଜହ୍ନ।

କେମିତି କହିବି ମୋ ମନର କଥା, କୁହାଇ ଦେଉନି କୋହ। ଅକୁହା କଥାକୁ ଭସାଇ ନେଉଛି ଆଖିର ଅସରା ଲୁହ। କଣ୍ଠଶିଳ୍ପୀ ସୁଜାତା ମହାପାତ୍ର, କଣ୍ଠରେ ପୀତାମ୍ବର ମିଶ୍ରଙ୍କ ରଚନା।

ତୁମରି ମନର ସପନ ବଣିକ ସାତ ସାଗର ମୁଡ଼େଇ ମନ ବୋଇତରେ ପିରତି ଭରିକି ଆଣିଛି ତ ତମ ପାଇଁ। କଣ୍ଠଶିଳ୍ପୀ ଅତୀଶ କୁମାର ମଜୁମଦାର, କଣ୍ଠରେ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନା।